ଆକାଶବାଣୀ ବାରିପଦା, ଆଜି ସୋମବାର 1948 ଖ୍ରୀଷ୍ଟାବ୍ଦ ଭାଦ୍ରବ ମାସ 23 ଦିନ, ଇଂରାଜୀ 2026 ମସିହା ସେପ୍ଟେମ୍ବର 14 ତାରିଖ।

ପବିତ୍ର ଗଣେଶ ପୂଜା ଅବସରରେ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 MHz। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58।

ଜୀବନରେ ସବୁକିଛି ଆମ ଇଚ୍ଛା ଅନୁସାରେ ହୁଏ ନାହିଁ, କିନ୍ତୁ ଆମର ଚିନ୍ତାଧାରା ଓ କର୍ମକୁ ସଠିକ୍ ରଖିବା ସବୁବେଳେ ଆମ ହାତରେ ଥାଏ। ତେଣୁ ସବୁବେଳେ ଭଲ ଭାବନ୍ତୁ, ଭଲ କର୍ମ କରନ୍ତୁ। ଆକାଶବାଣୀ ବାରିପଦା, ସମୟ ସକାଳ 6ଟା ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରର କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର ଗାଇଥିବା ଭକ୍ତିଗୀତଟି, ରଚନା ଡକ୍ଟର ଜଗମୋହନ ମିଶ୍ର।

ଏଇଠି ଶେଷ କରୁଛୁ ଆଜିର ବନ୍ଦନା। ଆଜି ଶିଳ୍ପୀମାନେ ଥିଲେ ସୁବାସ ଦାସ, ନମିତା ଅଗ୍ରୱାଲ, ଭିକାରୀ ବଳ, ଭୁବନେଶ୍ୱରୀ ମିଶ୍ର, ଅଞ୍ଜଳି ମିଶ୍ର ଏବଂ ପ୍ରଫୁଲ୍ଲ କର। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରଣାମ ଶ୍ରୋତା ବନ୍ଧୁ। ଏ ଦୁନିଆରେ ମଣିଷ ଯାହା ଭାବୁଥାଏ କେବଳ ତାହା ସତ୍ୟରେ ପରିଣତ ହୁଏ ନାହିଁ। ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କର ମନର ଗଭୀରତମ ପ୍ରଦେଶରେ ଯାହା ଲୁକ୍କାୟିତ ଯାହା ସୁପ୍ତ ତାର ବାହ୍ୟ ପରିପ୍ରକାଶ ମଧ୍ୟ ଦିନେ ନା ଦିନେ ଘଟେ। ଆଜି ପବିତ୍ର ଶ୍ରୀ ଗଣେଶ ପୂଜା, ପିଲାଙ୍କଠାରୁ ଯୁବକ ବୃଦ୍ଧ ସମସ୍ତେ ଆନନ୍ଦ ଉତ୍ସବରେ ମାତି ଉଠିବେ ପୂଜା ମନ୍ତ୍ରର ତାଳେ ତାଳେ। ଏହି ଗଣେଶ ଦେବତାମାନଙ୍କ ଭିତରେ ଅଗ୍ରଗଣ୍ୟ ଅଗ୍ରପୂଜିତ। ତାଙ୍କ ଆବିର୍ଭାବ ପଛରେ ଏହିପରି ଏକ ତୀବ୍ର ଇଚ୍ଛା ମଧ୍ୟ ରହିଛି। ପୁରାକାଳରେ ଗଜାସୁର ଦୈତ୍ୟ ହେଲେ ମଧ୍ୟ ଶିବଭକ୍ତ ଥିଲା। ଶିବ ଗଜାସୁରର ତପସ୍ୟାରେ ସନ୍ତୁଷ୍ଟ ହୋଇ ଦିନେ ତାର ସମ୍ମୁଖରେ ଉଭା ହେଲେ, କହିଲେ, "କିବର ମାଗୁଛ ମାଗ, ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ।" ଗଜାସୁର କହିଲା, "ମୋତେ ଏପରି ବର ଦିଅନ୍ତୁ ପ୍ରଭୁ, ମୁଁ ଚାହିଁଲା ମାତ୍ରେ ଅଗ୍ନି ବର୍ଷିବ, ମୋର ପାଖ କେହି ମାଡ଼ିପାରିବେ ନାହିଁ।" ଶିବ କହିଲେ, "ତଥାସ୍ତୁ।" ଗଜାସୁର ଅଗ୍ନିବର୍ଷୀ ରାକ୍ଷସରେ ପରିଣତ ହୋଇଗଲା, ହେଲେ ତପସ୍ୟାରେ ମଗ୍ନ ରହିଲା। ତାର କଠୋର ତପସ୍ୟା ଦେଖି ଶିବ ଆଉ ସମ୍ଭାଳି ରହିପାରିଲେ ନାହିଁ। ପୁଣି ତାର ସମ୍ମୁଖରେ ପ୍ରକଟ ହୋଇ କହିଲେ, "କିବର ମାଗୁଛ ମାଗ, ମୁଁ ତୁମ ତପସ୍ୟାରେ ପୁଣି ସନ୍ତୁଷ୍ଟ।" ଗଜାସୁର କହିଲା, "ମୋର ଏକାନ୍ତ ଇଚ୍ଛା ପ୍ରଭୁ, ଆପଣ ମୋର ଉଦର ମଧ୍ୟରେ ବାସ କରନ୍ତୁ।" ଶିବ କହିଲେ, "ତଥାସ୍ତୁ।" ଭକ୍ତର ସମ୍ମାନ ପାଇଁ ଶିବ ଗଜାସୁରର ଉଦରସ୍ଥ ହେଲେ। ଏପଟେ ପାର୍ବତୀ ଶିବଙ୍କର ଦୀର୍ଘ ଅନୁପସ୍ଥିତି ସହି ନପାରି ବିଷ୍ଣୁଙ୍କର ଶରଣାପନ୍ନ ହେଲେ। ବିଷ୍ଣୁ ତ ତ୍ରିଲୋକର ପାଳନକର୍ତ୍ତା, ସେ ଜାଣିପାରିଲେ ସତ୍ୟ କ'ଣ। କହିଲେ, "ଭୋଳା ଶଙ୍କର ଫଳାଫଳ କ'ଣ ହେବ ନ ଚିନ୍ତା କରି ବରଦାନ ଦେଇଦିଅନ୍ତି, ଏଣୁ ଏପରି ବିଡ଼ମ୍ବନା ଦେଖାଦିଏ। ମୁଁ ତାଙ୍କର ପ୍ରତ୍ୟାବର୍ତ୍ତନର ଯୋଜନା କରୁଛି, ଆପଣ ଯାଆନ୍ତୁ।" ବିଷ୍ଣୁ ଗଜାସୁର ପାଖରେ ଯାଇ ସୁଲଳିତ ସ୍ୱରରେ ବଂଶୀବାଦନ କଲେ। ଶିବଙ୍କର ଅନୁଚର ନନ୍ଦୀ ନୃତ୍ୟରତ ବୃଷଭ ରୂପରେ ବଂଶୀର ତାଳେ ତାଳେ ନାଚିବାକୁ ଲାଗିଲେ। ଗଜାସୁର ବଂଶୀର ସୁଲଳିତ ସ୍ୱନ ଏବଂ ଆକର୍ଷଣୀୟ ନୃତ୍ୟର ଅପୂର୍ବ ମିଳନ ଦେଖି ଉତ୍ଫୁଲ୍ଲିତ ହୋଇଗଲା ଏବଂ ବିଷ୍ଣୁଙ୍କୁ ପୁରସ୍କୃତ କରିବାକୁ ଚାହିଁଲା। ବିଷ୍ଣୁ କହିଲେ, "ଉଦରସ୍ଥ ଶିବଙ୍କୁ ମୋତେ ପ୍ରଦାନ କର।" ଗଜାସୁର ଜାଣିଗଲା ଏ ମାୟା ବିଷ୍ଣୁଙ୍କର, କାରଣ ଏ ରହସ୍ୟ ତ୍ରିଭୁବନରେ କେବଳ ତାଙ୍କୁ ହିଁ ଜଣା। ସେ ହାତ ଯୋଡ଼ି କହିଲା, "ପ୍ରଭୁ, ମୁଁ ଶିବଙ୍କୁ ପ୍ରଦାନ କଲି, କିନ୍ତୁ ପ୍ରତିବଦଳରେ ମୁଁ ଚାହେଁ ଆପଣ ମୋର ମସ୍ତକକୁ କେବେ ନା କେବେ ଧାରଣ କରନ୍ତୁ।" ବିଷ୍ଣୁ କହିଲେ, "ତଥାସ୍ତୁ।" ସତକୁ ସତ ଯେତେବେଳେ କିସ୍କିନ୍ଧ୍ୟା ପର୍ବତରେ ତପସ୍ୟାରତା ପାର୍ବତୀଙ୍କ ଗୁମ୍ଫା ଦ୍ୱାରା ଜଗୁଥିବା ଗଣେଶ ପିତା ଶିବଙ୍କୁ ମଧ୍ୟ ଭିତରକୁ ଯିବାକୁ ଅନୁମତି ଦେଲେ ନାହିଁ, ସେତେବେଳେ ଶିବ କ୍ରୋଧିତ ହୋଇ ଗଣେଶଙ୍କର ମସ୍ତକ ସ୍କନ୍ଧଚ୍ୟୁତ କରିଥିଲେ। ପରେ ପାର୍ବତୀଙ୍କ ଆକୁଳ କ୍ରନ୍ଦନରୁ ସବୁ ବୃତ୍ତାନ୍ତ ଜାଣିପାରି ଗୋଟିଏ ହସ୍ତୀର ମସ୍ତକ ଗଣେଶଙ୍କର କବନ୍ଧରେ ଯୋଡ଼ିଦେଇ ଜୀବନ୍ୟାସ ଦେଇଥିଲେ। ପ୍ରକୃତରେ ଗଣେଶ ଥିଲେ ବିଷ୍ଣୁଙ୍କ ଅଂଶ ସମ୍ଭୂତ। ସ୍ନାନରତା ପାର୍ବତୀ ନିଜ ଶରୀରକୁ ହଳଦୀ ମାଖି ସଫା କରୁଥିବା ସମୟରେ ସେହି ହଳଦୀରେ ଗୋଟିଏ ପିତୁଳା ଗଢ଼ି ଶ୍ରୀହରିଙ୍କୁ ଧ୍ୟାନ

0: କରି ସେଥିରେ ଜୀବନ୍ୟାସ ଦେଇଥିଲେ ସେହି ଗଣେଶ। ସେହି ଗଣେଶ ଶ୍ରୀହରିଙ୍କ ଅଂଶ ସମ୍ଭୂତ ହେଇ ଜାତ ହେଇଥିଲେ ଏବଂ ଗଜାସୁରର ମୁଖ ମଧ୍ୟ ଧାରଣ କରିଥିଲେ। ହରି ଓ ହରଙ୍କ ମିଳନର ଅପୂର୍ବ ପ୍ରତୀକ ଶ୍ରୀ ଗଣେଶ। ସେଇଥିପାଇଁ ସେ ଅଗ୍ରେ ପୂଜିତ ବିଦ୍ୟାଦାତା, ବିଘ୍ନେଶ, ବିନାୟକ। ସେଇଥିପାଇଁ ଯମରୂପୀ ମୂଷିକ ମଧ୍ୟ ତାଙ୍କର ବାହନ। ତାଙ୍କର ନାଁ କୃତକେଶୀ। ବ୍ରହ୍ମବୈବର୍ତ୍ତ ପୁରାଣରେ ଗଣେଶଙ୍କ ଆବିର୍ଭାବ ସମ୍ପର୍କରେ ଭିନ୍ନ ବର୍ଣ୍ଣନା ଅଛି। ବିଷ୍ଣୁଙ୍କ ଆଶୀର୍ବାଦରୁ ପାର୍ବତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ନିଜେ ମାତା ପାର୍ବତୀଙ୍କର କୂଳମଣ୍ଡନ କରିଥିଲେ। ଶିଶୁ ଗଣେଶଙ୍କ ଜନ୍ମ ଉତ୍ସବ ପାଳନ ବେଳେ ଶନିଙ୍କର କୂପଦୃଷ୍ଟି ଗଣେଶଙ୍କ ଉପରେ ପଡ଼ିଲା ଏବଂ ତାର ପ୍ରତିକ୍ରିୟା ହେତୁ ମସ୍ତକ ସ୍କନ୍ଧଚ୍ୟୁତ ହେଲା। ବିଷ୍ଣୁ ଗରୁଡ଼ ପୃଷ୍ଠରେ ଯାଇ ପୁଷ୍ପଭଦ୍ରା ନଦୀ ତୀରରୁ ପିଠି ବାଗରେ ଶୋଇଥିବା ଏକ ହାତୀ ଛୁଆର ମସ୍ତକ ଆଣି ଗଣେଶଙ୍କ କବନ୍ଧରେ ଲଗେଇଥିଲେ। ତେବେ କାହାଣୀରେ ଭିନ୍ନତା। ପୌରାଣିକ ତର୍କ ବିତର୍କ ଗୋଟିଏ ଦିଗରେ, ଭକ୍ତି ଅନ୍ୟ ଦିଗରେ। ଯେଉଁ ଭକ୍ତିରସରେ ଆପ୍ଲୁତ ବିଦ୍ୟାର୍ଥୀ ପ୍ରାତରେ ଗାଏ, ପ୍ରାତଃସ୍ମରାମି ଗଣନାଥମ୍ ଅନାଥ ବନ୍ଧୁମ୍ ସିନ୍ଦୁରପୁର ପରିଶୋଭିତ ଗଣ୍ଡ ଯୁଗ୍ମଂ ଉଦ୍ଦଣ୍ଡ ବିଘ୍ନ ପରିଖଣ୍ଡନ ଚଣ୍ଡ ଦଣ୍ଡଂ ଆଖଣ୍ଡଳାଦି ସୁର ନାୟକ ବୃନ୍ଦ ବନ୍ଦ୍ୟମ୍। ଏହା ଆଜିର ପ୍ରଣୀତ ବକ୍ତବ୍ୟ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 157ତମ ଭାଗ।

ବିଷ୍ଣୁ ଦୂତଗଣ ଏବଂ ଯମଦୂତଗଣଙ୍କ ମଧ୍ୟରେ ଧର୍ମ ସମ୍ବନ୍ଧରେ କଥୋପକଥନ ଆରମ୍ଭ ହୋଇଛି। ଯମଦୂତଗଣ ଧର୍ମତତ୍ତ୍ୱ ଶୁଣାଇଛନ୍ତି ଏବଂ ଦଣ୍ଡର ପାତ୍ର କିଏ ତାହା ବୁଝାଇଛନ୍ତି। କର୍ମ କଲେ ପାପପୁଣ୍ୟର ଅଧୀନ ହେବାକୁ ପଡ଼େ। କର୍ମାଧୀନ ଜୀବର ଜନ୍ମ ମୃତ୍ୟୁ ପ୍ରଭାବ ଉଲ୍ଲେଖ କରି ସେମାନେ ଅଜାମିଳର ପୂର୍ବ ବୃତ୍ତାନ୍ତ ଶୁଣାଉଛନ୍ତି। ସେ ଥିଲା ସତ୍ୟନିଷ୍ଠ ସୁଶୀଳ ବ୍ରାହ୍ମଣ। ପରବର୍ତ୍ତୀ କାଳରେ ଦାସୀଟି ପ୍ରତି ଆସକ୍ତ ହୋଇ ସେ ହୋଇଛି ଅସଦାଚାରୀ ଅଧମ ବ୍ରାହ୍ମଣ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 157ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ବେଦର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ଧାନ ତଳି ବେଶୀ ଦିନର ହୋଇଯାଇଥିଲେ ତଳିଗୁଡ଼ିକୁ ବୁଦା ପ୍ରତି 5-7 ହାରରେ ପ୍ରତିରୋପଣ କରନ୍ତୁ। ଯଦି ଜମିରେ ଧାନ ଗଛ ସଂଖ୍ୟା 50%ରୁ ଅଧିକ ଥାଏ ତାହେଲେ ଖାଲି ସ୍ଥାନ ପୂରଣ କରିବା ପାଇଁ ଘାସ ବଛାବଛି କରି ଅନ୍ୟ ବୁଦାରୁ ପିଲ ବାହାର କରି ଖେଳୁଆ ପଦ୍ଧତିରେ ଗଛ ସଂଖ୍ୟା ବୃଦ୍ଧି କରିଦିଅନ୍ତୁ। ବୁଣାଧାନ 45 ଦିନରୁ ଅଧିକ ହୋଇଯାଇଥିଲେ ବେଉଷଣ କରନ୍ତୁ ନାହିଁ। ବର୍ତ୍ତମାନ ସମୟରେ ପାଗ ମେଘୁଆ ଓ ବାୟୁମଣ୍ଡଳର ଅଧିକ ଆର୍ଦ୍ରତା ରହିବାର ପୂର୍ବାନୁମାନ ଥିବାରୁ ଫସଲରେ ରୋଗ ଓ ପୋକମାନଙ୍କର ସଂକ୍ରମଣକୁ ନିୟମିତ ନିରୀକ୍ଷଣ କରନ୍ତୁ। କ୍ରମାଗତ ବର୍ଷା ହେତୁ ପନିପରିବା ଫସଲରେ ଝାଉଁଳା ଓ ମୂଳପୋଚା ରୋଗର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଯଦି ଏହି ରୋଗର ଲକ୍ଷଣ ଦେଖାଯାଏ ତେବେ ଶୁଖିଲା ପାଗ ଦେଖି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ 8% ସହିତ ମାଙ୍କଜେବ 64% WP ମିଶାଇ ଗଛ ମୂଳ ଚାରିପାଖରେ ଡ୍ରେଚିଂ କରନ୍ତୁ ଏବଂ ଜମିରେ ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା କରନ୍ତୁ। ବର୍ତ୍ତମାନ ଧାନରେ ଜୀବାଣୁଜନିତ ପତ୍ରପୋଡ଼ା ରୋଗ ଲାଗିବାର ସମ୍ଭାବନା ଅଛି। ଏହି ରୋଗର ପରିଚାଳନା ପାଇଁ ଏକର ପ୍ରତି 600 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ କିମ୍ବା 200 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 600 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ଏକର ପ୍ରତି 200 ଲିଟର ପାଣିରେ ସିଞ୍ଚନ କରନ୍ତୁ। ଧାନ ବୁଦା ପ୍ରତି 2 ପତ୍ରମଡ଼ା ପୋକ ଦେଖାଦେଲେ ଏକର ପ୍ରତି କ୍ଲୋରାଟ୍ରାନିଲିପ୍ରୋଲ 18.5% SC 60 ମିଲିଲିଟର କିମ୍ବା ଫ୍ଲୁବେଣ୍ଡିଆମାଇଡ 20 WG 85 ଗ୍ରାମ କିମ୍ବା କାଟ୍ରାପ୍ ହାଇଡ୍ରୋକ୍ଲୋରାଇଡ୍ 85 WP 400 ଗ୍ରାମ କିମ୍ବା ଟେଟ୍ରାନିପ୍ରୋଲ 200 SC 120 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ପ୍ରାରମ୍ଭିକ ଅବସ୍ଥାରେ ଧାନ ଫସଲରେ କାଣ୍ଡବିନ୍ଧା ପୋକର ପ୍ରଜାପତି ଦେଖାଦେଲେ ଶୁଖିଲା ପାଗ ଦେଖି ଏହାର ପରିଚାଳନା ପାଇଁ ଏକର ପ୍ରତି 8 କିଲୋଗ୍ରାମ କାଟ୍ରାପ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 6 କିଲୋଗ୍ରାମ ଏମିଡା କ୍ଲୋପ୍ରିଡ୍ ନାମକ ଦାନାଦର କୀଟନାଶକ ସମାନ ଓଜନର ବାଲି ସହ ମିଶାଇ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ମୁଗ ଓ ବିରି ଫସଲରେ ପତ୍ରଦାଗ ରୋଗ ଲାଗିବାର ସମ୍ଭାବନା ଅଛି। ଏହି ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ କାର୍ବିଣ୍ଡାଜିମ୍ ଏବଂ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ କିମ୍ବା 300 ମିଲିଲିଟର ହେକ୍ସାକୋନାଜୋଲ ନାମକ ଫିମ୍ପିନାଶକ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୁଗ ଓ ବିରି ଫସଲରେ ସଢା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ଭାଲେଡାମାଇସିନ୍ ନାମକ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ଗଛ ମୂଳ ଏବଂ ମାଟିକୁ ଭଲ ଭାବରେ ଭିଜାନ୍ତୁ। ଚିନାବାଦାମ ଫସଲର ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ପତ୍ର ସୁଡଙ୍ଗୀ ପୋକ, ଯୌ ପୋକ ଓ ପତ୍ର ଅଙ୍କୁଣୀ ପୋକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPM 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ମୁଖ୍ୟ ଅଭିବୃଦ୍ଧି ଅବସ୍ଥାରେ ଜୈବିକ ଉପାୟରେ ପତ୍ରବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି ଗୋଟିଏ ଟ୍ରାଇକୋଗ୍ରାମା ଚିଲୋନିସ୍ କାର୍ଡ ପ୍ରତି ସପ୍ତାହ ଅନ୍ତରରେ 6 ଥର ବ୍ୟବହାର କରନ୍ତୁ। କାର୍ଡଟିକୁ ନିର୍ଦ୍ଧାରିତ ସ୍ଥାନରେ ଖଣ୍ଡ ଖଣ୍ଡ କରି 12 ସ୍ଥାନରେ ଲଗାନ୍ତୁ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ

ଆଜି ସକାଳ 7:25ରେ ପ୍ରଚାର କରିବୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ଗୀତାଞ୍ଜଳି ଶୁଣିବେ 2 ଭାଗରେ ସକାଳ 8:15 ଏବଂ 8:35। ଦିନ 12:00ରେ ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିବେ ଓଡ଼ିଶୀ କୀର୍ତ୍ତନ। ମହିଳା ମହଲ ଏହି କାର୍ଯ୍ୟକ୍ରମ ଆଜି ଦିନ 1:20। ସନ୍ଧ୍ୟା 6:05ରେ ଭକ୍ତି ଗୀତ, ସୁଗମ ସଙ୍ଗୀତ 6:15ରେ ସକ। ସନ୍ଧ୍ୟା 6:30ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ସରକାର ଓ ନାଗରିକ। ରାତି 7:00ରେ ଆଦିବାସୀ ସଙ୍ଗୀତ କ୍ରମରେ ଆଜି କୋଲ ଗୀତ, ଚାଷୀ ଭାଇମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ରାତି 7:30। ପ୍ରଚାର କରିବ ଓଡ଼ିଆ କଥାଚିତ୍ରର ଗୀତ ରାତି 8:00ରେ। ରାତି 8:30ରେ ପରିବାର କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ସମ୍ପଦ ଗୀତ ଅତୀତ ଆଜି ରାତି 8:40ରେ। ରାତି 10:00ରେ ପରିବେଷଣ କରିବୁ ପାଲା ଅଗ୍ରପୂଜ୍ୟ ଶ୍ରୀ ଗଣେଶ। 1 ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ପାଞ୍ଚଟି ଓରାଙ୍ଗୁଟାନଙ୍କ ଯତ୍ନ ଓ କଲ୍ୟାଣ ପାଇଁ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟପ୍ରାଣୀଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ କରାଯାଇଛି। କମିଟିର କାର୍ଯ୍ୟକାଳ 6 ମାସ ରହିବ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବଡ଼ପାଲି ଜଙ୍ଗଲରୁ ଓରାଙ୍ଗୁଟାନମାନଙ୍କୁ ଉଦ୍ଧାର କରାଯାଇଥିଲା। ସାରା ଦେଶରେ ଆଜି ହିନ୍ଦୀ ଦିବସ ପାଳନ କରାଯାଉଛି। 1949 ଆଜିର ଦିନରେ ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ରାଜଭାଷା ଭାବରେ ଗ୍ରହଣ କରିଥିଲା। ବର୍ତ୍ତମାନ ହିନ୍ଦୀ ବିଶ୍ୱର ଅନ୍ୟତମ ବ୍ୟାପକ ଭାବେ କଥିତ ଭାଷା ଏବଂ 52 କୋଟିରୁ ଅଧିକ ଲୋକଙ୍କର ମାତୃଭାଷା ଭାବେ ବ୍ୟବହାର କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନଭି ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ହିନ୍ଦୀ ଦିବସ କାର୍ଯ୍ୟକ୍ରମ ଏବଂ 6ଷ୍ଠ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗଦେବେ। ଉଦ୍ଘାଟନୀ ଅଧିବେଶନରେ ଆଜି ଶ୍ରୀ ଶାହା 2025-26 ବର୍ଷ ପାଇଁ ରାଜଭାଷା ଗୌରବ ଏବଂ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରିବେ। ସମଗ୍ର ଦେଶରେ ଆସନ୍ତା 17 ତାରିଖରୁ ଅକ୍ଟୋବର ମାସ 17 ତାରିଖ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନର ଆୟୋଜନ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି। ମୁମ୍ବାଇଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ଜନଭାଗିଦାରୀ ମାଧ୍ୟମରେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଲାଗି ଏହି ଅଭିଯାନର ଲକ୍ଷ୍ୟ ରହିଛି। 17 ସେପ୍ଟେମ୍ବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ହୋଇଥିବା ବେଳେ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ ଜନସେବା କ୍ଷେତ୍ରରେ ଶ୍ରୀ ମୋଦିଙ୍କର 25 ବର୍ଷ ପୂରଣ ହେଉଛି ବୋଲି ଶ୍ରୀ ଶାହା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ଗଣେଶ ପୂଜା ତଥା ସରକାରୀ ଛୁଟି ପରିପ୍ରେକ୍ଷୀରେ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ କହିଛି। ମେଡିଏସନ୍ ଫର୍ ନେସନ 3.0 ଅଭିଯାନ ଅନ୍ତର୍ଗତ ଯାଜପୁର ଜିଲ୍ଲାର ବିଭିନ୍ନ ଅଦାଲତରେ ବିଚାରାଧୀନ ଥିବା ଯୋଗ୍ୟ ମାମଲାଗୁଡ଼ିକର ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯିବ। ଜିଲ୍ଲା ଓ ତାଲୁକ ଅଦାଲତ ସମେତ ବିଭିନ୍ନ ଅଦାଲତରେ ଚାଲିଥିବା ବିଭିନ୍ନ ମାମଲାଗୁଡ଼ିକୁ ତର୍ଜମା କରାଯାଇ ମଧ୍ୟସ୍ଥତା ମାଧ୍ୟମରେ ଶୀଘ୍ର ନିଷ୍ପତ୍ତି କରାଯିବ। ରାୟଗଡ଼ା କୋରାପୁଟ ଜୟପୁର ରେଳ ସେକ୍ସନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଫୁଙ୍କୱାଲ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ସୁରକ୍ଷା, ଟ୍ରେନ୍ ପରିଚାଳନା, ଭିତ୍ତିଭୂମି ବିକାଶ ଆଦିର ଅନୁଧ୍ୟାନ କରିଛନ୍ତି। ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗତକାଲି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ କରିଛନ୍ତି। ନିୟମିତ ଭାବରେ ଯୋଗ୍ୟ ହିତାଧିକାରୀ ଏହାଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। 70ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ଗଣେଶ ଚତୁର୍ଥୀ ଅବସରରେ ଆଜି ଶ୍ରଦ୍ଧା ଓ ଭକ୍ତିଭାବ ସହ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଅନୁଷ୍ଠିତ ହେଉଛି। ଶ୍ରୀକ୍ଷେତ୍ର ପୁରୀରେ ବହୁ ଶ୍ରଦ୍ଧାଳୁ ପ୍ରତ୍ୟୁଷରୁ ଶ୍ରୀମନ୍ଦିରକୁ ଯାଇ ବଟଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ସହ ଆକର୍ଷଣୀୟ ତୋରଣମାନ ନିର୍ମାଣ କରାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଗଣେଶ ପୂଜା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଦୁର୍ଗାପୂଜା ଓ ଭସାଣ ଉତ୍ସବ ପାଇଁ କଟକ ଶହୀଦ ଭବନଠାରେ ମହାନଗର ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାପୂଜା ପାଇଁ ପୂଜା ମଣ୍ଡପଗୁଡ଼ିକର ଭୂମିକର ସମ୍ପୂର୍ଣ୍ଣ ଛାଡ଼ ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ମଣ୍ଡପ ସ୍ୱଚ୍ଛ

0: ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ପାଇଁ ନୂଆପଡ଼ା ଜିଲ୍ଲାରେ ପ୍ରସ୍ତୁତି ଚୂଡ଼ାନ୍ତ ହେବା ସହ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରାଯାଇଛି। ବଜାରରେ ନୂଆ ଶସ୍ୟ, ଧାନ ଖେଡ଼, ଚୂଡ଼ା, ମାଟିପାତ୍ର ସମେତ କୁରିଆପତ୍ର ବିକ୍ରି କରାଯାଉଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି କୃଷିଭିତ୍ତିକ ଗଣପର୍ବ ପାଳନ ପାଇଁ ଉତ୍ସବ ମୁଖର ହୋଇଉଠିଛି। କନିଷ୍ଠ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ଓ ମହିଳା ଦଳ ଟାଇଟଲ୍ ହାସଲ କରିଛନ୍ତି। ଭାରତୀୟ ପୁରୁଷ ଦଳ ଷଷ୍ଠ ଓ କ୍ରମାଗତ ଚତୁର୍ଥ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛି। ସେହିପରି ମହିଳା ଦଳ ମଧ୍ୟ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଛି। ଭାରତୀୟ ପୁରୁଷ ଦଳରେ 9 ଜଣ ଓ ମହିଳା ଦଳରେ 3 ଜଣଙ୍କ ସମେତ ମୋଟ 12 ଜଣ ଓଡ଼ିଆ ଖେଳାଳି ଏଥିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ସଫଳତା ପାଇଁ ଉଭୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା ଅତିକ୍ରମ କରିବା ପରେ ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:35ରେ।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ବିଦ୍ୟାଳୟରେ ଶାରୀରିକ ଶିକ୍ଷାର ମହତ୍ତ୍ୱ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲୁସି ପଟ୍ଟନାୟକ।
2: ଯାହାକି ମନୁଷ୍ୟର ଶାରୀରିକ ଗଠନରେ ସାହାଯ୍ୟ କରେ, ସୁସ୍ଥ ରଖେ ଓ କାର୍ଯ୍ୟଦକ୍ଷତା ବଢ଼ାଏ। ଆମର ଗୋଟିଏ ପୁରୁଣା କଥା ଅଛି ଯେ ଅଲ୍ ୱାର୍କ ଆଣ୍ଡ ନୋ ପ୍ଲେ ମେକ୍ସ ଜ୍ୟାକ୍ ଅ ଡଲ୍ ବୟ। ଦୈନନ୍ଦିନ ଜୀବନରେ ଶାରୀରିକ କାର୍ଯ୍ୟକଳାପର ଯେ କେତେ ଗୁରୁତ୍ୱ ରହିଛି ତାହା ଏଥିରୁ ଜଣାଯାଏ। ଶାରୀରିକ ଶିକ୍ଷା କେବଳ ଖେଳକୁଦକୁ ପ୍ରାଧାନ୍ୟ ଦିଏନି, ଏହା ମଧ୍ୟ ଉତ୍ତମ ଖାଦ୍ୟ ପ୍ରଣାଳୀ ଉପରେ ଗୁରୁତ୍ୱ ଦିଏ। ଆଜି ଆମେ କିଶୋର ବୟସର ପିଲା ଓ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ପାଇଁ ଶାରୀରିକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋଚନା କରିବା। ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଏହି ଶାରୀରିକ ଶିକ୍ଷାର ଅନ୍ତର୍ଭୁକ୍ତ। ଏହାଦ୍ୱାରା ଆମର ଅସ୍ଥିମଜ୍ଜା ମଜବୁତ ହୁଏ। ଯଦି ଆମେ ସ୍କୁଲ ଯିବା ବୟସରୁ ଏହି ଶାରୀରିକ ଶିକ୍ଷା ଆରମ୍ଭ କରିବା, ତେବେ ଭବିଷ୍ୟତରେ ସୁସ୍ଥ ମନୁଷ୍ୟ ହୋଇପାରିବା। ଶାରୀରିକ ବ୍ୟାୟାମ ଦ୍ୱାରା ଆମର ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ହୁଏ, ଫଳରେ ସ୍ମରଣ ଶକ୍ତି ବଢ଼େ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ବାହ୍ୟ କ୍ରୀଡ଼ାରେ ଆଗ୍ରହୀ ଥିବା ପିଲାମାନେ କମ୍ ପରିଶ୍ରମରେ ଗୃହ ମାଧ୍ୟମରେ ଖେଳୁଥିବା ପିଲାଙ୍କ ଠାରୁ ପାଠପଢ଼ାରେ ଅଧିକ ଆଗୁଆ। ଶାରୀରିକ ଶିକ୍ଷା ଦ୍ୱାରା ପିଲାର କୌଣସି ଏକ ବିଷୟରେ ବିଚାର କରିବାର ଶକ୍ତି ବଢ଼େ, ଏକ ସିଦ୍ଧାନ୍ତରେ ପହଞ୍ଚିବାର ଶକ୍ତି ବଢ଼େ ଏବଂ ସ୍ମରଣ ଶକ୍ତି ଅଧିକରୁ ଅଧିକତର ହୁଏ। ଗୃହ ବାହାରେ ଖେଳାଯାଉଥିବା ଖେଳରେ ଜଣଙ୍କର ମିଳିମିଶି ଚଳିବାର କ୍ଷମତା ମଧ୍ୟ ବୃଦ୍ଧି ହୁଏ, ଦଳ ଗଢ଼ିବା କ୍ଷମତା ବୃଦ୍ଧି ହୁଏ, ନିଜର ଆତ୍ମବିଶ୍ୱାସ ବଢ଼େ, ଏପରିକି ଆତ୍ମସମ୍ମାନ ମଧ୍ୟ ବୃଦ୍ଧି ପାଏ। ଏହାଦ୍ୱାରା ମଧ୍ୟ ପିଲାର ସାମାଜିକ ଚଳଣୀ ଓ ଜଣେ ଅନ୍ୟ ଜଣଙ୍କ ସହିତ ଭାବ ବିନିମୟ କରିବା ଦକ୍ଷତା ବଢ଼େ। ଶାରୀରିକ ଶିକ୍ଷା ପିଲା ଉପରେ ଶାରୀରିକ, ସାମାଜିକ ଏବଂ ବୌଦ୍ଧିକ ଉପରେ ତ୍ରିସ୍ତରୀୟ ପ୍ରଭାବ ପକାଏ, ଯାହାକି କେବଳ ବିଦ୍ୟାଳୟ ଶିକ୍ଷା ଦେଇପାରେ ନାହିଁ। ଛୋଟ ପିଲା ହୁଅନ୍ତୁ ବା କିଶୋର କିଶୋରୀ ହୁଅନ୍ତୁ, ସମସ୍ତଙ୍କ ପାଇଁ ପୃଥକତା ଏକ ଦ୍ରୁତ ଗତିରେ ବଢ଼ି ଚାଲିଥିବା ସମସ୍ୟା ରୂପେ ଦେଖାଦେଉଛି। ଏବେକାର ପିଲାମାନେ ଟେଲିଭିଜନ ସାମ୍ନାରେ ବସି ମନପସନ୍ଦର କାର୍ଯ୍ୟକ୍ରମ ଦେଖୁଛନ୍ତି, ବାହ୍ୟ କ୍ରୀଡ଼ା ପାଇଁ ସମୟର ଅଭାବ ବୋଲି ଧରି ନେଉଛନ୍ତି। କିନ୍ତୁ ପିଲାମାନେ ଅଧିକ ସମୟ ଟେଲିଭିଜନ ନ ଦେଖି ବାହ୍ୟ କ୍ରୀଡ଼ା ପ୍ରତି ମନ ଦେବା ଦରକାର। ଗୃହପାଳିତ ପଶୁ ପକ୍ଷୀଙ୍କ ସହିତ ଖେଳିବା ଆବଶ୍ୟକ, କିମ୍ବା ଛୋଟ ଭାଇ କି ଭଉଣୀ ସହିତ ଖେଳବୁଲ କରିବା ଅତ୍ୟାବଶ୍ୟକ। ଶାରୀରିକ ଶିକ୍ଷା ମାଧ୍ୟମରେ ପିଲାମାନେ ମଧ୍ୟ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ତଥା ପୁଷ୍ଟିହୀନ ଖାଦ୍ୟ ବିଷୟରେ ସଚେତନ ହୁଅନ୍ତି। ପ୍ରତିଦିନ ପାଠପଢ଼ାର ଯେଉଁ ଦାୟିତ୍ୱ ବା ବୋଝ ପିଲା ଉପରେ ପଡ଼େ, ସେଥିରୁ ସେ ବାହ୍ୟ କ୍ରୀଡ଼ା ଦ୍ୱାରା ବହୁତ ଆରାମ ପାଆନ୍ତି, ପରସ୍ପର ସହିତ ଖେଳ ଆନନ୍ଦ ଅନୁଭବ କରନ୍ତି। ଶାରୀରିକ ଶିକ୍ଷା ସହିତ ବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ପରିଚ୍ଛନ୍ନତା ଏବଂ ଆଖପାଖର ପରିବେଶକୁ ପରିଷ୍କାର ରଖିବା ସମ୍ପର୍କରେ ଜଣାଇବା ଦରକାର। ଉତ୍ତମ ସ୍ୱାସ୍ଥ୍ୟର ମୂଳ ମନ୍ତ୍ର ହେଉଛି ଶାରୀରିକ ପରିଶ୍ରମ ଏବଂ ପରିଚ୍ଛନ୍ନତା। ଏହାଦ୍ୱାରା ଅନେକ ଗୁଡ଼ିଏ ରୋଗ ଯେପରିକି ମଧୁମେହ, ମାନସିକ ରୋଗ ଏବଂ ହୃଦ ରୋଗରୁ ଆମେ ନିଜକୁ ରକ୍ଷା କରିପାରିବା। ପରିଶେଷରେ ମୁଁ ଏତିକି କହିବି ଯେ ଯେଉଁ ପିଲା ଶାରୀରିକ ଶିକ୍ଷା ଓ ପରିଚ୍ଛନ୍ନତାର ମୂଲ୍ୟ ଯେତେ ଶୀଘ୍ର ବୁଝିପାରିବ, ବଡ଼ ହେଲା ପରେ ସେ ଜଣେ ସୁସ୍ଥ ଓ ଦାୟିତ୍ୱ ସମ୍ପନ୍ନ ଲୋକ ହୋଇପାରିବ। ତେଣୁ ସବୁ ବିଦ୍ୟାଳୟମାନଙ୍କରେ ଶାରୀରିକ ଶିକ୍ଷା

0: ଦିଆଯିବା ବିଧେୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବିଦ୍ୟାଳୟରେ ଶାରୀରିକ ଶିକ୍ଷାର ମହତ୍ତ୍ୱ, ଏ ସମ୍ପର୍କରେ କହିଲେ ଡାକ୍ତର ଲୁସି ପଟ୍ଟନାୟକ।

0: କାର୍ଯ୍ୟକ୍ରମରେ ସେବା ଦିବସ ଅଧୀନରେ ରକ୍ତଦାନ ଓ ଜନକୃତଜ୍ଞତା ଜ୍ଞାପନ ମୋ ସ୍ୱପ୍ନର ଭାରତ ବିଷୟବସ୍ତୁ ଉପରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ସମ୍ମାନିତ କରିବା ଏବଂ ସରକାରୀ ଯୋଜନାର ହିତାଧିକାରୀଙ୍କ ସଫଳ କାହାଣୀ ପ୍ରଦର୍ଶନ କରିବା ଆଦି ସାମିଲ କରାଯିବ। ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ସେବାଜ୍ୟୋତି କଳସ ଯାତ୍ରା, ଭଦ୍ରନଗର ବାରଣାସୀ ସେବାଯାତ୍ରା, ମାଇ କଣ୍ଟ୍ରିବ୍ୟୁସନ୍ ଟୁ ସେବା, ସେବା ସେତୁ ଅଭିଯାନ, ସେବେ ଚେ ରଙ୍ଗ ରାଷ୍ଟ୍ରସଂଘେ ଏବଂ ସେବା ଫାଷ୍ଟ ଇନୋଭେସନ୍ ଚ୍ୟାଲେଞ୍ଜ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ଅକ୍ଟୋବର 17 ତାରିଖରେ 4 ସ୍ଥାନରେ ସୁଶାସନ ସମ୍ପର୍କିତ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯିବ। ନୂଆଦିଲ୍ଲୀରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀରୁ ଅନେକ ଦୃଢ଼ ଏବଂ ବିକାଶମୁଖୀ ଫଳାଫଳ ମିଳିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସୁଧାକର ଦଲେଲା ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ 50 ଅଧିକ ଫଳାଫଳ ହାସଲ କରାଯାଇଛି। ସେ ଏହାକୁ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ବ୍ରିକ୍ସ ଜାତିସଂଘର ସଂସ୍କାର ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2027 ମସିହାରେ ଚୀନ୍ର ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସମ୍ମିଳନୀର ସଫଳତାରେ ଅବଦାନ ପାଇଁ ସମସ୍ତ ପ୍ରତିନିଧି ଦଳ ଏବଂ ସେମାନଙ୍କ ଦଳକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
1: ହମ୍ ଆଶା କରତେ ହୈଁ ଇସ୍ ସମିଟ୍ ସେ ଉସମେଁ ଆଡପ୍ଟ କିୟା ଗୟା ନ୍ୟୁ ଦିଲ୍ଲୀ ଡିକ୍ଲେରେସନ୍ ହମାରେ ଶେୟାର୍ଡ ଭିଜନ୍ ଅର୍ ଫ୍ୟୁଚର କୋପରେସନ୍ କୋ ସ୍ପଷ୍ଟ ଦିଶା।

0: ପାଞ୍ଚ ୱିକେଟ୍ ହରାଇ 87 ରନ୍ କରିଥିଲା। ସେପାଳି ବର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଜବାବରେ ଶ୍ରୀଲଙ୍କା 19 ଓଭର ଚାରିଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 111 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ପୁରୁଷ କ୍ରିକେଟ୍ରେ ଗତକାଲି ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ ଟି20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କରି 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0 ଅଗ୍ରଣୀ ରହିଛି। ପ୍ରଥମ ବ୍ୟାଟିଂ କରି 20 ଓଭର ଆଫଗାନିସ୍ତାନ 8 ୱିକେଟ୍ ବିନିମୟରେ 156 ରନ୍ କରିଥିବା ବେଳେ ଭାରତ 13 ଓଭର 4 ବଲ୍ରେ 3 ୱିକେଟ୍ ବିନିମୟରେ 157 ରନ୍ ସ୍କୋର କରିଥିଲା। ଏହି ସିରିଜ୍ର ଅନ୍ୟ 2 ମ୍ୟାଚ୍ ଆସନ୍ତାକାଲି ଏବଂ ଗୁରୁବାର ଦିନ ସେହି ଷ୍ଟାଡିୟମ୍ରେ ଖେଳାଯିବ। ମେକ୍ସିକୋର ସାଲ୍ଟିଲୋଠାରେ ଅନୁଷ୍ଠିତ ତୀରନ୍ଦାଜି ବିଶ୍ୱକପ୍ ଫାଇନାଲ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ଧୀରଜ ବୋମଦେବ୍ରା ଜାପାନର ନାକାନିସି ଜୁନିଆଙ୍କୁ ସୁଟ୍ ଅଫ୍ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ବିଜୟ ସହ ସେ ପ୍ରଥମ ଭାରତୀୟ ରିକର୍ଭ ତୀରନ୍ଦାଜରେ ଇତିହାସ ସୃଷ୍ଟି କରିଛନ୍ତି। ଏସିଆ କପ୍ ହକି ଟାଇଟଲ୍ ହାସଲ କରିବା ପରେ ଭାରତୀୟ କନିଷ୍ଠ ମହିଳା ହକି ଦଳକୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜୁନିୟର ମହିଳା ହକି ଦଳକୁ ଅପରାଜୟ ରହି ଏସିଆ କପ୍ ଟାଇଟଲ୍ ବଜାୟ ରଖିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଗଠନର ସଂକଳ୍ପକୁ ସୁଦୃଢ଼ କରିବା ପାଇଁ ଆସନ୍ତା 17 ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ ସେବା ସଂକଳ୍ପ ଅଭିଯାନ। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ କହିଲେ ବୈଦେଶିକ ବ୍ୟାପାର ସଚିବ। ହିନ୍ଦୀ ଦିବସ ଅବସରରେ ଆଜି ନବୀ ମୁମ୍ବାଇଠାରେ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀର ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରଦ୍ଧା ଓ ଭକ୍ତିଭାବ ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ବିଘ୍ନନାଶକ ଗଜାନନଙ୍କ ଗଣେଶ ଚତୁର୍ଥୀ ପର୍ବ। ଏବଂ ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଶ୍ରୀଲଙ୍କାକୁ 72 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ ସକାଳ 7:25 ଆରମ୍ଭ କରୁଛୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ।

0: ବର୍ତ୍ତମାନ ବର୍ଷା ଦିନ, ତେଣୁ ସାପ କାମୁଡ଼ା ପ୍ରତି ଆମେ ସତର୍କ ରହିବା ଏବଂ ସଚେତନ ହେବା,
1: କାରଣ ସଚେତନତା ଓ ସତର୍କତା ହିଁ ସୁରକ୍ଷା। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି। ସାପ କାମୁଡ଼ା ପ୍ରତି କେମିତି ସାବଧାନ ରହିବା, ଏ ସମୟରେ କଣ କରିବା ଉଚିତ, ସେ ସମ୍ପର୍କରେ ଶ୍ରୋତାବନ୍ଧୁ ଆସନ୍ତୁ ଜାଣିବା। ପ୍ରଥମେ ସାପ କାମୁଡ଼ିଛି ବୋଲି ସୁନିଶ୍ଚିତ ହେବା। ସାପ କାମୁଡ଼ିଥିବା କ୍ଷତ ଅଙ୍ଗକୁ କୌଣସି ପ୍ରକାର ଚଳପ୍ରଚଳ କରିବା ନାହିଁ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯଥାସମ୍ଭବ ଆରାମଦାୟକ ଅବସ୍ଥାରେ ରଖିବା ଏବଂ ତାଙ୍କ ମନୋବଳ ବୃଦ୍ଧି ପାଇଁ ସକାରାତ୍ମକ ଉପଦେଶ ଦେବା। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସା ପାଇଁ ଡାକ୍ତରଙ୍କୁ ସହଯୋଗ କରିବା। ରୋଗୀର ସମ୍ପର୍କୀୟମାନଙ୍କର ସହଯୋଗ, ସଠିକ୍ ତଥ୍ୟ ଏବଂ ପ୍ରାଥମିକ ସେବା ଦ୍ୱାରା ରୋଗୀକୁ ଶୀଘ୍ର ଆରୋଗ୍ୟ କରାଯାଇପାରିବ। ରୋଗୀ ଦେହରେ ଥିବା ଅଳଙ୍କାର ଇତ୍ୟାଦିକୁ ବାହାର କରିଦେବା, ରୋଗୀକୁ ହାଲକା କପଡ଼ା ପିନ୍ଧାଇ ଦେବା, କ୍ଷତ ଜାଗା ଚାରିପଟେ କୌଣସି ଏକ କଲମ କିମ୍ବା ମାର୍କରରେ ଚିହ୍ନଟ କରିବା, ଯେପରିକି କ୍ଷତ ସ୍ଥାନ ଅଦୃଶ୍ୟ ହୋଇଗଲେ ମଧ୍ୟ କେଉଁଠି ସାପ କାମୁଡ଼ିଛି ତାହା ସହଜରେ ଜଣାପଡ଼ିବ। ରୋଗୀଙ୍କ ଅବସ୍ଥାକୁ ନିରୀକ୍ଷଣ କରି ଉପଯୁକ୍ତ ଚିକିତ୍ସା ଓ ସେବା ଦ୍ୱାରା ରୋଗୀକୁ ସୁସ୍ଥ କରିବା ସମ୍ଭବ ହୋଇପାରିବ। ତ୍ୱରିତ ପଦକ୍ଷେପ ଏବଂ ସଠିକ୍ ଚିକିତ୍ସା ରୋଗୀକୁ ବଞ୍ଚାଇ ପାରିବ। ତେଣୁ ସମୟ ନଷ୍ଟ ନକରି ଶ୍ରୋତାବନ୍ଧୁ ଯଥାଶୀଘ୍ର ଡାକ୍ତରଖାନାରେ ଚିକିତ୍ସା କରିବା ନିହାତି ଆବଶ୍ୟକ। ତେବେ ଶ୍ରୋତାବନ୍ଧୁ, ସାପ କାମୁଡ଼ିଲା ପରେ କଣ ନ କରିବା ଉଚିତ, ଆସନ୍ତୁ ତାହା ଜାଣିନେବା। ରୋଗୀଙ୍କୁ

ଚଲାଇବା ନାହିଁ କିମ୍ବା କୌଣସି ପ୍ରକାର ଶାରୀରିକ କାର୍ଯ୍ୟ କରାଇବାକୁ ଦେବା ନାହିଁ ଯାହାଦ୍ୱାରା ହୃତ୍ସ୍ପନ୍ଦନ ବଢ଼ିବ। ସାପ କାମୁଡ଼ିଥିବା କ୍ଷତ ସ୍ଥାନକୁ ଧୋଇବା ନାହିଁ କିମ୍ବା କୌଣସି ପ୍ରକାର ପ୍ରଲେପ ଯଥା ମଲମ ଡେଟଲ ହର୍ବାଲ ପେଷ୍ଟ ଇତ୍ୟାଦି ପ୍ରୟୋଗ କରିବା ନାହିଁ। ପ୍ରାଥମିକ ଚିକିତ୍ସା ସହାୟତା ବ୍ୟତୀତ ଅନ୍ୟ କିଛି ପଦକ୍ଷେପ ନେବା ନାହିଁ। କୌଣସି ପ୍ରକାର ପାରମ୍ପରିକ ଚିକିତ୍ସା

ପାରମ୍ପରିକ ଚିକିତ୍ସା ଯଥା ଗୁଣିଗାରେଡ଼ି ଜଡ଼ିବୁଟି ଝଡ଼ାଫୁଙ୍କା ଏବଂ ଧାର୍ମିକ ଚିକିତ୍ସା ଇତ୍ୟାଦି ଆଦୌ କରିବା ନାହିଁ। ସାପ କାମୁଡ଼ିଥିବା ବ୍ୟକ୍ତିକୁ କୌଣସି ପ୍ରକାର ପାନୀୟ କିମ୍ବା ଖାଦ୍ୟ ଦେବା ନାହିଁ। କାମୁଡ଼ିଥିବା ସ୍ଥାନକୁ ବରଫର ସେକ ଆଦୌ ଦେବା ନାହିଁ। କ୍ଷତ ହୋଇଥିବା ଅଙ୍ଗରେ କୌଣସି ପ୍ରକାର ଦଉଡ଼ି କିମ୍ବା କପଡ଼ା ବାନ୍ଧିବା ନାହିଁ, ଯାହାକି ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରିବ। କ୍ଷତ ସ୍ଥାନରୁ ପାଟି ଦ୍ୱାରା ବିଷ ଶୋଷିବା ନାହିଁ କିମ୍ବା କୌଣସି ପ୍ରକାର ଧାରୁଆ ଅସ୍ତ୍ର ସାହାଯ୍ୟରେ ରକ୍ତସ୍ରାବ କରାଇବା ନାହିଁ। ପୀଡ଼ିତ ବ୍ୟକ୍ତିକୁ କୌଣସି ପ୍ରକାର ମାଦକ ଅଥବା ନିଶାଦ୍ରବ୍ୟ ଦେବା ନାହିଁ। ରୋଗୀ ବ୍ୟକ୍ତିଙ୍କୁ ନିଦରେ ଶୋଇବାକୁ ଆଦୌ ଦେବା ନାହିଁ। ଯଦି ଏହିଭଳି ସତର୍କ ଏବଂ ସଚେତନ ରହିବା, ତେବେ ସାପ କାମୁଡ଼ାର ଯେଉଁ ବିପଦ ରହିଛି, ନିଶ୍ଚିତ ଭାବରେ ତାହାର ତୁରନ୍ତ ପ୍ରତିକାର କରିପାରିବା।

0: ଛାଇ ମଧ୍ୟ ନାହିଁ, କେବଳ ଅଛି ବର୍ତ୍ତମାନର କଂକ୍ରିଟ୍ ରାସ୍ତା। ଏମିତି ଅନେକ ପରିବର୍ତ୍ତନ ଘଟିଛି, ତଥାପି ମଣିଷର ଯେଉଁ ମୂଳ କଥା, ମୂଳ ସ୍ଥିତି, ସେ ଏବେ ବି ଭୁଲିନି ଏବଂ ତାକୁ ନେଇ ତାର ନୂଆ ଛାପ ଦେଲା ବେଳକୁ ସେ ମଧ୍ୟ ବୁଝିପାରେନି ସେ କ'ଣ କରୁଛି। ତେବେ ଆସନ୍ତୁ, ଏମିତି ଅନେକ କଥା ଆମ ପରମ୍ପରା ସହିତ ଜଡ଼ିତ, ଆମ ଘର ସହିତ ଜଡ଼ିତ, ଆମ ସାମାଜିକ ଜୀବନ ସହିତ ଜଡ଼ିତ, ସେ ବିଷୟରେ ଆସନ୍ତୁ ଜଣେ ପୁରୁଖା ଲୋକଙ୍କୁ ଭେଟିବା।
1: ସିଏ ହେଲେ ଉଦଳାର ଡକ୍ଟର ଦିଲୀପ କୁମାର ଦୀକ୍ଷିତ। ଏବେ ଆସନ୍ତୁ ତାଙ୍କଠୁ ଶୁଣିବା।
2: ମୁଁ ହେଉଛି ଡକ୍ଟର ଦିଲୀପ କୁମାର ଦୀକ୍ଷିତ। ବୃତ୍ତି ଥିଲା ମୋର ଅଧ୍ୟାପକ ଜୀବନ, ଅବସର ନେଇଛି 2002 ମସିହାରୁ କଲେଜର ଅଧ୍ୟକ୍ଷ ଭାବରେ। ଆଉ ବର୍ତ୍ତମାନ ସାଧାରଣ ଗୃହୀ ଜୀବନ, ଅବସରମୟ ଜୀବନଯାପନ କରୁଛି ନିଜ ଘରେ ରହି।
0: ତେବେ ଆପଣ ଯେତେବେଳେ ପିଲା ଥିଲେ ସେତେବେଳର ସମାଜ ବ୍ୟବସ୍ଥା, ବାହାଘର ବ୍ୟବସ୍ଥା, ପୁଅ ଝିଅମାନଙ୍କର କଥା, ଗାଁ ବ୍ୟବସ୍ଥା ସେତେବେଳେ କେମିତି ଥିଲା ଆଉ ବର୍ତ୍ତମାନର ଯେଉଁ ପରିବର୍ତ୍ତନ ଘଟିଛି ଆ ବିଷୟରେ?
2: ଗୋଟେ ଗାଉଁଲି କଥାରେ କୁହାଯାଇଛି, ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥି କ୍ଷଣ କ୍ଷଣ ଜ୍ଞାନ। ସମାଜ ପ୍ରତି ମୁହୂର୍ତ୍ତରେ ବଦଳି ଚାଲିଛି। ଆମେ ଯାହାକୁ ସଂସାର ବୋଲି କହୁଛୁ, ସଂସାର ଅର୍ଥ ମଧ୍ୟ ହେଉଛି ପରିବର୍ତ୍ତନଶୀଳ। ସମ୍ୟକ୍ ସରତି ଇତି ସଂସାର, ଯାହା ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଇ ହେଇ ଚାଲିଛି। ଇତିହାସର ସେହି ଆଦିମ ପ୍ରସ୍ତର ଯୁଗରୁ ଆରମ୍ଭ କରି ବର୍ତ୍ତମାନର ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ କେତେ ଯେ ପରିବର୍ତ୍ତନ ଘଟିଗଲାଣି ସେ ବିଷୟ କହିହେବ ନାହିଁ, ଆମେ ଇତିହାସର ଅଧ୍ୟୟନ କରୁ। ତେବେ ମୋର ପିଲାଦିନର କଥା ଯାହା ମନେ ପଡ଼େ, ସେହି ସାମାଜିକ କେତୋଟି ପରମ୍ପରା ଉତ୍ସବ ବୋଲି ଆମେ କହିପାରୁ, ବିବାହ, ବ୍ରତଘର, ଏଗୁଡ଼ିକ ସେ ସମୟରେ କେମିତି ହେଉଥିଲା ଏବଂ ବର୍ତ୍ତମାନ କେମିତି ହେଉଛି, ଏହା ଭିତରେ ଅନେକ ପରିବର୍ତ୍ତନ ଆସିଯାଇଛି। ମନେ ପଡ଼େ ସେଦିନର ଛୋଟ ଛୋଟ ବୟସରେ ଆମେ ଯାହା ଦେଖୁଥିଲୁ, ଅଙ୍ଗେଲି ବୋହୁଥିଲୁ, ବ୍ରତଘର କଥା, ବ୍ରାହ୍ମଣ ସମାଜ ପାଇଁ ବ୍ରତଘର ହେଉଛି ଉପନୟନ, ଇଏ ଏକ କାର୍ଯ୍ୟକ୍ରମ। 9 ବର୍ଷରୁ 13 ବର୍ଷ ଭିତରେ ବ୍ରତଘର କରାଯାଇଥାଏ। 13 ବର୍ଷ ଅତିକ୍ରମ କରିଗଲେ ଜ୍ୟୋତିଷଶାସ୍ତ୍ର ଅନୁସାରେ ତାହା ଅଶୁଦ୍ଧ ହେଇଯାଏ କାଳ, ତାକୁ ପ୍ରାୟଶ୍ଚିତ କରିବାକୁ ପଡ଼େ। ତେଣୁ ସବୁ ବିଶୁଦ୍ଧ କାଳ ହେଉଛି 9 ବର୍ଷରୁ 13 ବର୍ଷ ବୟସ ଭିତରେ ବ୍ରତ ପ୍ରଣୟନ କରାଯାଇଥାଏ। ମୁଁ ବ୍ରାହ୍ମଣ ପରିବାର ହେଇଥିବାରୁ ମୋର ମଧ୍ୟ ବ୍ରତଘର ହେଇଥିଲା। ସେତେବେଳକୁ ପ୍ରାୟ ମୋର 12 ବର୍ଷ ହେବ କି 13 ବର୍ଷ ହେବ। ସେତେବେଳେ ମନ ଭିତରେ ଗୋଟେ କୌତୁକ ଯେ କେମିତି କ'ଣ ହେଉଛି ଜାଣିବା ପାଇଁ, ପରିବାର ଭିତରେ ଆଲୋଚନା ହୁଏ, ଜ୍ୟୋତିଷକୁ ଡାକିକରି ଆଲୋଚନା ହୁଏ, କେବେ କରିବା, କେବେ ସୁଜେଇବ, ରାଶି ନକ୍ଷତ୍ର ଅନୁସାରେ କେବେ କଲେ ଠିକ୍ ହେବ ଇତ୍ୟାଦି। ତା ପାଇଁ ଗୋଟେ ବେଦି ବନ୍ଧା ଯାଉଥିଲା, ସେ ବେଦି କରିବା ପାଇଁ ମଧ୍ୟ ଜ୍ୟୋତିଷଶାସ୍ତ୍ର ଅନୁସାରେ ଶୁଭ ମୁହୂର୍ତ୍ତ ଦେଖି ଅନୁକୂଳ କରାଯାଏ। କୁଡ଼ିରେ ମାଟି ହାଣି ଆଣିକରି ଗୋଟେ ସ୍ଥାନରେ ପକାଯାଏ। ତାପରେ ଯାହାର ବ୍ରତଘର ହେବ ସେ ପିଲାର ହାତ ଅନୁସାରେ ମାପିକରି 7 ହାତ 5 ହାତ କେତେ ଆଙ୍ଗୁଳି ଏଭଳି ମଧ୍ୟ ରହିଛି, ସେଇ ଅନୁସାରେ ବେଦିର ମାପ କରାଯାଏ, ମାଟି ପଡ଼େ। ତା ପରବର୍ତ୍ତୀ କାଳରେ କାଦୁଅ କରି ସେଠି 4 କୋଣିଆ ଗୋଟେ ବେଦି କରାଯାଏ, ଶୁଖିଲେ ସେଇ ବେଦି ଉପରେ ବ୍ରତଘର ହେଇଥାଏ।
0: ଇଏ ତ ବ୍ରତଘର କଥା ଗଲା, ଆଉ ବାହାଘର କଥା?
2: ହଁ, ବାହାଘର ମଧ୍ୟ ମୁଁ ଯେତେବେଳକୁ ପିଲା ବୟସ, ସେଇ ମୋର ବ୍ରତଘର ସମୟର କଥା କହୁଛି, 13-14 ବର୍ଷ ଭିତରେ ମୋର ଜଣେ ବଡ଼ ଭଉଣୀଙ୍କର ବାହାଘର ହେଇଥିଲା। ସେତେବେଳେ ବାହାଘର ଯିବା ପୂର୍ବରୁ ଝିଅମାନଙ୍କୁ ସବୁ କାନ୍ଦଣା କାନ୍ଦିବାକୁ ପଡ଼ୁଥିଲା ଗୀତ ଆକାରରେ। ଝିଅ ଯେତେବେଳେ ବାପ ଘରରୁ ବିଦାୟ ନେଇ ଯାଏ ସେତେବେଳେ ତା ମନରେ ଯେଉଁ ଦୁଃଖ, ବାପ ଘରେ ସେ କେମିତି ଚଳୁଛି, ଶ୍ୱଶୁର ଘରେ କେମିତି ଚଳିବ, ଆମ ପରିବାରରୁ ଯାଇଥିବା ତାର ବଡ଼ ଭଉଣୀମାନେ, କକା ଖୁଡ଼ିମାନେ ଅନ୍ୟ ପରିବାରରୁ ଆସି ଏଇ ପରିବାରରେ ଚଳୁଛନ୍ତି, ସେମାନେ କ'ଣ ଦୁଃଖ ଅସୁବିଧା ଇତ୍ୟାଦି ଭୋଗ କରୁଛନ୍ତି, ସେଗୁଡ଼ିକ ସେମାନେ ସବୁ ଦେଖୁଥାନ୍ତି, କଥାବାର୍ତ୍ତା ଭିତରୁ ଅନୁମାନ କରନ୍ତି। ଯେତେବେଳେ ବାହାଘର ପରେ ଝିଅ ବିଦାୟ ନେଇକି ଯାଏ ସେତେବେଳେ ଗୁରୁଜନମାନଙ୍କ ପାଖକୁ ତାକୁ ନିଆଯାଏ, ବାପାଙ୍କ ପାଖକୁ, କକାଙ୍କ ପାଖକୁ, ମାଆ ପାଖକୁ, ଖୁଡ଼ି ପାଖକୁ, ଜେଜେମା ପାଖକୁ ଇତ୍ୟାଦି ଇତ୍ୟାଦି, ଏମିତିକି ସାନ ଭାଇ ଭଉଣୀମାନଙ୍କ ପର୍ଯ୍ୟନ୍ତ। ବିଦାୟ ନେଲାବେଳେ କନ୍ୟା ବାହୁନି କାନ୍ଦିବା ଏକ ସାମାଜିକ ପ୍ରଥାରେ ପରିଣତ ହୋଇଥିଲା। ଯେଉଁ ଝିଅ ନ କାନ୍ଦେ, କାନ୍ଦଣା କହେ ନାହିଁ, ତାକୁ

ସମସ୍ତେ ଉପହାସ କରନ୍ତି, ଥଟ୍ଟା ପରିହାସ କରନ୍ତି, ଇଏ ବଡ଼ ଲାଜୁକି। ବାହା ହେବାକୁ ବଡ଼ ଇଚ୍ଛା ଥିଲା, ଆତୁର ହେଉଥିଲା ବାହା ହେବା ପାଇଁ। ବାହାଘର ଜୀବନରେ ସିଏ ଆନନ୍ଦରେ ଘରୁ ହସି ହସିକିରି ବିଦାୟ ନେଉଛି, ଏଇଭଳି ତାକୁ ପରିହାସ ସମସ୍ତଙ୍କର ଶୁଣିବାକୁ ପଡ଼ୁଥିଲା। ସେଥିପାଇଁ ବାହାଘରର କିଛି ଦିନ ପୂର୍ବରୁ ଆମ ପରିବାର ଚାରିପାଖର ଝିଅମାନେ ଯେତେବେଳେ ବାହା ହେବା ପୂର୍ବରୁ ସବୁ କାନ୍ଦଣା ବହି ଆଣି ମୁଖସ୍ଥ କରୁଥାନ୍ତି। ସେ କାନ୍ଦଣା ବହିର ନାମ ମଧ୍ୟ ମୋର ମନେ ଅଛି, ତାକୁ କୁହାଯାଉଥିଲା କାନ୍ଦଣା ଲହରୀ। ବାପାକୁ ଦେଖିକି କ'ଣ କ'ଣ କହିକି କାନ୍ଦିବ, ମାଆକୁ ଦେଖିକି କ'ଣ କ'ଣ କହିକି କାନ୍ଦିବ, କକା ଖୁଡ଼ି ଜେଜେମା ଜେଜେବାପା ଇତ୍ୟାଦିକୁ କ'ଣ କ'ଣ କହି କାନ୍ଦିବ, ସେତେବେଳେ ସେ କାନ୍ଦଣା ଆକାରରେ ତାର ମନର ଦୁଃଖ ସବୁ ପ୍ରକାଶ କରୁଥିଲା। ସକାଳ ଖିଆତ ସଞ୍ଜ ହୋଇଗଲ ମା, ଭାଇ ମୁହଁ ଆଉ ଦେଖିବି ନାହିଁ ଲ ମା, କାମ କରିକରି ହାତ ଘୁରିଯିବ ମା, ଇତ୍ୟାଦି ଇତ୍ୟାଦି ଗୋଟେ ଭୀତିମୟ ଭବିଷ୍ୟତର ସେ ସବୁବେଳେ ଚିତ୍ର ଦେଖୁଥାଏ, ମନେ ମନେ ଆଶଙ୍କିତ ହୋଇପଡ଼ୁଥାଏ। ଗୋଟେ ପରିବାରରୁ ଛାଡ଼ି ଯାଇ ଆଉ ଗୋଟେ ପରିବାର ଭିତରେ କେମିତି ଚଳିବ, ସେ ବିଷୟରେ ତା ମନରେ ନାନା ପ୍ରକାର ଦୁଃଖ ଜାତ ହୋଇଥାଏ। ଆଉ ବାହାଘର ସମୟରେ ସେତେବେଳେ ବର କନ୍ୟାମାନେ କେମିତି ଯିବେ, ସେତେବେଳେ ବାଲ୍ୟ ବିବାହ ପ୍ରଥା ଥିଲା, ଝିଅ ଶାଶୁଘରକୁ ଯିବା ପାଇଁ ବୟସ ଦୃଷ୍ଟିକୋଣରୁ ଯୋଗ୍ୟ ଉପଯୁକ୍ତ ନ ହୋଇଥିଲେ ମଧ୍ୟ 6, 7, 8, 9, 10 ବର୍ଷ ଭିତରେ ଝିଅମାନଙ୍କୁ ବିବାହ କରିଦିଆଯାଉଥିଲା। ପରବର୍ତ୍ତୀ କାଳରେ ସେମାନେ ଫିଜିକାଲ ମେଚ୍ୟୁରିଟି ବା ଯାହାକୁ ଆମେ କହିବା ଯେ ନାରୀତ୍ୱ ଲାଭ କରିସାରିବା ପରେ ଶ୍ୱଶୁର ଘରକୁ ଆଉ ଥରେ ପୁଣି ସେମାନେ ଭାର ଘେନି ଯାଆନ୍ତି, ତାକୁ କୁହାଯାଉଥିଲା ଭାର ଘେନି ଯିବା, ଅର୍ଥାତ୍ ପରବର୍ତ୍ତୀ ସାମାଜିକ ଜୀବନ ପାରିବାରିକ ଜୀବନ କାଟିବା ପାଇଁ ଶ୍ୱଶୁର ଘରେ ରହିବା ପାଇଁ ସେ ଉପଯୁକ୍ତ ହୋଇକରି ଯାଉଛି। ସେତେବେଳେ କେମିତି ଯିବେ, ବାହାଘର ସମୟରେ ବେଦୀରୁ ଉଠିସାରିବା ପରେ ଗାଁ ଭିତରେ ସବାରି ଏବଂ ପାଲିକି ବୋଲିକି ଦୁଇ ପ୍ରକାର ଭାରବାହୀ ବିମାନ କୁହାଯାଇପାରେ ସେଗୁଡ଼ିକୁ, ତ ସମାଜରେ ବର୍ତ୍ତମାନ ସେଗୁଡ଼ିକର ଆଉ ପ୍ରଚଳନ ନାହିଁ, ତାକୁ ସହଜରେ କଥାରେ କହି ବୁଝେଇ ହେବ ନାହିଁ। ଏତିକି କହିଲେ ଯଥେଷ୍ଟ ହେବ ଯେ ବର୍ତ୍ତମାନ ଦୋଳ ସମୟରେ ଠାକୁରମାନଙ୍କୁ ଆମେ ଯେମିତି ଛୋଟ ଛୋଟ ବିମାନରେ ବସେଇ କାନ୍ଧେଇ ସବୁ ମଣ୍ଡପକୁ ନେଇଯାଉଁ ବୁଲଉଁ, ସେଇଭଳି ବିବାହର ପରେ କନ୍ୟାକୁ ଅଲଗା, ବରକୁ ଅଲଗା, କନ୍ୟା ବସିବ ସବାରିରେ। ଆଗରୁ ଗୀତ ସବୁ ଗାଉଥିଲେ, ଅକ୍ଷୟ ମହାନ୍ତିଙ୍କ ଗୀତ ଏପର୍ଯ୍ୟନ୍ତ ସମସ୍ତଙ୍କ ମନ ଭିତରେ ଗୁଞ୍ଜରିତ ହେଉଥିବ, ସବାରି ଚାଲେରେ ଧୀରେ ଧୀରେ। ଏଇ ସବାରି ଦେଖିବାକୁ କେମିତି ନା, ଏହା ହେଉଛି ଗୋଟେ ଠାକୁରଙ୍କ ବିମାନ ଯାହା କହିଲି ସେଇ ବିମାନ ଆକାରର ଟିକେ ବଡ଼ ମନେ କରନ୍ତୁ। ସାଧାରଣ ତାର ମାପ ହେଉଛି 4 ଫୁଟରେ 3 ଫୁଟ, 3 ଫୁଟ ଓସାର, 4 ଫୁଟ ଲମ୍ବା କି 5 ଫୁଟ ଲମ୍ବା, ଆଗରେ 2 ଜଣ ପଛରେ 2 ଜଣ, 4 ଜଣ ଲୋକ କାନ୍ଧେଇକିରି ନେବେ। ଯିବା ସମୟରେ ଗାଁ ଭିତରେ ବାଜା ବାଜିବ, ବର୍ତ୍ତମାନ ଭଳି ବ୍ୟାଣ୍ଡ ପାର୍ଟି ସେତେବେଳେ ନଥିଲା, ନାନା ପ୍ରକାର ବାଦ୍ୟଯନ୍ତ୍ର ନଥିଲା, ତତ୍କାଳୀନ ବାଜା ତଡ଼କା ଢୋଲ ମହୁରୀ ଇତ୍ୟାଦି ବାଜୁଥିଲା, ବଜେଇ ବଜେଇ ଗାଁ ଭିତରେ ବୁଲେଇ ବୁଲେଇ ତାକୁ ସବୁ ପ୍ରସେସନ ବର୍ତ୍ତମାନର ପ୍ରସେସନ କଲାଭଳି ବୁଲଉଥିଲେ। ବର୍ତ୍ତମାନ ସବାରି ଲୋପ ପାଇଯାଇଛି, ସବାରି ପରେ ପରେ ବର୍ତ୍ତମାନ ବାହାଘର କହିଲେ ଯେତେ ଛୋଟ ପରିବାର ହଉ ବା ବଡ଼ ପରିବାର ହଉ, ଆମେ ସବୁ କାର୍ର ବ୍ୟବସ୍ଥା କରୁଛୁ, ବସ୍ରେ ହଉ କାର୍ରେ ହଉ, କିଛି ନହେଲେ 3 ଚକିଆ ଟେମ୍ପୋରେ ହଉ ବରକନ୍ୟା ବିଦାୟ ହେବେ, ଆଉ ସବାରି ଦେଖିବାକୁ ମିଳୁନାହିଁ। ପାଲିକି ମଧ୍ୟ ସେଇଭଳି ଗୋଟେ ଭାରବାହୀ ଯନ୍ତ୍ର ଯେଉଁଥିରେ ବରକୁ କିମ୍ବା ତତ୍କାଳୀନ ସମୟରେ ସମାଜର ଯେଉଁମାନେ ଧନୀ ଲୋକ ସେମାନେ ବର୍ଷାରେ ଚାଲିକି ଯିବେ ନାହିଁ, ଖରାରେ ଚାଲିକି ଯିବେ ନାହିଁ, ତାଙ୍କୁ କଷ୍ଟ ହେବ, କିମ୍ବା ଜଣେ ଅତି ବୃଦ୍ଧ ଲୋକ ସେ ଚାଲି ଚାଲିକି ଯାଇପାରିବେ ନାହିଁ, ସେମାନଙ୍କୁ ପାଲିଙ୍କିରେ ବସେଇ ନିଆଯାଏ। ପାଲିଙ୍କିରେ ପୁରୁଷ ଲୋକ ବସନ୍ତି, ସବାରିରେ ଝିଅ ଏବଂ ବୋହୂମାନେ ବସନ୍ତି, 2ଟା ଅଲଗା ଅଲଗା ନାମ, କିନ୍ତୁ ସେଇ ସବାରି ଏବଂ ପାଲିକି ସମାଜ ଭିତରୁ ବର୍ତ୍ତମାନ ହଜିଯାଇଛି, ଇଏ କେବଳ ଅଭିଧାନରେ ଶବ୍ଦ ହେଇକରି ରହିଛି। ପ୍ରାଚୀନ କାବ୍ୟରେ ରାମ ବିବାହ, ବିଭିନ୍ନ ପୌରାଣିକ ବିବାହ ଗୁଡ଼ିକ ସବୁ ଶିବ ବିବାହ, ଶିବ କେମିତି ବିବାହ କରିବାକୁ ଯାଇଥିଲେ ପାର୍ବତୀଙ୍କ ସହିତ ତାର ବର୍ଣ୍ଣନା ରହିଛି, ରାମ ଏବଂ ସୀତାଙ୍କ ଭିତରେ କିପରି ବିବାହ ହେଇଥିଲା ତାର ବର୍ଣ୍ଣନା ରହିଛି, ରୁକ୍ମିଣୀକୁ କେମିତି ହରଣ କରି ନେଇଥିଲେ ଶ୍ରୀକୃଷ୍ଣ ତାର ବର୍ଣ୍ଣନା ରହିଛି, ସେ ସମୟରେ ଯାହା ଚଳଣି ଥିଲା ଏଗୁଡ଼ିକ ପ୍ରାଚୀନ କାବ୍ୟ ଭିତରେ ବର୍ଣ୍ଣନା କରାଯାଇଛି, କିନ୍ତୁ ବର୍ତ୍ତମାନ ସାମାଜିକ ଚିତ୍ର

0: ପରି ଅଲଗା ସମୟ ବଦଳିଛି। ମଝିରେ ଇଂରେଜ ଶାସନ ଆସିରି ଆମ ଦେଶକୁ ଶାସନ କଲା, ତାଙ୍କ ସଂସ୍ପର୍ଶରେ ଆସି ଆମର ସାମାଜିକ ଜୀବନ କ୍ରମେ କ୍ରମେ ବଦଳିବାକୁ ଆରମ୍ଭ କଲା। ସ୍କୁଲ ଗଢ଼ି ଉଠିଲା, ଯେଉଁମାନେ ପାଠ ପଢ଼ିଲେ ସେମାନଙ୍କର ପୋଷାକ, ଚାଲିଚଳଣି, କଥାବାର୍ତ୍ତା, ଖାଦ୍ୟ, ଏଗୁଡ଼ିକ ସବୁ ଆମକୁ ଅନୁପ୍ରାଣିତ କଲା। ତେଣୁ ଆମର ପୋଷାକ ଯାହା ଦିନେ ଧୋତି ଏବଂ ପଞ୍ଜାବୀ ସବୁ ପୁରୁଷମାନଙ୍କ ପାଇଁ ସାଧାରଣ ପୋଷାକ ଥିଲା, ବର୍ତ୍ତମାନ ଅତି ଛୋଟ ବୟସରୁ ସବୁ ପ୍ୟାଣ୍ଟ, ଜାମା, ଫୁର୍ସାଟ ଇତ୍ୟାଦି ବିଭିନ୍ନ ପ୍ରକାର ଡିଜାଇନ୍ର ପୋଷାକ ସମସ୍ତେ ବ୍ୟବହାର କରୁଛନ୍ତି। ସ୍ତ୍ରୀ ଲୋକମାନଙ୍କ ଭିତରେ ମଧ୍ୟ ସେହିଭଳି, ଯେଉଁ ସ୍ତ୍ରୀମାନଙ୍କର ଦିନେ ପ୍ରଥମେ ଛୋଟ ବୟସରେ ପ୍ୟାଣ୍ଟ ଫ୍ରକ୍ ଥିଲା, ପରବର୍ତ୍ତୀ କାଳରେ ଏବଂ ବିଶ୍ୱତ ଘରଣୀ ହେଇସାରିବା ପରେ ସେମାନେ ଶାଢ଼ୀ ପରିଧାନ କରୁଥିଲେ, ବର୍ତ୍ତମାନ ମଧ୍ୟ ଶାଢ଼ୀ ପରିଧାନ କରୁଛନ୍ତି, କିନ୍ତୁ ତା ଭିତରୁ ଅନେକ ବର୍ତ୍ତମାନ ବିବାହ ପରେ ମଧ୍ୟ ସେଲୱାର, ପଞ୍ଜାବୀ ଇତ୍ୟାଦି ନୂଆ ନୂଆ ପ୍ରକାର ପୋଷାକ ପରିଧାନ କରିବାକୁ ଇଚ୍ଛା କରୁଛନ୍ତି। ତେଣୁ ଅନେକ ପରିବର୍ତ୍ତନ ଏ କ୍ଷେତ୍ରରେ ଦେଖାଯାଇଛି। ତେଣୁ ଆଗରୁ ପ୍ରସେସନ କହିଲେ ଯେମିତି ଆମର ଏଇ ଢୋଲ ବାଜା, ମହୁରୀ, ତଡ଼କା ଇଏ ଥିଲା, ବର୍ତ୍ତମାନ ସେଗୁଡ଼ିକ ମଧ୍ୟ ବଦଳି ଯାଇଛି। ଆମେ ବିବାହ କରିସାରିବା ପରେ ବର କନ୍ୟା ଯିବା ଆସିବା ସବୁ କାର୍ରେ ଯାଉଛନ୍ତି, ଆସୁଛନ୍ତି, ଏଇଭଳି କେତେ ଗୁଡ଼ିଏ ପରିବର୍ତ୍ତନ ହୋଇଯାଇଛି। ତେଣୁ ସେ ସମୟର ବିବାହ ଏବଂ ବ୍ରତଘରରେ ଯାହା ଚିତ୍ର ଦେଖିବାକୁ ମିଳୁଥିଲା, ବର୍ତ୍ତମାନ ଅନେକ ପରିମାଣରେ ତାର ପରିବର୍ତ୍ତନ ହୋଇଯାଇଛି।
1: ଡକ୍ଟର ଦିଲୀପ କୁମାର ଦୀକ୍ଷିତ, ଆଜି ଆପଣ ବିଭିନ୍ନ ସାମାଜିକ ପରିବର୍ତ୍ତନ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆମ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଯେଉଁଟାକି ମୋତେ ବହୁତ ଖୁସି ଲାଗେ। ମୋର ବିଶ୍ୱାସ ଆମେ ସମସ୍ତେ ପ୍ରତ୍ୟେକ ବର୍ଷ ଗୋଟେ ଗୋଟେ ଗଛ ଲଗାଇବା ଏବଂ ପରିବେଶକୁ ସରସୁନ୍ଦର ବନାଇବା। ଯେତେବେଳେ ଗଛ ବଡ଼ ହେଇଯିବ ଆମେ ସମସ୍ତେ ଦେଖି ଖୁସି ଅନୁଭବ କରିବା। ଗଛ ପୁଣି ଫଳ ଦେବ, ପୁଣି ସେଇ ଗଛରେ ଚଢ଼େଇ ବସା କରିବ, ସେତେବେଳେ ଦେଖିଲେ ଆପଣଙ୍କର ମନ ନିଶ୍ଚୟ ଖୁସି ଲାଗିବ। କେବେ ଆସନ୍ତୁ, ଆମେ ସମସ୍ତେ ପ୍ରକୃତିକୁ ଭଲ ପାଇବା, ଗଛ ଲଗାଇବା।
1: ସଞ୍ଜୟ ହାଁସଦା, ଆଜି ଆପଣ କିଭଳି ଭାବରେ ପ୍ରକୃତିକୁ ସୁରକ୍ଷା ଦେଇହେବ ଏବଂ ପ୍ରକୃତି ପାଇଁ ଯେଉଁ କାମ କରୁଛନ୍ତି ସେ ବିଷୟରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
1: ଆମ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ନିଶ୍ଚିତ ଭାବରେ ପରିକ୍ରମା କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ନିଜର ମତାମତ ରଖନ୍ତୁ। ଆମକୁ ମତାମତ ଦେବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7577002।
0: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ଆଜିର ଏହି ପବିତ୍ର ଶ୍ରୀ ଗଣେଶଙ୍କ ପୂଜାରେ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25 ରେ
2: ନମସ୍କାର।

ଏଇଠି ଶେଷ କରୁଛୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ଆକାଶବାଣୀ ବାରିପଦା। ଆଧୁନିକ ଗୀତଟିକୁ ଶୁଣନ୍ତୁ। ଗାଇଛନ୍ତି ଶିଳ୍ପୀ ସୁରେଶ ୱାଡ଼େକର, ଗୀତ ରଚନା ପଞ୍ଚାନନ ନାୟକ।

ଆଜିର ଦିନରେ ପୁରପଲ୍ଲୀରେ ତାଙ୍କରି ଆରାଧନା। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ ହୋଇଉଠେ ପ୍ରଭୁ ଗଜାନନଙ୍କର ଆବାହନ ପାଇଁ। ସ୍ନାନ ସାରି ଛାତ୍ରଛାତ୍ରୀମାନେ ଶୁଦ୍ଧପୂତ ମନ ନେଇ ନୂଆ ପୋଷାକ ପରିଧାନ କରି ପ୍ରଭୁ ଶ୍ରୀ ଗଣେଶଙ୍କର ଆରାଧନା ପାଇଁ ବ୍ୟାକୁଳ ହୋଇଉଠନ୍ତି।

0: इसमें ट्रे
1: आकाशवाणी कटक प्रसार करछो प्रायोजित कार्यक्रम एंटरप्राइजेस इनक्यूबेशन
2: ଭଲ ଉତ୍ପାଦ ବି ଅଛି କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ
3: ନମସ୍କାର ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ
3: ଅର୍ଥାତ୍ ଆଚାର ପ୍ରସ୍ତୁତି ସିଲେଇ ହସ୍ତଶିଳ୍ପ ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ଼ ସୁଯୋଗ
2: ନିଶ୍ଚୟ ଓଡ଼ିଶା ଜୀବିକା ମିଶନ ଏବଂ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି ଉନ୍ନତ ପ୍ୟାକେଜିଂ ବ୍ରାଣ୍ଡିଂ ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ
3: ଆଚ୍ଛା ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ
2: ନା ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ
3: ଯଦି GST FSS AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ ଏହା ସହ ବ୍ୟବସାୟ ପରାମର୍ଶ ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ
3: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ
2: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ
2: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି
3: ତେବେ ଆବେଦନ କିପରି କରାଯିବ
2: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ
4: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026
3: ପୁଣି ଥରେ ମନେ ରଖନ୍ତୁ 21 ସେପ୍ଟେମ୍ବର 2026
2: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ
5: କୌଶଳ ତାଙ୍କର ଉଦ୍ୟମ ତାଙ୍କର ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର
6: ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶା
1: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ
0: କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଗୀତାଞ୍ଜଳି ପରିସରକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତାବନ୍ଧୁ ପ୍ରଭୁ ଶ୍ରୀ ଗଣେଶ ସେ ସିଦ୍ଧିଦାତା ବୁଦ୍ଧିଦାତା ବିଦ୍ୟାର ସାଗର ତାଙ୍କରି ଆରାଧନା କରି ଚପଳମତୀ ଶିଶୁଟିଏ ବିଦ୍ୟା ଆରମ୍ଭ କରେ ତାଙ୍କରି ଆଶୀର୍ବାଦରୁ ସେ ହୁଏ ବୁଦ୍ଧିମାନ ବିଦ୍ୱାନ ଆଉ ଯଶସ୍ୱୀ ତାଙ୍କରି କରୁଣାଲୋକ ହୋଇ ଝରିପଡ଼େ ଜୀବନ ପଥରେ

ପୁରାଣ କହେ ଭଗବାନ ଶଙ୍କର ଅଧିକାଂଶ ସମୟରେ ଧ୍ୟାନରତ ଥିବାବେଳେ ତାଙ୍କର ପରମଭକ୍ତ ନନ୍ଦୀ କାହାକୁ କୈଳାସକୁ ଯିବା ପାଇଁ ଅନୁମତି ଦିଅନ୍ତି ନାହିଁ, କାଳେ ପ୍ରଭୁଙ୍କର ଧ୍ୟାନଭଗ୍ନ ହେବା। ତେଣୁ ମାତା ପାର୍ବତୀଙ୍କ ପାଇଁ ତାଙ୍କର ଅନୁପସ୍ଥିତି ଖୁବ୍ ଦୁର୍ବିଷହ ମନେ ହୁଏ। ଏକଦା ଶରୀରରେ ହଳଦୀ ମର୍ଦ୍ଦନ କରିବା ସମୟରେ ଏକ ପୁତ୍ର ସନ୍ତାନ ପାଇଁ ଇଚ୍ଛା କରନ୍ତେ ମର୍ଦ୍ଦିତ ହଳଦୀରୁ ଜନ୍ମ ନିଅନ୍ତି ମାତା ପାର୍ବତୀଙ୍କର ମାନସ ପୁତ୍ର ପ୍ରଭୁ ଶ୍ରୀ ଗଣେଶ।

ଏକଦା ଗିରିଗହ୍ୱରରେ ମାତା ପାର୍ବତୀ ତପସ୍ୟା କରୁଥିବା ସମୟରେ ଅଲିଳ ପୁତ୍ର ଗଣେଶ ମାତାଙ୍କର ଧ୍ୟାନଭଗ୍ନ ନ ହେବା ପାଇଁ ଦଣ୍ଡାୟମାନ ଥାନ୍ତି ଦ୍ୱାରପାଳ ରୂପେ। ପ୍ରଭୁ ଶଙ୍କର ମାତା ପାର୍ବତୀଙ୍କର ଦର୍ଶନ ନିମନ୍ତେ ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ ଗଣେଶଙ୍କର ବିରୋଧର ସମ୍ମୁଖୀନ ହୁଅନ୍ତି, ଗଣେଶଙ୍କ ସହ ଯୁଦ୍ଧରେ ପରାସ୍ତ ହୁଅନ୍ତି, ଶେଷରେ କ୍ରୋଧିତ ହୋଇ ତ୍ରିଶୂଳ ନିକ୍ଷେପ କରନ୍ତେ ସ୍କନ୍ଦଚ୍ୟୁତ ହୁଏ ଗଣେଶଙ୍କର ମସ୍ତକ, ପ୍ରତିଫଳିତ ହୁଏ ଶନିଦେବଙ୍କ ଛାଇର ପରିଣାମ।

ପୁତ୍ରକୁ ହରାଇ ମାତା ପାର୍ବତୀଙ୍କର ବିଳାପ ଗଭୀର ରେଖାପାତ କରେ ପ୍ରଭୁ ଶଙ୍କରଙ୍କ ମନରେ। ଭଗବାନ ବିଷ୍ଣୁଙ୍କର ନିର୍ଦ୍ଦେଶ କ୍ରମେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିବା ହସ୍ତିଶାବକର ମସ୍ତକ ଛେଦନ କରି ଯୋଡ଼ି ଦିଆଯାଏ ଗଣେଶଙ୍କ ନିସ୍ତେଜ ଶରୀରରେ। ପୁନର୍ଜୀବନ ଲାଭ କରନ୍ତି ପ୍ରଭୁ ଶ୍ରୀ ଗଣେଶ। ସେଦିନଠାରୁ ତାଙ୍କ ନାମ ସହ ଯୋଡ଼ି ହୋଇଯାଏ ଆଉ ଏକ ନାମ, ଗଜମୁଖ ଧାରଣ କରିଥିବାରୁ ସେହିଦିନଠାରୁ ସେ ପୂଜା ପାଆନ୍ତି ଗଜାନନ ରୂପରେ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ମଧ୍ୟାହ୍ନ 12 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚହଲା। ଆଜି ଏଥିରେ ରହିଛି ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ବାନାମ୍ବର ପ୍ରଧାନ ଏବଂ ତାଙ୍କର ସାଥୀ କଳାକାରମାନେ। ତେବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚହଲାରେ ଓଡ଼ିଶୀ କୀର୍ତ୍ତନ।

ବୈଷ୍ଣବ ସାଧୁସନ୍ତ ମଣ୍ଡଳୀ, ପ୍ରଭୁ ରସିକ ଶେଖର, ଶିଖି ପୁଚ୍ଛ ମୌଳି, ଚିର ସୁନ୍ଦର ଚିନ୍ତାମଣି, ଅନିତ୍ୟ ଅବ୍ୟକ୍ତ ଅପ୍ରାକୃତ ଅଦୃଷ୍ଟୁଆ ଅପ୍ରାଣପତି ଭଗବାନ ନିରାକର ବିଷ୍ଣୁ, ବିଶ୍ୱର ମଙ୍ଗଳ କରନ୍ତୁ ସେଇ ପଦରେ ମୋର ଅନନ୍ତ କୋଟି ଦଣ୍ଡବତ କରି ମୁଁ ଗନ୍ତବ୍ୟ।

ମହାତ୍ମା ଶ୍ରୀକୃଷ୍ଣ ବୃନ୍ଦାବନର ରାସଲୀଳା ସାରି ଦ୍ୱାରକାରେ ମା ସତ୍ୟଭାମାଙ୍କର ସହିତ ଅତି ଆନନ୍ଦ ଚିତ୍ତରେ ଅତି ନିବିଡ ବନ୍ଧରେ ପଶା ଖେଳରେ ପ୍ରଭୁ ମଜି ଯାଇଛନ୍ତି। ହେ ମୋର ବିଦଗତ ମଣ୍ଡଳୀ, ଆରାଧ୍ୟ ଦେବତା ପ୍ରଭୁ ଭଗବାନ କୃଷ୍ଣ କିପରି ଭାବରେ ଦ୍ୱାରକା

ବାଛା ଖେଳରେ ସତ୍ୟଭାମା ମା ସର୍ବପ୍ରଥମେ ଗଜଦନ୍ତ କାଠିର ପଶା କାଠି ଧରି ଯେତେବେଳେ ପାଲିରେ ଗୋଡେଇ ଦେଇଛନ୍ତି, ମା ସତ୍ୟଭାମାଙ୍କର 6-3 ଦାନ ପଡିଲା। ପ୍ରଭୁ ଏଇଟି କାଠିଟି ଧରିଛନ୍ତି।

ଏପରି ଅବସ୍ଥା ଦେଖି ସତ୍ୟଭାମା ମାଙ୍କର ଆଖିରୁ ଧାର ଧାର ନୟନର ଅଶ୍ରୁଧାର ବହି ଯାଉଛି। ଏଇ ବ୍ୟସ୍ତତା ଭାବରେ ଯେତେବେଳେ ପ୍ରଭୁଙ୍କର ଏ ପୋଷା ଖେଳରେ ଏପରି ଭାବ ହେଇଛି।

ଅନ୍ତ ଦିନ ଦରିଦ୍ରକର୍ତ୍ତା କହିଲେ ହେ ସତ୍ୟଭାମା, ତୁମ ପୋଷା ଖେଳ ଠାରୁ ରାଧା ମାଙ୍କର ପୋଷା ଖେଳ ଅତି ନିଷ୍ଠାପର, ଅତି ନିରନ୍ତର, ଅତି ସର୍ବଭୌମ, ତେଣୁ ରାଧା ଭାବ ମୋ ମନକୁ ଆଜି ବାନ୍ଧି ଦେଇଛି।

ହେଉଛି ଶ୍ରେଷ୍ଠ। ଏ ଜଗତରେ ରାଧା ଭାବ ଠାରୁ ଶ୍ରେଷ୍ଠ ଭାବ ନାହିଁ, ତେଣୁ ରାଧା ବିନା କୃଷ୍ଣ ବଞ୍ଚି ପାରେ ନା। ରାଧା ଯେଉଁଠି କୃଷ୍ଣ ସେଇଠି, ରାଧା କୃଷ୍ଣ ଏକତ୍ର ହେଲେ ଅମୃତ ହେଇଯାଏ, ପବିତ୍ର ହେଇଯାଏ। ତେଣୁ ସତ୍ୟ ଭାମା ରାଧା ବିନା ମୁଁ ବଞ୍ଚି ପାରିବି ନାହିଁ। ସେହି ସ୍ନେହ ଅନ୍ତରଗତେ ଆସି।

ରସିକ ଶେଖର ଶିଖିପୁ ଚମଉଳି ରସରାଜ ଶ୍ରୀକୃଷ୍ଣ କହିଲେ ହେ ସଖୀ ସତ୍ୟଭାମା ରାଧା ନାମ ମନେ ପଡିଗଲା ପରେ ସର୍ବ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ପ୍ରକମ୍ପିତ ହେଉଛି ତେଣୁ ହେ ସତ୍ୟଭାମା ରାଧା ବିନା ଏ କୃଷ୍ଣ ଆଜି ବଞ୍ଚି ପାରିବ ନାହିଁ ପ୍ରଭୁଙ୍କର ଏପରି ଭାବ ଦେଖି ସତ୍ୟଭାମା କହି ରଖିଲେ ହେ ପ୍ରଭୁ

ଭଗବାନଙ୍କର ଏପରି କଥା ଶୁଣିଲା ପରେ ସତ୍ୟଭାମା କହିଲେ, ପ୍ରଭୁ, ଏ ଜଗତରେ ମୋ ଠାରୁ ଶ୍ରେଷ୍ଠ ଦାସୀ କେହି ନାହାନ୍ତି। ପ୍ରଭୁ କହିଲେ, ଗୋପପୁରରେ ତୁମେ ବୋଧେ ରାଧାଙ୍କର ଭାବ ଦେଖିନ, ତାଙ୍କର ଅନେକ ମ୍ଳାନ ଅଛି। ଏ କଥା ଶୁଣିଲା ପରେ ସତ୍ୟଭାମା କହି ରଖିଲେ, ପ୍ରଭୁ, ଶୁଣି ବୋଇଲା।

ବୃନ୍ଦାବନର ରାସେଶ୍ୱରୀ ଭଗବାନ କୃଷ୍ଣ ମଧ୍ୟାହ୍ନ କାଳରେ ସତ୍ୟଭାମାଙ୍କ ସହିତ ସର୍ବରମଣୀକି ନେଇ ଉପସ୍ଥିତ ହେଇ ବୃନ୍ଦାବନରେ ମୁରଲୀ ବଜେଇ ଦେଲେ। ମୁରଲୀର ଶବ୍ଦକୁ ଶୁଣି ଦେଇ ଗୋପପୁରର ଗୋପୀମାନେ ମା ଆହ୍ଲାଦିନୀ ଜଗଜ୍ଜନନୀ ରାଧା ଉପସ୍ଥିତ ହେଇଗଲେ ବୃନ୍ଦାବନରେ। ପ୍ରଭୁ ପରୀକ୍ଷା କରିବା ପାଇଁ ଭଗବାନ କୃଷ୍ଣ ହସ୍ତରେ ଧରିଲେ ଗୋଟିଏ ପକ୍ୱ ଫଳ। ପକ୍ୱ ଫଳକୁ ଧରି ତୀକ୍ଷ୍ଣ ଛୁରୀଖାରେ ଯେତେବେଳେ ପକ୍ୱ ଫଳକୁ କାଟିଛନ୍ତି, ବେନିଖଣ୍ଡ କରୁଛନ୍ତି, ହସ୍ତର ଅଙ୍ଗୁଳିଟି କଟି ଯାଇଛି, ଧାର ଧାର ରୁଧିର ବୋହି ଯାଉଛି। ସର୍ବଗୋପୀମାନେ ଚାହିଁଛନ୍ତି, ଦ୍ୱାରକାର ରମଣୀ ମାନେ ଚାହିଁଛନ୍ତି, ସତ୍ୟଭାମା ଚାହିଁଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପ୍ରଭୁ ଅଙ୍ଗୁଳି କାଟି ଦେଇଛନ୍ତି, ଧାର ଧାର ରୁଧିର ବୋହି ଯାଉଛି। କେହି

0: بلند گوار ہوتی ہے۔
1: ଶୁଣୁଥିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ ବାନାମ୍ବର ପ୍ରଧାନ ଏବଂ ତାଙ୍କର ସାଥୀ କଳାକାରମାନେ। ଶେଷଲା କାର୍ଯ୍ୟକ୍ରମ ଚହଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଦିନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।
2: सुनिए आज के मेहमान 16 सितंबर शाम 4 बजे सिर्फ विविध भारती पर।
3: कार्यक्रम का अगला गीत फिल्म ब्रह्मचारी से युगल स्वर मोहम्मद रफी और सुमन कल्याणपुर के।

0: मोहब्बत की कसम,
1: मोहब्बत की कसम,
0: मोहब्बत की कसम,
1: मोहब्बत की कसम,
0: वो दिल तेरा।
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ସମୟ ଦିନ 1:20 ପ୍ରସାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନାରେ ଶର୍ମିଷ୍ଠା ମହାନ୍ତି କାର୍ଯ୍ୟକ୍ରମ ମହିଳା ମହଲ।

0: ନମସ୍କାର ଶ୍ରୋତା ଭଉଣୀ,
1: ଗଣେଶ ଚତୁର୍ଥୀ ଅବସରରେ ଅଗ୍ରପୂଜ୍ୟ ଭଗବାନ ଗଣେଶଙ୍କୁ କୋଟି କୋଟି ପ୍ରଣାମ ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ।
0: ଭଉଣୀ, ଘର ଚଳାଇବାକୁ ହେଲେ ଅନେକ କାମ ଧନ୍ଦା କରି କିଛି ରୋଜଗାର କଲେ ଯାଇ ଘର ଚଳିବ, ଆଉ ଜଣଙ୍କ ରୋଜଗାରକୁ ଯଦି ଆମେ ଅପେକ୍ଷା କରି ରହିବା ତାହେଲେ ଘର ସୁରୁଖୁରୁରେ ଚଳିବ ନାହିଁ। ତେବେ ଅନେକ ଭଉଣୀ ଆମ ସହିତ ଅଛନ୍ତି ଯେଉଁମାନେ ସ୍ୱୟଂ ସହାୟକ ଦଳ ଗଢ଼ିଛନ୍ତି, ଆଉ ଦଳ ମାଧ୍ୟମରେ ବିଭିନ୍ନ କାମ ହାତକୁ ନେଇ କିଛି ରୋଜଗାର କରିପାରୁଛନ୍ତି। ଆଜି ଆମ ସହିତ ଜଣେ ଭଉଣୀ ଅଛନ୍ତି, ତାଙ୍କଠାରୁ ଶୁଣିବା ସେ କଣ କହୁଛନ୍ତି।
2: କଣ ନାଁଟା ଆପଣଙ୍କର?
3: ମଞ୍ଜୁ ପଲେଇ।
2: ଘରଟା କୋଉଠି?
3: ଗୌଡ଼ିଆ।
2: ଆପଣ ସ୍ୱୟଂ ସହାୟକ ଦଳ ଗଢ଼ିଛନ୍ତି?
3: ଆଜ୍ଞା।
2: ଘରେ ସବୁ ଆପଣଙ୍କର କିଏ କିଏ ଅଛନ୍ତି?
3: ସ୍ୱାମୀ, ପୁଅ, ଶାଶୁ।
2: ପୁଅ ଝିଅ କେତେ ଜଣ ଆପଣଙ୍କର?
3: ଦି ଜଣ।
2: ଘରେ ତ ରୋଷେଇବାସ କାମ ନିହାତି କରୁଥିବେ?
3: ଆଜ୍ଞା।
2: ତା ଛଡ଼ା ଆଉ କଣ କରନ୍ତି?
3: ଗାଈ ଅଛନ୍ତି।
2: ଗାଈ ରଖିଛନ୍ତି?
3: ଆଜ୍ଞା।
2: କେତୋଟି ଗାଈ ରଖିଛନ୍ତି?
3: ଚାରିଟା ଅଛି।
2: ଗାଈ କ୍ଷୀର ଦଉଛନ୍ତି?
3: ଆଜ୍ଞା।
2: କଣ କଣ ସବୁ ଗାଈର ଯତ୍ନ କରନ୍ତି?
3: ସକାଳୁ ଗୋବର କାଢ଼ା ହେଇଏ, ଗୋବର ପକା ହେଇସାରିଲେ ଗାଈକି ଗାଧା ହେଇଏ, ଗାଧା ହେଇସାରିଲେ ଗାଈକି ଖୁଆ ହେଇ ଛାନି ଆଉ ଘାସ ମିଶେଇକି କୁଟା କଟା ହେଇ।
2: ଗାଈର କୁଟା କାଟିବା କାମ ଏସବୁ କିଏ କରନ୍ତି?
3: ମୁଁ କରେ।
2: ସବୁଦିନେ କୁଟା କାଟିବା ପାଇଁ ପଡ଼େ?
3: ଆଜ୍ଞା।

0: କେତେବେଳେ କରନ୍ତି ଘର କାମ, କେତେବେଳେ ସାରନ୍ତି, ଆଉ ଏଇ ଯୋଉ କୁଟା କାଟିବା କାମ ଇତ୍ୟାଦି କେତେବେଳେ କରନ୍ତି?
1: 5ଟା ବେଳୁ ଉଠାହି, ସକାଳୁ 5ଟା ବେଳୁ ଉଠିକରି ଘର କାମ ଝାଡ଼ୁ ଫାଡ଼ୁ ମାରା ହେଇ, ବେଲା ବାସନ ମାରା, ଘର କାମ ସରିନେ ଏ ଟିଫିନ୍ ଫିଫିନ୍ କରା ହେଇକରି ଗାଈ ପିଛାରେ ଲଗା ହେଇ।
0: ଗାଈ ଯୋଉ 4ଟି ରଖିଛନ୍ତି ସବୁବେଳେ ବନ୍ଧା ହେଇଥାନ୍ତି ନା ଚରିବା ପାଇଁ ବି ଯାଆନ୍ତି?
1: ଚରିବା ପାଇଁ ବି ଯାଆନ୍ତି,
0: ଚରିବା ପାଇଁ କୋଉଠୁ ଯାଆନ୍ତି?
1: ପଡ଼ିଆକୁ।
0: ସେଠି ପାଖରେ ପଡ଼ିଆ ଅଛି।
1: ଆଜ୍ଞା।
0: କୁଟା କ'ଣ ଆପଣଙ୍କର ନିଜର ଅଛି ନା କିଣିଥାନ୍ତି?
1: କିଣିକରି ଆଣା ହି,
0: ବର୍ଷ ପାଇଁ ରଖିଦେଇଛନ୍ତି?
1: ରଖା। ହଁ।
0: କେତୋଟି ଗାଈ କ୍ଷୀର ଦେଉଛନ୍ତି?
1: 2ଟା ଦଉଛନ୍ତି
0: କେତେ ଲେଖା କ୍ଷୀର ଦେଉଛନ୍ତି ଗୋଟେ ଗୋଟେ ଗାଈ?
1: ଇନା 10 କିଲୋ କରି। ହଁ, 14-15 କିଲୋ ଦିଅନ୍ତି, ଇନା କମିଯାଇଛି, 10-10 କିଲୋ ଦିଅନ୍ତି।
0: କ୍ଷୀର ସବୁ ବିକ୍ରି ହେଇଯାଉଥିବ?
1: ହଁ।
0: କୋଉଠି ସବୁ ବିକ୍ରି କରନ୍ତି?
1: ବଜାରରେ।
0: କିଏ ନେଇକି ଯାଆନ୍ତି କ୍ଷୀର?
1: ସ୍ୱାମୀ
0: ସେ କ୍ଷୀର ନେଇକି ଯାଆନ୍ତି।
1: ଆଜ୍ଞା।
0: ଆପଣ ଗାଈର ଅନ୍ୟାନ୍ୟ କାମ କରନ୍ତି? ଗାଈ ଦୁହନ୍ତି କିଏ?
1: ସ୍ୱାମୀ ବି ଦୁହନ୍, ମୁଁ ବି ଦୁହେଁ।
0: ସ୍ୱାମୀ ଆଉ କ'ଣ କରନ୍ତି?
1: ଗାଈ କ୍ଷୀର ଦୁହି କରି ସେମାନେ ବଜାରକୁ ନେଇ।
0: ଘର କାମ ଛଡ଼ା ଆଉ କ'ଣ କରନ୍ତି?
1: ଅଟୋ କାମ ଅଛି,
0: ଅଟୋ ଚଲାନ୍ତି। ଆଉ କ'ଣ କରନ୍ତି?
1: କାଠ କାମ,
0: କାଠ ମିସ୍ତ୍ରୀ ବି?
1: ଆଜ୍ଞା।
0: ତାହେଲେ ସେ ସବୁଦିନେ କାମକୁ ଯାଆନ୍ତି?
1: ଆଜ୍ଞା।
0: ଆପଣ ଘରେ ରହିକି ଗୋରୁ ଗାଈଙ୍କର ଯତ୍ନ ନିଅନ୍ତି? ଖାଲି ଗାଈ ରଖିଛନ୍ତି ନା
1: ଅନ୍ୟ ଛେଳି ବି ଅଛନ୍ତି?
0: କେତୋଟି ଛେଳି ରଖିଛନ୍ତି?
1: 10ଟା ଅଛନ୍ତି।
0: ସେମାନଙ୍କର କ'ଣ ସବୁ ଯତ୍ନ ନିଆଯାଏ?
1: ଛେଳି ପଡ଼ିଆରେ ବି ଚର।
0: କିଏ ଚରେଇବା ପାଇଁ ନିଅନ୍ତି?
1: ଶାଶୁ।
0: ଆଉ ଯେତେବେଳେ ଶାଶୁ ଧରନ୍ତୁ ତାଙ୍କ ଦେହ ଖରାପ ହେଇଥିବ କିମ୍ବା ଅନ୍ୟ କୋର୍ଟକୁ ଯାଇଥିବେ ସେତେବେଳେ କିଏ ଚରାନ୍ତି?
1: ମୁଁ ଚରାଏ,
0: ନିଜେ ଚରାନ୍ତି?
1: ଆଜ୍ଞା।
0: ତାହେଲେ ଘରର ସବୁ କାମ ସହ ନିଜେ ଗୋରୁ ଗାଈ ଯତ୍ନ ବି ନେଉଛନ୍ତି, ଛେଳିର ଯତ୍ନ ନେଉଛନ୍ତି। ଘାସ ତ କଟାକଟି ହଉଥିବ, କିଏ କାଟନ୍ତି ଘାସ?
1: ମୁଁ କାଟେ।
0: ଆପଣ କାଟନ୍ତି?
1: ଆଜ୍ଞା।
0: ଗାଈମାନଙ୍କର ବିଶେଷ କ'ଣ ସବୁ ଯତ୍ନ ନେବାକୁ ପଡ଼େ?
1: ଇଞ୍ଜେକ୍ସନ ବି, ଔଷଧ ବି।
0: କ'ଣ କ'ଣ ଇଞ୍ଜେକ୍ସନ ଦିଅନ୍ତି ଗାଈକୁ?
1: ବଜି ବଜି ବେମାର କି ବେଙ୍ଗା, ଏଇଆ ଥଣ୍ଡା ହେନେ ଇଆ ଦିଆଯାଏ।
0: ତେବେ ସେଗୁଡ଼ିକ ବର୍ଷା ଦିନ ପୂର୍ବରୁ ଦିଆ ହଉଥିବ?
1: ଆଜ୍ଞା।
0: କ'ଣ ଘରକୁ ଡାକ୍ତର ଆସିକି ଦିଅନ୍ତି ନା ଆପଣ ଡାକ୍ତରଖାନାକୁ ଗାଈକୁ ନେଇକି ଯାଆନ୍ତି?
1: ନା ନା, ଡାକ୍ତର ଡାକା ହି।
0: ଭ୍ରାମ୍ୟମାଣ ଗାଡ଼ି ସବୁ ବୁଲୁଛି ଭେଟନାରୀ ତରଫରୁ ଗାଁକୁ ଯାଏ ନା?
1: ବର୍ଷକୁ ଦିଏ,
0: ପ୍ରତିବର୍ଷ
1: ଦିଆ
0: ପ୍ରତିଷେଧକ ଦିଆଯାଏ
1: 2 ଟଙ୍କା କରି। ହଁ।
0: କ'ଣ ସବୁ ପ୍ରତିଷେଧକ ଦିଅନ୍ତି?
1: ଏଇ ବଜବଜି ପାଇଁ ଆଉ ବେଙ୍ଗା, ଏଇ ତଣ୍ଟି ଫୁଲିବା ପାଇଁ
0: ଏସବୁ ଦିଅନ୍ତି?
1: ଦିଆଯାଏ।
0: ଆଉ ଭିଟାମିନ୍ କିଛି ଦିଆଯାଏ କି ନାହିଁ, କିମ୍ବା କୁର୍ମୀ ପାଇଁ ବାଛୁରୀ ମାନଙ୍କୁ କିଛି ଦିଆଯାଏ କି ନାହିଁ?
1: ଦିଅନ୍ତି,
0: ସେମାନେ ଆସିକି ଦେଇଯାନ୍ତି?
1: ଦେଇଯାନ୍ତି।
0: ତାହେଲେ ଏସବୁ ନେଲା ପରେ ଗାଈମାନଙ୍କୁ ଆଉ କିଛି ରୋଗ ହୁଏ କି?
1: ନା, କିଛି ହୁଏନି।
0: ହୁଏନି
1: ନା।
0: ଆଉ କ'ଣ ଗାଈଙ୍କର ବେଶୀ ଯତ୍ନ ନେବାକୁ ପଡ଼େ?
1: ଯତ୍ନ ମାନେ ତାଙ୍କର ଖାଇତେ ଦେଲେ, ଗାଧୁଆ ଏଇ ଯତ୍ନ।
0: ଆପଣ କେତେ ବର୍ଷ ହେଲାଣି ଗାଈ ପାଳନ କରୁଛନ୍ତି?
1: 10-12 ବର୍ଷ ହେଇଗଲାଣି।
0: ଆପଣ ସ୍ୱୟଂ ସହାୟକ ଦଳ ଗଢ଼ିଛନ୍ତି?
1: ଆଜ୍ଞା।
0: କେତେ ବର୍ଷ ହେଲାଣି?
1: ହଁ, ସେଇ 10-12 ବର୍ଷ ହେଇଯିବ।
0: ଦଳର ନାଁ କ'ଣ?
1: ମା ମଙ୍ଗଳା।
0: ଆପଣ ଦଳର କ'ଣ ଅଛନ୍ତି
1: ନମ୍ବର? ଅଛି।
0: ପ୍ରତି ମାସରେ କେତେ ଟଙ୍କା ଲେଖା
1: ଡିପୋଜିଟ୍? ଆମକୁ 100 ଟଙ୍କା
0: ପ୍ରତି ମାସରେ।
1: ଲୋନ୍ ଆଣିଛେ, 30,000 ଆଣିଛେ, 3 ଲକ୍ଷ ପାଇଛୁ।
0: କେତେ ଜଣ ମେମ୍ବର ଆପଣମାନେ ଅଛନ୍ତି?
1: 10 ଜଣ।
0: ତାହେଲେ 30,000 ଲେଖାଏଁ ଆପଣମାନେ ପାଇଲେ ଜଣ ଜଣକା?
1: ଆଜ୍ଞା।
0: ପଇସା ଆଣିକି କ'ଣ କଲେ?
1: ଗାଈ ଆଣିଛେ।
0: ତେବେ ଗାଈ ଯୋଉ କ୍ଷୀର ଦଉଛି, କ୍ଷୀରରୁ ଯାହା ଲାଭ ପାଉଛନ୍ତି ଆପଣ ସେଥିରେ ଋଣ ସୁଝୁଛନ୍ତି?
1: ଆଜ୍ଞା, ଋଣ ସୁଝି କରିବି, କିଛି ରହୁଛି
0: ଲାଭ ହଉଛି?
1: ଆଜ୍ଞା।
0: ସଞ୍ଚୟ କରିପାରନ୍ତି?
1: ଆଜ୍ଞା।
0: ପ୍ରତି ମାସରେ କେତେ ଟଙ୍କା ଲେଖା ଋଣ ସୁଝୁଛନ୍ତି?
1: 1500 ଲେଖା ସୁଝା ହଉଛି।
0: ଯେତିକି ଟଙ୍କା ଋଣ କରିଛନ୍ତି ସେ ସବୁ ସୁଝି ସାରିଲେଣି?
1: ହଁ, ଆଉ 6-7ଟା ଅଛି, ସରି ଆଇଲାଣି
0: କିସ୍ତି ଆଉ ଅଛି 6-7ଟା। ତାହେଲେ ଏ ଯୋଉ ଋଣ ସୁଝି ସାରିଲା ପରେ ଆଉ କ'ଣ କରିବେ? ଆଉ ଋଣ ଆଣିବେ କି ନାହିଁ?
1: ଆଣିବା, ଗାଈ ଆଣିବା।
0: ଆଉ ଗାଈ ଆଣିବେ? ଆଚ୍ଛା, ଯୋଉ ଗାଈ ମାନେ କ୍ଷୀର ଦିଅନ୍ତିନି କିମ୍ବା ଟିକେ ବୟସ୍କ ହେଉଛନ୍ତି ତାଙ୍କୁ କ'ଣ ବିକ୍ରି କରିଦିଅନ୍ତି?
1: ବିକ୍ରି କରୁ।
0: ବାଛୁରୀ?
1: ବାଛୁରୀ ବି ବିକ୍ରି ହୁଏ।
0: କେବଳ ବ୍ୟବସାୟ ପାଇଁ ଗାଈ ରଖୁଛନ୍ତି? ଆଉ କୋଉ ପ୍ରତି ଦୃଷ୍ଟି ଦେବାକୁ ପଡ଼େ ଗାଈର ଯୋଉ ତାର ଯତ୍ନ ବିଷୟରେ ଆଉ କ'ଣ ବେଶୀ ଧ୍ୟାନ ଦେବା ପାଇଁ ପଡ଼େ?
1: ଧ୍ୟାନ ଆଉ ବେଶୀ କିଛି ନାହିଁ, ସେ ଖାଇବାର ଆଉ ଖାଲି। ଏଇ
0: କ'ଣ ଦାନା ବି କିଣିକି ଦେବା ପାଇଁ ପଡ଼େ?
1: ଆଜ୍ଞା।
0: ତେବେ ଗୋଟେ ଗାଈ ପ୍ରତି ଦିନକୁ କେତେ ଟଙ୍କା ପ୍ରାୟ ଖର୍ଚ୍ଚ ହୁଏ?
1: 100 ଟଙ୍କା ଖର୍ଚ୍ଚ ହି।
0: କେତେ ଲାଭ ପାଆନ୍ତି ଗୋଟେ ଗାଈ?
1: 100 ଟଙ୍କା।
0: କିଛି ଦେହ ଖରାପ ହଉଛି ତାହେଲେ ପୁଣି ତ ସେ ସମୟରେ ବି ତ ଚିକିତ୍ସା ତାଙ୍କୁ ଦିଆ ହଉଥିବ, ଡାକ୍ତରଙ୍କୁ ଡକା ହଉଥିବ ନା କ'ଣ କରନ୍ତି?
1: ହଁ ହଁ, ଚିକିତ୍ସା ହି।
0: କ'ଣ ଡାକ୍ତର ଡାକିକି କରନ୍ତି ନା ଆପଣ?
1: ନା, ଡାକ୍ତର ଡାକିକରି
0: କରନ୍ତି। ଆପଣଙ୍କୁ ତ ଦିନ ସାରା ଅନେକ କାମ କରିବା ପାଇଁ ପଡ଼ୁଥିବ?
1: ନା, 2 ଟାଇମ୍ କାମ। ସକାଳେ ଦେଇଦେଲେ ଦାନା, କୁଟା କାଟା ଦେଇଦେଲେ ତାଙ୍କର ରହିଗଲେ, ଏଥର 4ଟା ବେଳେ, 3ଟାରୁ 4:30 ତ ନାଗିନେ।
0: ଆଉ କୁଟା କାଟିବା, ଘାସ କାଟିବା ଏସବୁ କାମ କେତେବେଳେ କରନ୍ତି?
1: ଯେତେବେଳେ ଫାଙ୍କା ସେତେବେଳେ କାଟିକି ରଖିଦେଲେ ପୁରା ପୁରା,
0: ତାପରେ ଖାଇବାକୁ ଦିଅନ୍ତି?
1: ଖାଇବାକୁ ଦିଅ।

ମାଆଙ୍କର ଆଶୀର୍ବାଦରୁ ଶିଶୁଟିଏ ଏ ସଂସାରରେ ଜନ୍ମ ନିଏ। ତାକୁ ଲାଳନ ପାଳନ କରିବା ଦାୟିତ୍ୱ ପରିବାରର, ପିତାମାତାଙ୍କର, ଆଉ ତାକୁ ଠିକ୍ ଭାବରେ ଗଢ଼ିବା ଦାୟିତ୍ୱ ଏ ସମାଜର। ତା ପାଇଁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବା ଦରକାର, ତାର ଅଧିକାରକୁ ସମ୍ମାନ ଦେବା ଦରକାର। ଯେଉଁ ପିଲାଟିଏ ସ୍ନେହ ଆଦରରେ ବଢ଼ି ଉଠିଥାଏ, ତାର ଚରିତ୍ର, ତାର ବ୍ୟକ୍ତିତ୍ୱ ଖୁବ୍ ବଳିଷ୍ଠ ହୋଇଉଠେ। ଉପଯୁକ୍ତ ଭାବରେ ଲାଳନ ପାଳନ କରାଯିବା ଉଚିତ, ତେବେ ଯାଇ ଶିଶୁଟିଏ ଭବିଷ୍ୟତରେ ଭଲ ମଣିଷ ହୋଇପାରିବ। ଶିଶୁଟିର ଅନେକ ଅଧିକାର ରହିଛି, ଏଇ ଯେମିତି ଜନ୍ମ ହେବାର ଅଧିକାର ରହିଛି, ପିତାମାତାଙ୍କ ଦ୍ୱାରା ଠିକ୍ ଭାବରେ ଲାଳନ ପାଳନ ହେବାର ଅଧିକାର ରହିଛି,

0: ପିତା ମାତାଙ୍କ ଦ୍ୱାରା ଠିକ୍ ଭାବରେ ଲାଳନ ପାଳନ ହେବାର ଅଧିକାର ରହିଛି, ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, ସମାଜରେ ସେ ଯେପରି ସମ୍ମାନ ସ୍ଥାନ ପାଇପାରିବ ସେଥିପାଇଁ ସମାଜର ମଧ୍ୟ ଅନେକ ଦାୟିତ୍ୱ ରହିଛି। ଆଜି ଆସନ୍ତୁ ଗୋଟିଏ ଆଲୋଚନା ଶୁଣିବା। ଶିଶୁର ଅଧିକାର ଆଲୋଚନା କରୁଛନ୍ତି କାବେରୀ ମିଶ୍ର।
1: ଶିଶୁମାନେ ହେଉଛନ୍ତି ସମାଜର ଏକ ଦୁର୍ବଳ ଏବଂ ସମ୍ବେଦନଶୀଳ ଶ୍ରେଣୀ। ସେମାନେ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅନ୍ୟାୟ ଏବଂ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରନ୍ତି ନାହିଁ। ଅନ୍ୟପକ୍ଷରେ ଶିଶୁମାନେ ହେଉଛନ୍ତି ଦେଶର ମାନବ ସମ୍ବଳ। ରାଷ୍ଟ୍ର ନିଜର ହିତ ଦୃଷ୍ଟିରୁ ଏହି ମାନବ ସମ୍ବଳର ସଠିକ୍ ପରିଚାଳନା ପାଇଁ ଶିଶୁମାନଙ୍କର ଅଭିବୃଦ୍ଧି, ସୁରକ୍ଷା, ଲାଳନ ପାଳନ ଏବଂ ବିକାଶ ନିମନ୍ତେ ବିଶେଷ ଆଇନମାନ ପ୍ରଣୟନ କରିଥାଏ। ଶିଶୁ ଅଧିକାରର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ। ମାତ୍ର ଯେଉଁସବୁ ମାନବିକ ଅଧିକାର ଶିଶୁମାନଙ୍କର ସୁରକ୍ଷା, ଯତ୍ନ, ବିକାଶ, ଅଭିବୃଦ୍ଧି ଏବଂ ସହଭାଗିତାକୁ ଧ୍ୟାନ ଦେଇଥାଏ ସେହିସବୁ ଅଧିକାରକୁ ଶିଶୁ ଅଧିକାର ଭାବରେ ଚିହ୍ନଟ କରାଯାଇଥାଏ। ପ୍ରାୟ ଏକ ଶତାବ୍ଦୀର ସକ୍ରିୟ ସାମୂହିକ ପ୍ରଚେଷ୍ଟା ଫଳରେ ଶିଶୁମାନଙ୍କ ଅଧିକାରର ଏକ ନିର୍ଦ୍ଦିଷ୍ଟ ରୂପ ନେଇଛି, ଯଥା ବଞ୍ଚି ରହିବାର ଅଧିକାର ଅର୍ଥାତ୍ ଖାଦ୍ୟ, ବସ୍ତ୍ର, ପରିଚୟ, ସ୍ୱାସ୍ଥ୍ୟ, ଜାତୀୟତା ଇତ୍ୟାଦି, ବିକାଶର ଅଧିକାର ଅର୍ଥାତ୍ ଶିକ୍ଷା, ଯତ୍ନ, ଅବକାଶ ଓ ଚିତ୍ତ ବିନୋଦନ ଇତ୍ୟାଦି, ତୃତୀୟରେ ସୁରକ୍ଷାର ଅଧିକାର ଅର୍ଥ ମାନସିକ ଓ ଶାରୀରିକ କ୍ଷତିରୁ ସୁରକ୍ଷା ଏବଂ ଆବଶ୍ୟକ ସ୍ଥଳେ ଆଇନଗତ ଉତ୍ପୀଡ଼ନରୁ ସୁରକ୍ଷା ଦେବା ନିମନ୍ତେ ବିଶେଷ ଅଦାଲତ ବା ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା, ସସମ୍ମାନରେ ପରିବାରରେ ବାସ କରିବାର ଅଧିକାର, ଚତୁର୍ଥରେ ସହଭାଗିତାର ଅଧିକାର ଅର୍ଥ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ଶିଶୁର ମତକୁ ସମ୍ମାନ ଦେବା। ଶିଶୁମାନଙ୍କ ଅଧିକାରକୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ହୋଇଛି ଜାତିସଂଘ ଦ୍ୱାରା ବିଭିନ୍ନ ଆନ୍ତର୍ଜାତୀୟ ଘୋଷଣାନାମା ପ୍ରସ୍ତୁତ କରାଯାଇଛି, ଶିଶୁ ଅଧିକାର ସନନ୍ଦ, ଶିଶୁ ଅଧିକାର ସମ୍ପର୍କୀୟ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି, ଏହା 2 ସେପ୍ଟେମ୍ବର 1990 କାର୍ଯ୍ୟକାରୀ ହେଲା। ଭାରତ ସହିତ ବିଶ୍ୱର 193 ରାଷ୍ଟ୍ର ଏହାକୁ ଅନୁମୋଦନ କରିଛନ୍ତି। ଶିଶୁ ଅଧିକାର ସନନ୍ଦକୁ ଅଧିକ କ୍ରିୟାଶୀଳ କରିବା ପାଇଁ 2 ଇଚ୍ଛାଧୀନ ଚୁକ୍ତି ରହିଛି। ପ୍ରଥମଟି କୌଣସି ସଶସ୍ତ୍ର ସଂଘର୍ଷରେ ଶିଶୁମାନଙ୍କୁ ନିୟୋଜିତ ନ କରିବା ଏବଂ ଦ୍ୱିତୀୟଟି ଶିଶୁମାନଙ୍କୁ ଯୌନ ଶୋଷଣରୁ ମୁକ୍ତ ରଖିବା। ବୟସ୍କଙ୍କ ପରି ଶିଶୁମାନେ ମଧ୍ୟ ସମସ୍ତ ମାନବିକ ଅଧିକାର ପାଇବାକୁ ହକଦାର ଅଟନ୍ତି। ସମ୍ବିଧାନ ହେଉଛି ଏକ ରାଷ୍ଟ୍ରର ମୂଳ ଆଇନ। ଆମ ସମ୍ବିଧାନରେ ଥିବା ସମସ୍ତ ମୌଳିକ ଅଧିକାର ଗୁଡ଼ିକ ଶିଶୁମାନଙ୍କ ପାଇଁ ଆହୁରି ଅଧିକ ସୁବିଧାଜନକ କରାଯାଇଅଛି। ସମ୍ବିଧାନର ଧାରା 21 ଅନୁସାରେ 6-14 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ନିମନ୍ତେ ରାଷ୍ଟ୍ର ବିହିତ ବ୍ୟବସ୍ଥା କରିବେ। ଧାରା 23 ସମସ୍ତ ପ୍ରକାର ବେଠି, ଭିକ୍ଷାବୃତ୍ତି ଏବଂ ମାନବ ଚାଲାଣକୁ ନିଷିଦ୍ଧ କରାଯିବା ସଙ୍ଗେ ସଙ୍ଗେ ଏଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଅଛି। ଏଥିରେ ଶିଶୁ ଚାଲାଣକୁ ମଧ୍ୟ ନିଷିଦ୍ଧ କରିଛି। ଧାରା 24 14 ବର୍ଷରୁ କମ୍ ଶିଶୁମାନଙ୍କୁ ଖଣି ଖାଦାନ ପରି ବିପଦ ଜାଗାରେ କାମ କରାଯାଇ ପାରିବ ନାହିଁ। ଏହିପରି ଅନେକ ଧାରା ପ୍ରଣୀତ ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ୱାରା ଭାରତୀୟ ସମ୍ବିଧାନ ଶିଶୁମାନଙ୍କ ପ୍ରତି ତା ଦାୟିତ୍ୱବୋଧତାକୁ ପ୍ରମାଣିତ କରିଛି। ଭାରତରେ ଶିଶୁମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଅନେକ ଆଇନ ବ୍ୟବସ୍ଥା ପ୍ରଚଳନ କରାଯାଇଅଛି। ଭାରତୀୟ ପିଙ୍ଗଳ କୋଡ୍ରେ ମଧ୍ୟ ଶିଶୁମାନଙ୍କ କିଛି ଆଚରଣକୁ ଅପରାଧ ଭାବେ ଗ୍ରହଣ ନ କରି ସେମାନଙ୍କୁ ସୁରକ୍ଷା ଦେଇଛି। ଅନୈତିକ ମାନବ ଚାଲାଣ ଅଧିନିୟମ 1956, ସୂଚନା ପ୍ରଯୁକ୍ତି ଜ୍ଞାନ ଅଧିନିୟମ 2000, ପ୍ରାକ୍ ଗର୍ଭଧାରଣ ଏବଂ ପ୍ରାକ୍ ପ୍ରସୂତି ନିଦାନ କୌଶଳ ଲିଙ୍ଗ ଚୟନ ନିଷେଧ ଅଧିନିୟମ, ବାଲ୍ୟ ବିବାହ ନିଷେଧ ଅଧିନିୟମ 2006, ରିଆଗିଂ ନିଷେଧ ଆଇନ, କିଶୋର ନ୍ୟାୟ, ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ଅଧିନିୟମ 2000 ଇତ୍ୟାଦି ଶିଶୁର ଜନ୍ମ ପୂର୍ବଠାରୁ 18 ବର୍ଷ ହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରକୁ ପାଇବାର ବିଧିବଦ୍ଧ ବ୍ୟବସ୍ଥା କରାଯାଇଛି। ବାଲ୍ୟ ବିବାହ ନିଷେଧ ଅଧିନିୟମ 2006 ବାଲ୍ୟ ବିବାହ ପ୍ରଥାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ତିଆରି ହୋଇଛି। ଶିଶୁଟିକୁ ଜନ୍ମ ପୂର୍ବରୁ ତା ଅଧିକାର ପ୍ରଦାନ କରିବା ପାଇଁ ମଧ୍ୟ ନିୟମ ପ୍ରବର୍ତ୍ତନ କରାଯାଇଅଛି। ଏହି ଆଇନରେ ଗର୍ଭବତୀ ମହିଳା ଗର୍ଭରେ ଥିବା ସନ୍ତାନର ଲିଙ୍ଗ ଚୟନକୁ ବାରଣ କରାଯାଇଅଛି। ଏହି ବାରଣକୁ ଅବମାନନା କଲେ ଜେଲ୍ ଦଣ୍ଡ ସହ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଅଛି। ସିଗାରେଟ୍ ତଥା ତମାଖୁ ଜାତୀୟ ଦ୍ରବ୍ୟ ସେବନ ବୟସ୍କଙ୍କ ଅପେକ୍ଷା ଶିଶୁମାନଙ୍କର ଅଧିକ କ୍ଷତି କରିଥାଏ, ତେଣୁ ସିଗାରେଟ୍ ଓ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ବିଜ୍ଞାପନ ନିଷେଧ ଏବଂ ବାଣିଜ୍ୟ ଓ ବ୍ୟବସାୟିକ ଉତ୍ପାଦନ ଯୋଗାଣ ଓ ବିତରଣ ନିୟନ୍ତ୍ରଣ ଅଧିନିୟମ 2003 ଅନୁସାରେ 18 ବର୍ଷରୁ କମ୍ ବୟସ୍କଙ୍କୁ ସିଗାରେଟ୍ ଓ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଉପରେ ବାରଣ ରହିଛି। ଯେକୌଣସି ଶିକ୍ଷାନୁଷ୍ଠାନର 100 ଗଜ ବ୍ୟାସାର୍ଦ୍ଧ ପରିମିତ କ୍ଷେତ୍ରରେ ଏହାର ବିକାକିଣାକୁ ନିଷିଦ୍ଧ କରାଯାଇଅଛି। ଏହି ଅପରାଧ ପାଇଁ ଜରିମାନା ବ୍ୟବସ୍ଥା ରହିଛି। ଏହା ବିକ୍ରି ହେଉଥିବା ସ୍ଥାନରେ 18 ବର୍ଷରୁ କମ୍ ବ୍ୟକ୍ତିଙ୍କୁ ସିଗାରେଟ୍ ବା ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ କରିବା ଦଣ୍ଡନୀୟ ଅପରାଧ ଲେଖାଥିବା ଫଳକ ଲଗାଇବା ଆଇନତ ଆବଶ୍ୟକ। ବାଲ୍ୟବିବାହ ନିଷେଧ ଅଧିନିୟମ 2006 ଅନୁଯାୟୀ ଜଣେ ବାଳକ 21 ବର୍ଷ ଏବଂ ଜଣେ ବାଳିକା 18 ବର୍ଷ ସମ୍ପୂର୍ଣ୍ଣ କରିନଥିଲେ ଶିଶୁ ଭାବରେ ଗଣା ହେବେ। ବିବାହର କୌଣସି ଏକ ପକ୍ଷ ଶିଶୁ ହୋଇଥିଲେ ଏହାକୁ ବାଲ୍ୟବିବାହ କୁହାଯାଏ। ଏପରି ବିବାହକୁ କରାଇଥିବା କରିଥିବା

ପ୍ରତାଇଥିବା ସମ୍ପୃକ୍ତ ଥିବା ବ୍ୟକ୍ତି ବା ଅନୁଷ୍ଠାନ ଏବଂ ଏହି ବିବାହରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି, କିନ୍ତୁ କୌଣସି ମହିଳାଙ୍କୁ ଏପାଇଁ କାରାଦଣ୍ଡ ଦେଇହେବ ନାହିଁ। ରିଆଗିଂ ନିଷେଧ ଆଇନ ପ୍ରବର୍ତ୍ତନ କରି ସ୍କୁଲ ଓ କଲେଜମାନଙ୍କୁ ଏହାକୁ ବନ୍ଦ କରିବାର ବ୍ୟବସ୍ଥା କରାହୋଇଅଛି। ପରିସ୍ଥିତିରେ ପଡ଼ି ଶିଶୁଟିଏ ମଧ୍ୟ ଅପରାଧ ଘଟାଇପାରେ, ମାତ୍ର ଶିଶୁକୁ ବୟସ୍କ ଅପରାଧୀଙ୍କ ପରି ବ୍ୟବହାର କରାଯାଇ ନଥାଏ। ଶିଶୁମାନଙ୍କର ବୟସ, ଆବଶ୍ୟକତା, ହିତ, ବିକାଶ ଓ ସମ୍ମାନକୁ ଦୃଷ୍ଟିରେ ରଖି ଆଇନ ସହ ମୁକାବିଲା କରୁଥିବା ଶିଶୁଙ୍କ ବିଚାର ଏବଂ ସୁଧାର ପାଇଁ ଏକ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ପାଇଁ କିଶୋର ନ୍ୟାୟ ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ଅଧିନିୟମ 2000 ପ୍ରଣୟନ କରାଯାଇଛି। ଏହି ଆଇନ ବଳରେ ପୁଣି କିଶୋର ନ୍ୟାୟ ଶିଶୁର ଯତ୍ନ ଓ ସୁରକ୍ଷା ନିୟମ 2007 ନିୟମ ତିଆରି ହେଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଶିଶୁ ବିରୁଦ୍ଧରେ ଅପରାଧ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ତାକୁ ନିର୍ଦ୍ଦୋଷ ବୋଲି ବିବେଚନା କରାଯିବ। ଶିଶୁକୁ ଯଥାର୍ଥ ମର୍ଯ୍ୟାଦା ବା ସମ୍ମାନ ଦିଆଯିବ। ଶିଶୁର ହିତକୁ ପ୍ରାଧାନ୍ୟ ଦିଆଯିବ। ପାରିବାରିକ ପରିବେଶରେ ଶିଶୁକୁ ବାସ କରିବାର ସୁଯୋଗ ଦିଆଯିବ। ବିପଦମୁକ୍ତ, ଯତ୍ନବାନ ଏବଂ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ବିଚାର ପ୍ରକ୍ରିୟା ସମାପ୍ତ କରାଯିବ। ସମ୍ପୃକ୍ତ ବିବାଦରେ ଶିଶୁକୁ ନିଜର ପକ୍ଷ ରଖିବାର ସୁଯୋଗ ଦିଆଯିବ। ଶିଶୁର ମଙ୍ଗଳ ପାଇଁ ସକାରାତ୍ମକ ପଦକ୍ଷେପ ନିଆଯିବ। ନ୍ୟାୟ ପାଇଁ ଶିଶୁ ହକଦାର ଥିବା ସମସ୍ତ ଅଧିକାରକୁ ଜାହିର କରିବାର ସୁଯୋଗ ଦିଆଯିବ। ଶିଶୁମାନଙ୍କୁ ବାଛ ବିଚାର ବିହୀନ ଏବଂ ସମାନ ବ୍ୟବହାର ପ୍ରଦର୍ଶନ କରାଯିବ। ଶିଶୁର ଗୋପନୀୟତାକୁ ସମ୍ମାନ ଦିଆଯିବ। ଶିଶୁକୁ ପରିବାରରେ ଥଇଥାନ ଏବଂ ପୁନଃମିଳନ ପାଇଁ ସୁଯୋଗ ସୃଷ୍ଟି କରାଯିବ। ଶିଶୁଗୃହ, ସ୍ୱଧାର ଗୃହ, ଆଶ୍ରୟ ଗୃହ, ସ୍ୱତନ୍ତ୍ର ଗୃହ ପ୍ରଭୃତି ଉପଯୋଗ ଅନ୍ୟ କିଛି ବ୍ୟବସ୍ଥା ନଥିଲେ ନିଆଯିବ ଏବଂ ଶିଶୁ ତାର ଅତୀତକୁ ଭୁଲି ନୂତନ ଚେଷ୍ଟା ଦ୍ୱାରା ସ୍ଥିତିକୁ ସଜାଡ଼ିବା ପାଇଁ ସୁଯୋଗ ଦିଆଯିବା ଇତ୍ୟାଦି ଉପରେ ପ୍ରାଧାନ୍ୟ ଦିଆଯିବ। ଏହି ଆଇନ ବଳରେ ଶିଶୁ କିଶୋର ନ୍ୟାୟ ବୋର୍ଡ ଗଠିତ ହୋଇ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଏବଂ 2 ଜଣ ସମାଜସେବୀ ରହି ଏହି ଶିଶୁଙ୍କର ବିଚାର କରିବେ। ପ୍ରତି ଜିଲ୍ଲାରେ ଶିଶୁ ମଙ୍ଗଳ କମିଟି ଗଠନ କରି ଶିଶୁଙ୍କର ଯତ୍ନ ଓ ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଥାନାରେ ଉପଯୁକ୍ତ ତାଲିମପ୍ରାପ୍ତ ଏବଂ ଶିଶୁ ମଙ୍ଗଳ ପାଇଁ ମନୋବୃତ୍ତି ଥିବା ଜଣେ ପୋଲିସ ଅଧିକାରୀଙ୍କୁ କିଶୋର ଶିଶୁ ମଙ୍ଗଳ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଅଛି। ଏମିତି ଅନେକ ଅଧିକାରୀ ନିଯୁକ୍ତି ଦେଇ ଶିଶୁମାନଙ୍କର ଅଧିକାରକୁ ସୁରକ୍ଷିତ କରିବା ସହିତ ସେମାନଙ୍କର ଜୀବନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଇଛି। ଶିଶୁମାନଙ୍କୁ ମାଗଣା ଆଇନ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ଶିଶୁମାନଙ୍କ ଶିକ୍ଷା, ସମ୍ମାନ, ସୁରକ୍ଷା ଇତ୍ୟାଦି ଯୋଗାଇବା ପାଇଁ ଅନେକ ଆଇନ ସରକାର ପ୍ରବର୍ତ୍ତନ କରିଛନ୍ତି। ଶିଶୁମାନଙ୍କର ନିରୀହତା ଏବଂ ସମ୍ବେଦନଶୀଳତାକୁ ଆଖିରେ ରଖି ତାଙ୍କ ପ୍ରତି ସମାଜର ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଅଧିକାରକୁ ସୁରକ୍ଷା ଦେବାରେ ଚେଷ୍ଟା କରିବା ଉଚିତ। ଏହାର ସଫଳ ରୂପାୟନ ପାଇଁ ସମସ୍ତ ସ୍ତରରେ ସଚେତନତାର ଆବଶ୍ୟକତା ଅନେକ ରହିଛି। ବିଶେଷ ଭାବରେ ତୃଣମୂଳ ସ୍ତରରେ ସମାଜରେ ନିଜକୁ ନ୍ୟୁନ ବିଚାର କରୁଥିବା ଗୋଷ୍ଠୀ ଭିତରେ ଏହାର ସଫଳତା ପାଇଁ ଯଥେଷ୍ଟ ଚେଷ୍ଟା ହେଲେ ଶିଶୁ ଅଧିକାର ସୁରକ୍ଷିତ ରହିପାରିବ।

0: ଆମେ ତ ସବୁଦିନେ ରୋଷେଇ କରୁ, ଆଉ ରୋଷେଇ କରିବାଟା ଆମର ନିୟମିତ କାମ, କିନ୍ତୁ ଅନେକ ଅଛନ୍ତି ଏ ରୋଷେଇ କରିବାକୁ ବୃତ୍ତି ରୂପେ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ଥାନରେ ରୋଷେଇ କରି ସେମାନେ ସେଥିରୁ କିଛି ରୋଜଗାର ପାଆନ୍ତି, ତା ସହିତ ଅନ୍ୟମାନଙ୍କୁ ଖାଦ୍ୟ ପରଷି କିଛି ଆନନ୍ଦ ପାଆନ୍ତି। ଆଜି ଆମ ସହିତ ଜଣେ ଭଉଣୀ ଅଛନ୍ତି, ତାଙ୍କୁ ପଚାରି ବୁଝିବା ତାଙ୍କର ବୃତ୍ତି ସମ୍ପର୍କରେ। କଣ ଭଉଣୀ, ଆପଣଙ୍କ ନାଁଟା?
1: ପୁନା ପାତ୍ର। ଘରଟା ଆମର କପ୍ତିଶ।
0: ଘରେ ସବୁ କିଏ କିଏ ଅଛନ୍ତି?
1: ଘରେ ଅଛନ୍ତି ବାପା ଅଛନ୍ତି, ଦି ଭାଇ ଅଛନ୍ତି, ଆଉ ମୁଁ ଏକା ଭଉଣୀ, ମା ନାହାନ୍ତି।
0: କେତେ ଯାଏ ପାଠ ପଢିଛନ୍ତି?
1: ପାଠ ପ୍ଲସ୍ ଟୁ ଆଇଟିଆଇ କରିଛି।
0: ଆଇଟିଆଇ କୋଉଥିରେ କରିଥିଲେ?
1: ଏଇ ଆମର ମାନେ ସିଲେଇ
0: ସେବିକା ରୂପେ କାମ କରୁଛନ୍ତି। କେତେ ଜଣଙ୍କ ପାଇଁ ରୋଷେଇ କରନ୍ତି?
1: ହଁ, ହେଇଯାଏ 60-70 ହେଇଯାଏ, କୋଉଦିନ 40-50 ମାନେ 60-70 ଏମିତି, ତାଠୁ ଅଧିକ
0: ପ୍ରତ୍ୟେକ ଦିନ କରିବା ପାଇଁ ପଡେ। ଆଉ କେହି ସାହାଯ୍ୟ କରିଦିଅନ୍ତି ଆପଣ?
1: ହଁ, ଅଛନ୍ତି ଆଉ ଦୁଇ ଜଣ ଅଛନ୍ତି।
0: ତେବେ ମୁଖ୍ୟତଃ ଆପଣଙ୍କୁ ସବୁ ଦାୟିତ୍ୱ ନେବାକୁ ପଡେ?
1: ଇନଚାର୍ଜ ଭାବରେ ସବୁ ବୁଝିତେ ପଡେ।
0: ପୁଣି ତିନି ଥର ପାଇଁ ରୋଷେଇ ହଉଥିବ?
1: ହଁ, ତିନି ଥର ହୁଏ। ପେସେଣ୍ଟ ମାନଙ୍କ ପାଇଁ ଅଲଗା ହୁଏ, ତାପରେ ଅନ୍ୟ ମାନେ ଯୋଉ ଷ୍ଟାଫ ରହିଛନ୍ତି
0: ତାଙ୍କ ପାଇଁ ଅଲଗା ହଉଥିବ। ବିଭିନ୍ନ ପ୍ରକାର ରୋଷେଇ ଆପଣ କରୁଥିବେ, ତାଲିମ କୋଉଠୁ ନେଲେ?
1: ତାଲିମ ସେମିତି କିଛି ନେଇନି,
0: କରୁ କରୁ ହେଇଗଲା,
1: କରୁ କରୁ ହିଁ ହେଇଯାଇଛି।
0: ଯେତେବେଳେ ଆପଣ ଖାଦ୍ୟ ପରଷନ୍ତି, କୋଉ ଦିଗ ପ୍ରତି ଆପଣ ଦୃଷ୍ଟି ଦିଅନ୍ତି?
1: କେମିତି ଭଲ ଭାବରେ ସେମାନେ ଖାଇବେ, ଭଲ ଭାବରେ ଖାଇକି ଯିବେ,
0: ସମସ୍ତଙ୍କ ମନ କଥା ବୁଝି କିଏ କଣ ଖାଉଥିବେ, କୋଉଟା କାହାର ପସନ୍ଦ, ତାକୁ ଦେଖନ୍ତି ନା ନାହିଁ?
1: ତାପରେ ଆମର ତ ଜାଣିଗଲେଣି ନା କିଏ କେମିତି ଖାଆନ୍ତି ସବୁ।
0: ଆଉ ଯୋଉ ମେନୁ ଆପଣଙ୍କର ଥାଏ, ଆଜି ଏୟା ରୋଷେଇ ହବ, ତାଠାରୁ ବି ତ ଅଲଗା କେହି କେହି କହୁଥିବେ ଯେ କି ସେ ଜିନିଷଟା ଅନ୍ୟ ଜଣେ ଖାଉନଥିବେ, ସେତେବେଳେ ଆପଣ କଣ କରନ୍ତି?
1: ସେତେବେଳେ ତା ପାଇଁ ଅଲଗା ହୁଏ, ଧର ସିଏ ସେଟା କହିବ ଯେ ମୁଁ ଖାଇବିନି, ତା ପାଇଁ ଅଲଗା ହୁଏ। ଯୋଉମାନେ ଆଇଁଷ ଖାଆନ୍ତିନି ତାଙ୍କ ପାଇଁ ସେଟା ହୁଏ।

0: କୋଉ ଦିଗ ପ୍ରତି ଦୃଷ୍ଟି ଦେଇକି ରୋଷେଇ କଲେ ରୋଷେଇଟା ଠିକ ଭାବରେ ହବ?
1: ମନ ଦେଇକି କରିବା, ମାନେ ଇଆଡେ ସିଆଡେ ମନ ଯେମିତି ଯିବନି, ମୁଁ ଏ ରୋଷେଇଟା କରୁଛି ଏଇଟା ଯେମିତି ମୋର ଭଲସେ ହବ।
0: ଅନ୍ୟାନ୍ୟ କଣ କାମ କରିବା ପାଇଁ ପଡେ?
1: ରୋଷେଇ ବ୍ୟତୀତ ଆହୁରି ବି ବହୁତ କିଛି କାମ ଅଛି, ପେସେଣ୍ଟ ମାନଙ୍କୁ ଦେଖତେ ପଡେ।
0: ଏଇ ସେବା ମନୋବୃତ୍ତି ଆପଣଙ୍କର କାହିଁକି ଆସିଲା ଯେ ସେବା କରିବେ ବୋଲି?
1: ମୋର ଗୋଟେ ଇଚ୍ଛା ହେଲା ସେବା କରିବା ପାଇଁ।
0: ଯେତେବେଳେ ରୋଗୀମାନେ ଆସନ୍ତି ହସ୍ପିଟାଲକୁ ଏବଂ ଆପଣ ତାଙ୍କୁ ଦେଖନ୍ତି, ତାପରେ ଯୋଉ 8-10 ଦିନ ସେମାନେ ରହୁଛନ୍ତି, ତାଙ୍କୁ
1: ତାଙ୍କ ସହିତ ଘର ଫ୍ୟାମିଲିଙ୍କ ଭଳିଆ ପେସେଣ୍ଟ ମାନଙ୍କ ସହିତ ବ୍ୟବହାର କରେ, ନିଜ ଘର ଲୋକ ଭାବି କି କରେ ଆମେ।
0: ତାପରେ ଯେତେବେଳେ ଯାଆନ୍ତି ସେମାନେ ଭଲ ହେଇକି?
1: ହଁ, ଯାଆନ୍ତି ବେଳେ ବହୁତ ମନ ଦୁଃଖ କରିକି ଯାଆନ୍ତି, କାରଣ ଆମେ ଏତେ ଦିନ ରହିଲେ ଏଠି ମିଶିଗଲେ ପୁରା ଘର ଭଳିଆ, ଆଉ ଏବେ ଚାଲି ଯାଉଛେ, ଦୁଃଖ ଲାଗେ। ସେମାନେ ବି ମନେ ପକାନ୍ତି, ତାପରେ ପୁଣି କେବେ କେବେ ଆସିଲେ ପୁଣି ପସନ୍ତି, ଦେଖା କରିକି ଯାଆନ୍ତି।
0: ସାଦା ଭିତରେ କଣଟା ଭଲ ଲାଗେ ଆପଣଙ୍କୁ ରୋଷେଇ କରିବା ପାଇଁ?
1: ସାଦା ଭିତରେ ସାଦା ଆଉ କଣ, ଏଇ ପନିର ଫନିର ହୁଏ।
0: ଆଉ ଯୋଉ ରୋଗୀମାନଙ୍କ ପାଇଁ ଯେତେବେଳେ ରୋଷେଇ କରନ୍ତି ସେତେବେଳେ ତ ଟିକେ ଆପଣ ଦୃଷ୍ଟି ଦଉଥିବେ?
1: ରୋଗୀମାନଙ୍କର ସବୁବେଳେ ମାନେ ତେଲ ମସଲା ବହୁତ କମ, ଖାଲି ଅଳ୍ପ ତେଲ ମସଲାରେ ହୁଏ ତାଙ୍କର।
0: ଆପଣ ଯୋଉ ସକାଳୁ ଉଠନ୍ତି, କେତେବେଳେ ଉଠନ୍ତି ଏବଂ ଦିନ ସାରା 3 ଥର ପାଇଁ ତ ରୋଷେଇ?
1: 6ଟାରେ ଉଠୁଛି, 6:30, 10:11 ବେଳକୁ ସରିଯାଏ, 1:30 ବେଳକୁ ଖାଇ ଦିଅନ୍ତି, ତାପରେ ଆଉ ଥରେ ରାତିରେ 6:00-7:00 ବେଳକୁ
0: ସାତଟା ବେଳେ ଆରମ୍ଭ କରନ୍ତି। ସବୁଦିନେ ସମାନ ରୋଷେଇ ନା ଭାତ ବି ହୁଏ ରାତିରେ?
1: ନା, ଭାତ ହୁଏନି। ଯଦି କିଏ ଚାହିଁଲେ ଭାତ ଖାଇବା ପାଇଁ, କୋଉ ପେସେଣ୍ଟ ଯଦି ଚାହିଁଲେ ଯେ ମୁଁ ଭାତ, ସେ ଭାତ ଖାଇପାରିବ, ତାହେଲେ ଏଇ ପେସେଣ୍ଟ କଣ କଣ ଖାଇପାରିବ ସେଇ ଅନୁସାରେ।
0: ଆଚ୍ଛା, ଜଣେ ଯଦି ଧର ରୋଷେଇ ତାଲିମ ନେବେ, ରୋଷେଇ ତାଲିମ ନେଇକି କିଛି ଲୋକଙ୍କୁ ଖାଇବା ପାଇଁ ରୋଷେଇ କି ଯୋଉଠି ହଉ ରୋଷେଇ କରିବେ, ସିଏ ତାଙ୍କ ନିଜର ପେଟ ପୋଷି ପାରିବେ? ଆଜିକାଲି ତ ପ୍ରାୟ ପ୍ରତ୍ୟେକ ଅନେକଙ୍କ ଘରେ ବି ରୋଷେଇ କରିବା ପାଇଁ ଲୋକ ଦରକାର ହଉଛନ୍ତି, ନାଇଁ କି? ତେଣୁ ଯଦି ଜଣେ ରୋଷେଇ ଭଲ ଭାବରେ ଶିଖିବେ ତାହେଲେ ସିଏ ନିଜର ପେଟ ପୋଷି ପାରିବେ। ତେବେ ରୋଷେଇ ଆପଣ ଯେମିତି କହିଲେ ମୁଁ ଯେ ଦେଖି ଦେଖିକି ଶିଖି ଯାଇଛନ୍ତି, ସେମିତି ତାହେଲେ ରୋଷେଇ ଶିଖିବାଟା ବି ଗୋଟେ କଳା, ନାଇଁ କି? ଯେମିତି ଆମେ
1: ଆଗ୍ରହ ଥିଲେ ଜଣେ ଶିଖିପାରିବ,
0: ଜଣେ ଆଗ୍ରହ
1: ଜଣେ ରୋଷେଇ କରୁଛି ସେଠି ଦେଖୁଛି ଆମେ ସେ କିପରେ କଣ ପକେଇଲା କେମିତି କଲା, ଏମିତି ଦେଖିକି ବି ଶିଖିହବ,
0: ଦେଖିକି ବି ଶିଖିହବ। ତେବେ ଆଗ୍ରହ, ରୋଷେଇ ପ୍ରତି ଆଗ୍ରହ ଥିଲେ କରିହବ ଏବଂ ଆକୁ ଜୀବିକା ରୂପେ ବି କରିହବ। ଆମ ପରିବେଶ ଯଦି ସୁସ୍ଥ ରହିବ ଆମେମାନେ ସମସ୍ତେ ସୁସ୍ଥ ଆଉ ନିରୋଗ ରହିପାରିବା। ତେଣୁ ଆମେ ଯେପରି ଆମର ନିଜ ଘର ସଫା କରୁଛୁ, ସେହିପରି ଆମ ଘରର ଚାରିପାଖ, ରାସ୍ତା ଏବଂ ପାଖ ପରିବେଶକୁ ସଫା ସୁତୁରା ରଖିବା ଆମର ଦାୟିତ୍ୱ। ଆଉ ଆମେ ଯଦି ଆମ ଘର ସଫା ରଖିବୁ, ଘରର ଅଳିଆକୁ ନେଇ ରାସ୍ତା କଡ଼ରେ ଫୋପାଡ଼ି ଦେବୁ, ରାସ୍ତା କଡ଼ ଏବଂ ରାସ୍ତା ଅପରିଷ୍କାର ହେବ। ତେଣୁ ଭଉଣୀ, ଅଳିଆ ଆବର୍ଜନାକୁ କିପରି ନିଜେ ଡଷ୍ଟବିନ୍ରେ ରଖିବେ ଏବଂ ଯେତେବେଳେ ଅଳିଆ ଆବର୍ଜନା ନେବା ପାଇଁ ଗାଡ଼ି ଆସୁଛି ସେଥିରେ ଢାଳି ଦିଅନ୍ତୁ, କିମ୍ବା ଯେଉଁଠି ଡଷ୍ଟବିନ୍ ଅଛି ସେଥିରେ ପକେଇଲେ ସେମାନେ ଆସିକି ସେଥିରୁ ନେଇଯିବେ। ତେଣୁ ଭଉଣୀ, ଏଥିପ୍ରତି ଟିକେ ଦୃଷ୍ଟି ଦେବେ, ଯେଉଁ 5 ଘର 6 ଘର ପାଖରେ ଅଛନ୍ତି ସମସ୍ତେ ଟିକିଏ ଭଉଣୀ ଏକାଠି ହେଇ ଅଳିଆ ଆବର୍ଜନାକୁ ସଫା ରଖିବାର ଦାୟିତ୍ୱ ନେବେ। ସମସ୍ତେ ଆମେ ଯଦି ଟିକେ ନଜର ଦେବା, ଆମ ପାଖ ସଫା ରଖିବା, ସବୁଆଡ଼ ସଫା ହେଇଯିବ। ଆମ ପିଲାମାନେ ମଧ୍ୟ ଆମଠାରୁ ଶିଖିବେ ସଫା ସୁତୁରା କାମଟି, ଆଉ ଏଇ ସଫା ସୁତୁରା ହିଁ ଗୋଟିଏ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବ। ଆମେ ଆମର ଅଳିଆକୁ କେମିତି ଆୟତ୍ତରେ ରଖିବୁ ଏବଂ ତାକୁ ଠିକ୍ ଜାଗାରେ ପକେଇବୁ, ଏ କଥା ଚିନ୍ତା କରିବା। ଯଦି ଅନ୍ୟବେଳେ ବେଳ ହେଉନାହିଁ, ପ୍ରତି ରବିବାର କିଛି ସମୟ ଆମର ପାଖ ଆଖ ଭଉଣୀ ବା ପିଲାମାନଙ୍କୁ ଡାକି ଏକାଠି କରି ସଫା ସୁତୁରା କାମଟି କରେଇ ନେବା। ଆମେ ଯଦି ଏକାଠି ହେବା ଏବଂ ଆମର ଟିକିଏ ସଫା ସୁତୁରାର ମାନସିକତା ରହିବ, ତାହେଲେ ଆମ ଚାରିପାଖ ନିଶ୍ଚିତ ରୂପେ ସଫା ରହିବ। କେବଳ ଆମର ମାନସିକତାକୁ ହିଁ ବଦଳେଇବାର ଅଛି। ବୁଲିଗଲା ବେଳେ ବି ଯାହା ଆପଣ ବ୍ୟବହାର କରୁଛନ୍ତି, ପଲିଥିନ୍ଟିଏ ହେଉ, ଖାଦ୍ୟ ପୁଡ଼ିଆଟିଏ ହେଉ, ବା ଯାହା ବି ଆପଣ ବ୍ୟବହାର କରୁଛନ୍ତି, ତାକୁ ଯେମିତି ନିଜ ପାଖରେ ରଖିବେ ଏବଂ ଫେରି ନିଜ ଘରେ ଯେଉଁଠି ଅଳିଆ ପକାନ୍ତି ସେଠି ପକେଇବେ। ଆଉ ଆମେ ଯଦି ଗାଡ଼ିରେ ଯାଉଥିବୁ ଏବଂ ପିଲାମାନେ ହୁଅନ୍ତୁ ବା ବଡ଼ ମଣିଷ ହୁଅନ୍ତୁ, ଖାଦ୍ୟ ପୁଡ଼ିଆରୁ ଖାଦ୍ୟ ଖାଇସାରି ରାସ୍ତାରେ ଜରିଟିକୁ ପକେଇ ଦେଇଯିବୁ ବା ଖାଦ୍ୟ ଖୋଳଟିକୁ ପକେଇ ଦେଇଯିବୁ, ତାହେଲେ ସେଇ ଜାଗାଟା ବି ଅପରିଷ୍କାର ହେବ। ଏଇସବୁ ଛୋଟ ଛୋଟ କଥାକୁ ଆମେ ନିଶ୍ଚୟ ଦୃଷ୍ଟି ଦେବା। ଆମେ ଯଦି ଦୂରଯାତ୍ରା କରୁଛୁ, ପାଖରେ ଗୋଟିଏ ଛୋଟ ବ୍ୟାଗ୍ ବା ପଲିଥିନ୍ ରଖିବା, ଯେଉଁଥିରେ କି ଆମେ ବ୍ୟବହାର କରୁଥିବା ଜିନିଷ ଏବଂ ତାର ଯଦି କିଛି ବର୍ଜ୍ୟବସ୍ତୁ ବାହାରିଲା ଆମେ ସେଇଥିରେ ହିଁ ପକେଇବୁ, ଆଉ ତାକୁ ଆମେ ଆଣି ଠିକ୍ ଜାଗାରେ ଯେଉଁଠି ଡଷ୍ଟବିନ୍ ଅଛି ତାକୁ ପକେଇଦେଲେ ରାସ୍ତାଘାଟ ବି ପରିଷ୍କାର ରହିବ। ତେଣୁ ଆମର ଯେଉଁ ସାମାଜିକ ଜ୍ଞାନ ରହିଛି ତାକୁ ହିଁ କାମରେ ଲଗେଇବା ଦରକାର। ପିଲାମାନଙ୍କୁ ମଧ୍ୟ ସବୁବେଳେ ଚାରିପଟ ପରିଷ୍କାର ରଖିବା ପାଇଁ କହିବା। ସେମାନେ ବି ଯାହା ଖାଉଛନ୍ତି ଖାଦ୍ୟ ଖାଇସାରି ସେହି ଜରି ପ୍ୟାକେଟ୍ ହେଉ ଅବା ପଲିଥିନ୍ ପ୍ୟାକେଟ୍ ହେଉ କିମ୍ବା କାଗଜ ଖୋଳ ହେଉ ତାକୁ ଠିକ୍ ଜାଗାରେ ପକାଇବେ।

ସେମାନଙ୍କୁ ଟିକିଏ ମନେ ପକାଇଦେଲେ ସେମାନଙ୍କର ଅଭ୍ୟାସ ମଧ୍ୟ ସେଇଥିରେ ପଡ଼ିଯିବ। ଆମେ ଯେମିତି ଆମ ଘରେ ବାଦାମ ଚୋପା ବା କାଗଜ ଜରି ପକାଇବାକୁ ମନା କରୁଛୁ ପିଲାମାନଙ୍କୁ, ସେମିତି ରାସ୍ତାଘାଟ ବା ଡଷ୍ଟବିନ୍ ବାହାରେ ଏସବୁ ପକାଇବାକୁ ମନା କରିବା ହେଲା ଆମ ମା ମାନଙ୍କର ଦାୟିତ୍ୱ। ତେବେ ଆମେ ସମସ୍ତେ ଯଦି ଏ ସମ୍ପର୍କରେ ଟିକିଏ ସଚେତନ ହେବା, ଆମ ପାଖ ଆମ ଚଳପ୍ରଚଳ ହେଉଥିବା ସ୍ଥାନ ଆମ ଘର ଦ୍ୱାରା ନିଶ୍ଚୟ ପରିଷ୍କାର ରହିବ। ହଁ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ମହିଳା ମହଲ ଶେଷ ହେଲା। ଉପସ୍ଥାପନାରେ ଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି FM ବ୍ୟାଣ୍ଡରେ 102.9 MHz ଯୋଗେ।

ଆକାଶବାଣୀ ବାରିପଦା ସମୟ ବର୍ତ୍ତମାନ ଦିନ ଗୋଟାଏ ବଜେ 50 ମିନିଟ୍ ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅଳ୍ପ ସମୟ ମଧ୍ୟରେ

0: ସ୍ୱରାଷ୍ଟ୍ରମନ୍ତ୍ରୀ। ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀରେ ଐତିହାସିକ ନୂଆଦିଲ୍ଲୀ ଘୋଷଣାନାମା ବିଶ୍ୱସ୍ତରରେ ଭାରତର ବୃଦ୍ଧି ପାଉଥିବା ପ୍ରଭାବର ବଳିଷ୍ଠ ପ୍ରମାଣ, କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଆଜି ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପାକିସ୍ତାନରେ କୋଇଲା ଖଣି ବିସ୍ଫୋରଣରେ 4 ଜଣଙ୍କ ମୃତ୍ୟୁ ଏବଂ ଏସିଆ କପ୍ ହକି ବିଜୟ ପରେ କନିଷ୍ଠ ମହିଳା ଓ ପୁରୁଷ ଦଳକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଭାରତରେ ଅନେକ ଭାଷାର ବ୍ୟବହାର ଦେଶର ସବୁଠୁ ବଡ଼ ଶକ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ହିନ୍ଦୀ ଦିବସ ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ହିନ୍ଦୀ ଭାଷା ଅନ୍ୟ କୌଣସି ଭାଷାର ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବରଂ ରାଷ୍ଟ୍ରୀୟ ଏକତା ସୃଷ୍ଟି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସେ କହିଛନ୍ତି, ଉପନିବେଶବାଦୀ ମାନସିକତାରୁ ମୁକ୍ତି କ୍ଷେତ୍ରରେ ଭାଷା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେ କହିଛନ୍ତି, ବ୍ରିଟିଶ ନିୟମ ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ପ୍ରଚଳନ କେବଳ ଶବ୍ଦର ପରିବର୍ତ୍ତନ ନୁହେଁ, ବରଂ ଆତ୍ମସମ୍ମାନର ପୁନଃସ୍ଥାପନ। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିନ୍ଦୀ ଏବଂ ଅନ୍ୟ ସମସ୍ତ ଭାଷାଗୁଡ଼ିକର କୌଶଳଗତ ବିକାଶ କରାଯାଉଛି। ବର୍ତ୍ତମାନ ସମୟରେ କୃତ୍ରିମ ବୁଦ୍ଧିମତା ଜରିଆରେ ଭାରତୀୟ ଭାଷାଗୁଡ଼ିକର ସହଜରେ ଅନୁବାଦ କରାଯିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ନୂତନ ଶିକ୍ଷାନୀତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ନୂତନ ଶିକ୍ଷାନୀତିର କେନ୍ଦ୍ରରେ ମାତୃଭାଷା ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି ଏବଂ ଇଞ୍ଜିନିୟରିଂ ତଥା ଚିକିତ୍ସା ପାଠ୍ୟକ୍ରମ ମଧ୍ୟ କେତେକ ଭାରତୀୟ ଭାଷାରେ ଜାରି ରହିଛି। ଶ୍ରୀ ଶାହା କହିଛନ୍ତି, ଭାରତର ସଂସ୍କୃତି, ଯୋଗ, ଆୟୁର୍ବେଦ ଏବଂ ଅନ୍ୟାନ୍ୟ ପ୍ରମୁଖ ଉପଲବ୍ଧି ଭାଷା ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିପାରୁଛି। ଆଜିର ଯୁବପିଢ଼ି ନିଜ ମାତୃଭାଷା ସମ୍ପର୍କରେ ଜାଣିବା ସହ ପିତାମାତାଙ୍କ ସହ ମାତୃଭାଷାରେ କଥାବାର୍ତ୍ତା କରିବା ଲାଗି ଆହ୍ୱାନ ଦେଇଛନ୍ତି। ନାଗରିକମାନେ ମାତୃଭାଷାରେ କଥା ହେଲାବେଳେ ଲଜ୍ଜିତ ଅନୁଭବ ନ କରିବା ଲାଗି ଶ୍ରୀ ଶାହା କହିଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଭାଷାକୁ ଏକ ପ୍ରମୁଖ ଆୟୁଧ ଭାବେ ବ୍ୟବହାର କରିବା ଲାଗି ଶ୍ରୀ ଶାହା ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।
1: ଭାଷା କିସି ବି ସମାଜ କି ସ୍ମୃତି ହୋତି ହେ, ଉସ୍କା ଆତ୍ମବୋଧ ହୋତି ହେ। ହିନ୍ଦୀ ନେ ଇସ୍ ବିବିଧତା କେ ବିଚ୍ ସମ୍ବାଦ, ସମ୍ପର୍କ ଔର୍ ସମନ୍ୱୟ କି ଭାଷା କେ ରୂପ ମେ ଦେଶ କେ ବିଭିନ୍ନ ବର୍ଗୋ ଔର୍ ସମୁଦାୟ କୋ ଯୋଡ଼ନେ ମେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇ ହେ। ହିନ୍ଦୀ କା ବିକାଶ ବି ତଭି ସାର୍ଥକ ହେ ଜବ ସଭି ଭାରତୀୟ ଭାଷାଓ କେ ସମ୍ମାନ, ସଂରକ୍ଷଣ ଔର୍ ସମ୍ବର୍ଦ୍ଧନ କେ ସାଥ ଆଗେ ବଢ଼େ।
0: ସାରା ଦେଶରେ ଆଜି ହିନ୍ଦୀ ଦିବସ ପାଳନ କରାଯାଉଛି।

1949 ମସିହା ଆଜିର ଦିନରେ ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ରାଜଭାଷା ଭାବରେ ଗ୍ରହଣ କରିଥିଲା। ବର୍ତ୍ତମାନ ହିନ୍ଦୀ ବିଶ୍ୱର ଅନ୍ୟତମ ବ୍ୟାପକ ଭାବେ କଥିତ ଭାଷା ଏବଂ 52 କୋଟିରୁ ଅଧିକ ଲୋକଙ୍କର ମାତୃଭାଷା ଭାବେ ବ୍ୟବହାର ହେଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନଭୀ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ହିନ୍ଦୀ ଦିବସ କାର୍ଯ୍ୟକ୍ରମ ଏବଂ ଷଷ୍ଠ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ ଉଦ୍ଘାଟନ କରିବେ। ଉଦ୍ଘାଟନୀ ଅଧିବେଶନରେ ଆଜି ଶ୍ରୀ ଶାହା 2025-26 ବର୍ଷ ପାଇଁ ରାଜଭାଷା ଗୌରବ ଏବଂ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ସଫଳ ଆୟୋଜନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ସିଂ କହିଛନ୍ତି ଏହି ସମ୍ମିଳନୀର ସଫଳତା ବିଶ୍ୱସ୍ତରୀୟ ମଞ୍ଚରେ ଭାରତର ଦୃଢ଼ ପ୍ରତିଛବି ସୃଷ୍ଟି କରିଛି। ଐତିହାସିକ ନୂଆଦିଲ୍ଲୀ ଘୋଷଣାନାମା ବିଶ୍ୱସ୍ତରରେ ଭାରତର ବୃଦ୍ଧି ପାଉଥିବା ପ୍ରଭାବର ବଳିଷ୍ଠ ପ୍ରମାଣ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ବ୍ରିକ୍ସ ଶିଖର ସମ୍ମିଳନୀରେ ନବସୃଜନ ସହନଶୀଳତା ସହଯୋଗ ଏବଂ ସ୍ଥିରତାକୁ ପ୍ରାଥମିକତା ଦିଆଯାଇଛି। ଭାରତ ବ୍ରିକ୍ସ ସହଯୋଗକୁ ସାଧାରଣ ଲୋକଙ୍କ ସହ ଯୋଡ଼ିବା ଉଦ୍ଦେଶ୍ୟରେ ଗ୍ଲୋବାଲ୍ ସାଉଥ୍କୁ ପ୍ରତିଟି କ୍ଷେତ୍ରର କେନ୍ଦ୍ରବିନ୍ଦୁ ଭାବେ ଉପସ୍ଥାପନ କରିଛି। ଶ୍ରୀ ସିଂ କହିଛନ୍ତି ବିଶ୍ୱସ୍ତରରେ ସମାବେଶୀ ପ୍ରତିନିଧିତ୍ୱପୂର୍ଣ୍ଣ ଏବଂ ସନ୍ତୁଳନ ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି ଭାରତ ନିଜର ପ୍ରତିବଦ୍ଧତା ଦୋହରାଇଛି। ସାରା ଦେଶରେ ଆଜି ଗଣେଶ ଚତୁର୍ଥୀ ପର୍ବ ଅତ୍ୟନ୍ତ ଭକ୍ତିଭାବର ସହ ପାଳନ କରାଯାଉଛି। ଏହି ଦିନ ଜ୍ଞାନ ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ପ୍ରଭୁ ଗଣେଶଙ୍କ ଜନ୍ମୋତ୍ସବ ପାଳନ କରାଯାଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ପ୍ରଭୁ ଗଣେଶ ଜ୍ଞାନ ସମୃଦ୍ଧି ଏବଂ ଶୁଭାରମ୍ଭର ପ୍ରତୀକ। ଗଣେଶ ଚତୁର୍ଥୀ ପର୍ବ ଆମ ଜୀବନରେ ଶକ୍ତି ଜ୍ଞାନ ଏବଂ ସକାରାତ୍ମକତା ଆଣିଥାଏ। ସେ କହିଛନ୍ତି ଏହି ପବିତ୍ର ପର୍ବ ସମସ୍ତଙ୍କୁ ଜୀବନରେ ନୂତନ ସଂକଳ୍ପ ସହ ପ୍ରଗତିର ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଭୁ ଗଣେଶ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣନ୍ତୁ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଘ୍ନ ବିନାଶନ ପ୍ରଭୁ ଗଣେଶଙ୍କ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସ୍କୃତ ଶୁଭାଷିତମ୍ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଏହା ସମସ୍ତଙ୍କୁ ନୂତନ ଶକ୍ତି ପ୍ରଦାନ କରୁ ଏବଂ ସମସ୍ତଙ୍କ ଜୀବନ ସୁଖମୟ ହେଉ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପ୍ରଭୁ ଗଣେଶଙ୍କ ପ୍ରତି ପ୍ରାର୍ଥନା ନିବେଦନ କରି ଶ୍ରୀ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମସ୍ତ ନାଗରିକଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ ବୋଲି କାମନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାକିସ୍ତାନର ଦକ୍ଷିଣ ପଶ୍ଚିମ ବଲୁଚିସ୍ତାନ ଅଞ୍ଚଳରେ ଏକ କୋଇଲା ଖଣିରେ ଗ୍ୟାସ୍ ବିସ୍ଫୋରଣ ଯୋଗୁଁ 4 ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ଅନ୍ୟ 5 ଜଣ ଆହତ ହୋଇଛନ୍ତି। ସମ୍ପୃକ୍ତ କୋଇଲା ଖଣିରେ ଗ୍ୟାସ୍ ସୃଷ୍ଟି ହେବା ଫଳରେ ବିସ୍ଫୋରଣ ଘଟିଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ସୂଚନାଯୋଗ୍ୟ ଗତ ମାସରେ ମଧ୍ୟ ବଲୁଚିସ୍ତାନର ଅନ୍ୟ ଏକ ଖଣିରେ ବିଷାକ୍ତ ମିଥେନ୍ ଗ୍ୟାସ୍ ପ୍ରଭାବରେ 3 ଜଣ ଖଣି ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏସିଆ କପ୍ ହକି ଟାଇଟଲ ହାସଲ କରିବା ପରେ ଭାରତୀୟ କନିଷ୍ଠ ମହିଳା ପୁରୁଷ ହକି ଦଳକୁ ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତୀୟ କନିଷ୍ଠ ହକି ଖେଳାଳିମାନଙ୍କ ଶୃଙ୍ଖଳା ଉତ୍ସର୍ଗୀକୃତ ମନୋଭାବ ଏବଂ ସମ୍ମିଳିତ ପ୍ରଚେଷ୍ଟା ଦେଶ ପାଇଁ ଗୌରବ ଆଣିଦେଇଛି। ରାଷ୍ଟ୍ରପତି କହିଛନ୍ତି ସେମାନଙ୍କ ବିଜୟ ଆଗାମୀ ଦିନରେ ଯୁବ କ୍ରୀଡ଼ାବିତ୍ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଭିନନ୍ଦନ ଜଣାଇଛନ୍ତି। ସେ ଜୁନିୟର ପୁରୁଷ ହକି ଦଳକୁ ମଧ୍ୟ ଫାଇନାଲରେ 4-1 ବ୍ୟବଧାନରେ ବିଜୟ ହାସଲ କରି ଏସିଆ କପ୍ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକୃଷ୍ଣନ କହିଛନ୍ତି ଏହି ଉଲ୍ଲେଖନୀୟ ବିଜୟ ଯୁବ ଖେଳାଳିମାନଙ୍କର ଅସାଧାରଣ ପ୍ରତିଭା ଶୃଙ୍ଖଳା ଏବଂ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜୁନିୟର ମହିଳା ହକି ଦଳକୁ ଅପରାଜୟ ରହି ଏସିଆ କପ୍ ଟାଇଟଲ ବଜାୟ ରଖିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଦଳର ସଫଳତା ଖେଳାଳିମାନଙ୍କର ପ୍ରତିଭା ଓ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରେ। ଜୁନିୟର ପୁରୁଷ ହକି ଦଳକୁ ମଧ୍ୟ ବିଜୟ ପାଇଁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଭୟ ପୁରୁଷ ଓ ମହିଳା ଦଳକୁ ଅଭିନନ୍ଦନ ଜଣାଇ କହିଛନ୍ତି ସେମାନଙ୍କର ବିଜୟ ଏବଂ ଖେଳ କୌଶଳର ପ୍ରଦର୍ଶନ ଅନ୍ୟ ଉଦୀୟମାନ ଖେଳାଳିମାନଙ୍କୁ ଭାରତର ଚମ୍ପିୟନ୍ ତାଲିକାରେ ସାମିଲ ହେବାକୁ ଅନୁପ୍ରାଣିତ କରିବ। ଦୁବାଇରେ ଅନୁଷ୍ଠିତ ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲରେ ଭାରତର ବିଜୟ ହାସଲ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଚସ୍ପତି ଓମ୍ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଦଳ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ରେ ବିଜୟ ହାସଲ କରି ଦେଶକୁ ଗୌରବାନ୍ୱିତ କରିଛି। ଦେଶର ଯୁବ ଖେଳାଳିଙ୍କ ପାଇଁ ସେମାନେ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ବୋଲି କହିବା ସହ ରାଷ୍ଟ୍ରପତି ସେମାନଙ୍କ ଉଜ୍ଜଳମୟ

0: ଭବିଷ୍ୟତ କାମନା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଷ୍ଟମ ଥର ପାଇଁ ମହିଳା ଟି ଟ୍ୱେଣ୍ଟି ଏସିଆ କପ୍ ଜିତିଥିବାରୁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଖେଳାଳିମାନଙ୍କ ଅବିଶ୍ୱସନୀୟ ପ୍ରଦର୍ଶନ ଏବଂ ଦୃଢ଼ ଲକ୍ଷ୍ୟ ଦେଶକୁ ଗୌରବ ଆଣିଦେଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହିଳା କ୍ରିକେଟ୍ ଖେଳାଳିଙ୍କ ଆତ୍ମବିଶ୍ୱାସ ଧୈର୍ଯ୍ୟ ଏକାଗ୍ରତାକୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଲକ୍ଷ ଲକ୍ଷ ଯୁବ ଖେଳାଳିଙ୍କ ଆତ୍ମବିଶ୍ୱାସକୁ ସେମାନଙ୍କ ପ୍ରଦର୍ଶନ ଦୃଢ଼ କରିବ। ବାଚସ୍ପତି ଓମ୍ ବିର୍ଲା ଭାରତୀୟ ମହିଳା କ୍ରିକେଟ୍ ଖେଳାଳିମାନଙ୍କୁ ଦେଶର ଝିଅ ଭାବେ ବର୍ଣ୍ଣନା କରି ସେମାନେ ଯୁବପିଢ଼ିର ସ୍ୱପ୍ନକୁ ସାକାର କରିଛନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ଅନୁଷ୍ଠିତ ଏସିଆ କପ୍ ମହିଳା ଟି ଟ୍ୱେଣ୍ଟି ଫାଇନାଲ୍ ପ୍ରତିଯୋଗିତାରେ ଭାରତ 72 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ଅଷ୍ଟମ ଥର ପାଇଁ ଟାଇଟଲ୍ ହାସଲ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 183 ରନ୍ କରିଥିବା ବେଳେ ଶ୍ରୀଲଙ୍କା 19 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 111 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରୀୟ ଏକତା ସୃଷ୍ଟିରେ ହିନ୍ଦୀ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ହିନ୍ଦୀ ଦିବସ ଅବସରରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀରେ ଐତିହାସିକ ନୂଆଦିଲ୍ଲୀ ଘୋଷଣାନାମା ବିଶ୍ୱସ୍ତରରେ ଭାରତର ବୃଦ୍ଧି ପାଉଥିବା ପ୍ରଭାବର ବଳିଷ୍ଠ ପ୍ରମାଣ, କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଆଜି ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପାକିସ୍ତାନରେ କୋଇଲା ଖଣି ବିସ୍ଫୋରଣରେ 4 ଜଣଙ୍କ ମୃତ୍ୟୁ ଏବଂ ଏସିଆ କପ୍ ହକି ବିଜୟ ପରେ କନିଷ୍ଠ ମହିଳା ଓ ପୁରୁଷ ଦଳକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. BRICS leaders stress energy security is crucial foundation for economic development and national security, caution against weaponization of technology and critical minerals. China significantly cuts down troop deployment in 2025, says Defense Ministry report, terms security situation in Jammu and Kashmir stable. Union Home Minister Amit Shah says India's linguistic diversity strengthens unity amidst diversity, congratulates people on the occasion of Hindi Divas. IMD predicts heavy rain and thunderstorm for several districts across Gujarat today. Ganesh Chaturthi being celebrated across the country today with great devotion, pomp and gaiety. And in US Open tennis, Germany's Alexander Zverev wins men's singles title, beating American Ben Shelton. BRICS leaders have stressed that energy security is a crucial foundation for social and economic development, national security and the welfare of all nations. During the two-day BRICS summit held in New Delhi, the member nations highlighted the need to enhance energy security by ensuring energy market stability and maintaining undisrupted flows of energy from diverse sources and protection of critical energy infrastructure. During the summit, Prime Minister Narendra Modi cautioned that the weaponization of technology and critical minerals could become a hurdle to progress. We have more from our correspondent.
2: India hosted this summit under the theme Building for Resilience, Innovation, Cooperation and Sustainability, placing people-centered development and the interest of the Global South at the heart of its presidency. The most significant outcome of the BRICS summit was the adoption of the New Delhi Declaration, which outlined this shared position on major geopolitical and economic issues. On the situation in West Asia, BRICS leaders called for maximum restraint, dialogue and diplomacy and stressed the need to protect civilians and civilian infrastructure. The leaders strongly condemned terrorism in all its forms and manifestations and reiterated their commitment to a policy of zero tolerance toward terrorism. A consensus was reached on a BRICS integrated early warning system for the prevention and response to infectious diseases. This summit was highly significant from the perspective of global politics, the economy and multilateral cooperation. With Deependra Kumar, Aman Yadav, Akashvani News, Delhi.
1: The government has said the security situation in Jammu and Kashmir remains firmly under control due to the relentless efforts of the army. In its latest annual report 2025-26, the Defense Ministry said these efforts have led to a significant decline in violence, a reduction

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କର ପୂଜାର୍ଚ୍ଚନା ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଛନ୍ତି ରାଜ୍ୟବାସୀ। କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ଭାରତୀୟ ଭାଷାଗୁଡ଼ିକର ସହଜରେ ଅନୁବାଦ କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି, ହିନ୍ଦୀ ଦିବସ ପାଳନ ଅବସରରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଖାଇ ପର୍ବ ପାଳନ ପାଇଁ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ, ମା ସମଲେଶ୍ୱରୀଙ୍କ ପୀଠରେ ଆସନ୍ତାକାଲି ସକାଳ 9:40 9:54 ମଧ୍ୟରେ ନବାନ୍ନ ଲାଗିହେବ ଏବଂ ଓମ୍ଫେଡ୍ ପକ୍ଷରୁ ଆଗାମୀ ଦିନରେ ଆଇସ୍କ୍ରିମ୍ ଓ ପିଇବା ପାଣି ବଜାରକୁ ଆସିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ଆଜି ଶ୍ରଦ୍ଧା ଓ ଭକ୍ତିଭାବ ସହ

ନବୀନାଶକ ଶ୍ରୀ ଗଜାନନଙ୍କ ପୂଜା ଅନୁଷ୍ଠିତ ହେଉଛି। ଶ୍ରୀକ୍ଷେତ୍ର ପୁରୀରେ ବହୁ ଶ୍ରଦ୍ଧାଳୁ ପ୍ରତ୍ୟୁଷରୁ ଶ୍ରୀମନ୍ଦିରକୁ ଯାଇ ବଟଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ସହ ଆକର୍ଷଣୀୟ ତୋରଣମାନ ନିର୍ମାଣ କରାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଗଣେଶ ପୂଜା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି।

0: ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବୁଦ୍ଧି ବିବେକ ସମୃଦ୍ଧି ଓ ଶୁଭାରମ୍ଭର ପ୍ରତୀକ ହେଉଛନ୍ତି ଶ୍ରୀ ଗଣେଶ। ଏହି ପର୍ବ ଜୀବନରେ ଶକ୍ତି ଜ୍ଞାନ ଓ ସକାରାତ୍ମକତାର ସଞ୍ଚାର କରିବା ସହ ନୂଆ ସଂକଳ୍ପ ନେଇ ପ୍ରଗତି ପଥରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପର୍ବ ଅବସରରେ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହର ସଞ୍ଚାର ହେଉ ବୋଲି କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣେଶ ଚତୁର୍ଥୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଘ୍ନରାଜ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ଓଡ଼ିଶାର ପ୍ରଗତିର ପଥ ଆହୁରି ସୁଗମ ହେବା ସହ ସଭିଙ୍କ ଜୀବନ ସୁଖ ଶାନ୍ତି ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ। ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ଖବର ଆମର ହସ୍ତଗତ ହୋଇଛି। ଭଦ୍ରକ ପୁରୁଣା ବଜାରର 500 ବର୍ଷର ମୋଗଲ ଶାସନ ସମୟର ବାବା ବୁଢ଼ା ଗଣେଶ, ଟୋକା ଗଣେଶ, କୁଆଁସ ଗ୍ରାମର ସିଦ୍ଧି ବିନାୟକ, ପିଲା ଗଣେଶ, କାଞ୍ଚନ ଗଣେଶଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି। ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସମାଗମ ବଢ଼ିବାରେ ଲାଗିଛି। ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶଙ୍କୁ ପୂଜା କରାଯାଉଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝି ଜେଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପିଲାମାନଙ୍କ ସହ ଗଣେଶ ପୂଜା ପାଳନ କରିଛନ୍ତି। ନୟାଗଡ଼ ଜିଲ୍ଲାର 8 ବ୍ଲକ ସମେତ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ ହୋଇଛି। ସହରରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମେତ ବିଭିନ୍ନ ପୂଜା ମଣ୍ଡପରେ ସିଦ୍ଧି ବିନାୟକଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁସଜ୍ଜିତ ପୂଜା ମଣ୍ଡପରେ ଶ୍ରୀ ଗଣେଶଙ୍କର ପାରମ୍ପରିକ ପୂଜା ଆରାଧନା କରାଯାଉଛି। ଗଞ୍ଜାମ ଜିଲ୍ଲାର ପଞ୍ଚମସ୍ଥିତ ସିଦ୍ଧି ବିନାୟକଙ୍କ ପୀଠରେ ଶ୍ରୀ ବିନାୟକ ପର୍ବ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି। ଗଜାନନଙ୍କ ପୂଜାରେ ଯୋଗଦେବା ପାଇଁ ଅଷ୍ଟଶମ୍ଭୁ ପୀଠରୁ ପାଲିଙ୍କିରେ ମହାଦେବ ଯାଇ ପଞ୍ଚମା ଗଣେଶ ମନ୍ଦିରରେ ପହଞ୍ଚିଥିଲେ। ସମସ୍ତ ଅଷ୍ଟଶମ୍ଭୁ ସିଦ୍ଧି ବିନାୟକଙ୍କ ପୀଠରେ ପହଞ୍ଚିବା ପରେ ପଞ୍ଚମା ମନ୍ଦିରରେ ମହାମିଳନ ଆୟୋଜିତ ହୋଇଥିଲା। ଅଷ୍ଟଶମ୍ଭୁ ଯାତ୍ରା ଶ୍ରୀ ବିନାୟକ ମନ୍ଦିରରେ ପ୍ରବେଶ କରିବା ପରେ ସମସ୍ତ ମହାଦେବଙ୍କର ମହାମିଳନ ସହିତ ମହାଆଳତୀ ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଗଣେଶ ଚତୁର୍ଥୀ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜିଲ୍ଲାର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ମଧ୍ୟ ବିଘ୍ନ ବିନାଶକ ଗଜାନନଙ୍କର ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଦେଶରେ ଆଜି ହିନ୍ଦୀ ଦିବସ ପାଳନ କରାଯାଉଛି। 1949 ଆଜିର ଦିନରେ ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ରାଜଭାଷା ଭାବରେ ଗ୍ରହଣ କରିଥିଲା। 1947 ଦେଶ ସ୍ୱାଧୀନ ପରେ ସରକାର ହିନ୍ଦୀକୁ ବହୁଳ ଭାବରେ ବ୍ୟବହୃତ ଭାଷାରେ ମାନ୍ୟତା ଦେବା ପାଇଁ ଚେଷ୍ଟା ଜାରି ରଖିଥିଲେ। ଆଜିର ଦିନରେ ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ରାଜେନ୍ଦ୍ର ସିଂଙ୍କ ଜନ୍ମଦିବସକୁ ପାଳନ କରିବା ହିନ୍ଦୀ ଦିବସ ପାଳନର ଅନ୍ୟ ଏକ ପ୍ରାସଙ୍ଗିକତା ରହିଛି। ରାଷ୍ଟ୍ରଭାଷା ପ୍ରଚାର ସମିତିର ଅନୁରୋଧ କ୍ରମେ 1953 ସେପ୍ଟେମ୍ବର ମାସ 14 ତାରିଖ ଦିନ ପ୍ରଥମ କରି ଆନୁଷ୍ଠାନିକ ଭାବେ ହିନ୍ଦୀ ଦିବସ ପାଳନ କରାଯାଇଥିଲା। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ସହିତ ଏହାର ଗୁରୁତ୍ୱ ବୃଦ୍ଧି କରିବା ନେଇ ଏହି ଦିବସ ପାଳନ କରାଯାଉଛି। ବର୍ତ୍ତମାନ ହିନ୍ଦୀ ବିଶ୍ୱର ଅନ୍ୟତମ ବ୍ୟାପକ ଭାବେ କଥିତ ଭାଷା ଏବଂ 52 କୋଟିରୁ ଅଧିକ ଲୋକଙ୍କର ମାତୃଭାଷା ଭାବେ ବ୍ୟବହାର କରାଯାଉଛି। ବିଶ୍ୱର ପ୍ରାୟ 175 ବିଶ୍ୱବିଦ୍ୟାଳୟରେ ହିନ୍ଦୀ ବିଷୟ ଉପରେ ପାଠ ପଢ଼ାଯାଉଛି। ଭାରତ ବ୍ୟତୀତ ନେପାଳ, ଫିଜି, ସୁରିନାମ, ଉଗାଣ୍ଡା, ପାକିସ୍ତାନ, ବାଂଲାଦେଶରେ ବହୁ ସଂଖ୍ୟାରେ ହିନ୍ଦୀ ଭାଷୀ ଅଛନ୍ତି। ଦେଶର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ଦିବସ ପାଳନ ଅବସରରେ ବକ୍ତୃତା, ରଚନା, କବିତା ଆବୃତ୍ତି ଆଦିର ଆୟୋଜନ କରାଯାଇଥାଏ। ଭାରତରେ ଅନେକ ଭାଷାରେ ବ୍ୟବହାର ଦେଶର ସବୁଠୁ ବଡ଼ ଶକ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ହିନ୍ଦୀ ଦିବସ ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ହିନ୍ଦୀ ଭାଷା ଅନ୍ୟ କୌଣସି ଭାଷାର ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବରଂ ରାଷ୍ଟ୍ରୀୟ ଏକତା ସୃଷ୍ଟି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିନ୍ଦୀ ଏବଂ ଅନ୍ୟ ସମସ୍ତ ଭାଷାଗୁଡ଼ିକର କୌଶଳଗତ ବିକାଶ କରାଯାଉଛି। ବର୍ତ୍ତମାନ ସମୟରେ କୃତ୍ରିମ ବୁଦ୍ଧିମତା ଜରିଆରେ ଭାରତୀୟ ଭାଷାଗୁଡ଼ିକର ସହଜରେ ଅନୁବାଦ କରାଯିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ନାଗରିକମାନେ ମାତୃଭାଷାରେ କଥା ହେଲାବେଳେ ଲଜ୍ଜିତ ଅନୁଭବ ନ କରିବା ଲାଗି ଶ୍ରୀ ଶାହା କହିଛନ୍ତି। ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଭାଷାକୁ ଏକ ପ୍ରମୁଖ ଆୟୁଧ ଭାବେ ବ୍ୟବହାର କରିବା ଲାଗି ଶ୍ରୀ ଶାହା ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।
1: ଭାଷା ହିଁ ହମେ ଅପନି ମା ସେ ଅପନି ମିଟ୍ଟି ସେ ଅପନି ଇତିହାସ ସେ ଔର ଅପନି ସଂସ୍କୃତି ସେ ଜୋଡ଼ତି ହେ। ୟହ ବର୍ଷ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ କି ରଚନା କା 150ବା ବର୍ଷ ବି ହେ। ୱହ ଗୀତ ଜିସନେ ଭାଷା କୋ ସ୍ୱାଧୀନତା କା ଶସ୍ତ୍ର ବନା ଦିଆ ଥା। ଆଇଏ ଇସ ଅବସର ପର ସଂକଳ୍ପ ଲେ କି ହିନ୍ଦୀ ଔର ସଭି ଭାରତୀୟ ଭାଷା କୋ ହମ 2047 ତକ ବିକଶିତ ଭାରତ ବନାନେ କି ଇସ ଯାତ୍ରା କା ସଶକ୍ତ ମାଧ୍ୟମ ବନାଏଙ୍ଗେ।
0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଆପଣଙ୍କୁ ଶ୍ରୋତା ବନ୍ଧୁ, ପ୍ରତିବର୍ଷ ସେପ୍ଟେମ୍ବର 14 ତାରିଖରେ ସମଗ୍ର ଭାରତ ବର୍ଷରେ ହିନ୍ଦୀ ଦିବସ ପାଳନ କରାଯାଏ। 1949 ମସିହା ସେପ୍ଟେମ୍ବର 14ରେ ଭାରତର ସମ୍ବିଧାନ ସଭା ଦ୍ୱାରା ହିନ୍ଦୀକୁ ଦେଶର ରାଜଭାଷା ଭାବେ ସ୍ୱୀକୃତି ଦିଆଯାଇଥିଲା। ଏହି ଦିବସ କେବଳ ଏକ ଔପଚାରିକ ପର୍ବ ନୁହେଁ, ବରଂ ଦେଶର ବିବିଧତା ମଧ୍ୟରେ ଏକତା ବଜାୟ ରଖିବା ପାଇଁ ଏକ ସ୍ମରଣୀୟ ଅବସର। ଭାରତ ଭଳି ବହୁଭାଷୀ ଦେଶରେ ବିଭିନ୍ନ ରାଜ୍ୟ ଓ ସଂସ୍କୃତିର ଲୋକଙ୍କୁ ପରସ୍ପର ସହ ଯୋଡ଼ିବାରେ ହିନ୍ଦୀ ଏକ ସାଧାରଣ ସଂଯୋଗକାରୀ ଭାଷା ଭାବେ କାର୍ଯ୍ୟ କରେ। ସ୍ୱାଧୀନତା ସଂଗ୍ରାମ ସମୟରେ ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଏକଜୁଟ କରିବା ପାଇଁ ହିନ୍ଦୀ ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ତେବେ ସାମ୍ପ୍ରତିକ ସ୍ଥିତିରେ ଏହାର ମହତ୍ତ୍ୱକୁ ବୁଝିବାକୁ ହେବ, ହିନ୍ଦୀ ଭାଷାକୁ ଆଦରିବାକୁ ହେବ। ଏ କ୍ଷେତ୍ରରେ ଯୁବପିଢ଼ିଙ୍କର ଦାୟିତ୍ୱ ଅଧିକ ରହିଛି। ହିନ୍ଦୀର ପ୍ରଚାର ପ୍ରସାର ଦିଗରେ ଯୁବବର୍ଗ ଆଗେଇ ଆସିବା ଉଚିତ। ଏହି ଅବସରରେ ଆଜି ରହିଛି ଆଲୋଚନା, ଦେଶର ଏକତା ପାଇଁ ହିନ୍ଦୀ ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଯୁବପିଢ଼ିଙ୍କ ଦାୟିତ୍ୱ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ପ୍ରଫେସର ବିଜୟ କୁମାର ଜେନା।
1: ପ୍ରତିବର୍ଷ ସେପ୍ଟେମ୍ବର 14 ତାରିଖରେ ସମଗ୍ର ଭାରତ ବର୍ଷରେ ହିନ୍ଦୀ ଦିବସ ପାଳନ କରାଯାଏ। ଆଜି ମଧ୍ୟ ଔପଚାରିକତା ଦୃଷ୍ଟିରୁ ଏ ଦିବସର ପାଳନର ଯଥେଷ୍ଟ ଗୁରୁତ୍ୱ ରହିଛି। ଏହି ଦିବସ କେବଳ ଏକ ଔପଚାରିକ ପର୍ବ ନୁହଁ, ବରଂ ଦେଶର ବିବିଧତା ମଧ୍ୟରେ ଏକତା ବଜାୟ ରଖିବା ପାଇଁ ଏକ ସ୍ମରଣୀୟ ଦିବସ। ଆଜିର ଯୋଉ ପ୍ରସଙ୍ଗ ଭିତ୍ତିକ ଆଲୋଚନା ରହିଛି, ଦେଶର ଏକତା ପାଇଁ ହିନ୍ଦୀ, ପ୍ରଚାର ପ୍ରସାର ପାଇଁ ଯୁବପିଢ଼ିଙ୍କ ଦାୟିତ୍ୱ, ଏ ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ ସୂଚାଇ ଦେବାକୁ ଚାହେଁ, ଆମ ଦେଶ ଭାରତ ଏକ ବିବିଧତାରେ ପରିପୂର୍ଣ୍ଣ ଦେଶ। ଏଠାରେ ବହୁ ଭାଷା, ସଂସ୍କୃତି ଓ ପରମ୍ପରାର ମିଳନ ଘଟିଛି। ବିବିଧତା ମଧ୍ୟରେ ଏକତା ହେଉଛି ଆମର ଧର୍ମ ଓ ସମସ୍ତ ନାଗରିକଙ୍କର ସ୍ୱର ଏଠାରେ ଗୁଞ୍ଜରିତ ହୁଏ। ଆପଣମାନେ ଭାରତର ଯେକୌଣସି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପରିଭ୍ରମଣରେ ଯାଆନ୍ତୁ, ସବୁଠି ଭାଷା, ସଂସ୍କୃତି, ରୁଚି, ଖାଦ୍ୟପେୟ ଓ ବସ୍ତ୍ରାଦି ଭୂଷଣରେ ଫରକ ଲକ୍ଷ୍ୟ କରିବେ। ତଥାପି ସମସ୍ତଙ୍କୁ ବୁଝିପାରିଲା ଭଳିଆ ଗୋଟେ ଭାଷା ବ୍ୟବହାର କରି ଆମେ ଭାରତୀୟଙ୍କ ସମୃଦ୍ଧ ମହାନତାକୁ ଅନୁଭବ ମଧ୍ୟ କରିପାରୁଛୁ। ତାହା ହେଉଛି ହିନ୍ଦୀ ଭାଷା, ଭାବ ବିନିମୟର ଏକ ସହଜ ଭାଷା ଓ ପରସ୍ପରକୁ ଯୋଡ଼ି ହେବାର ଏକ ବଳିଷ୍ଠ ମାଧ୍ୟମ। ଏହି ଭାଷା ପ୍ରକୃତରେ ଭାରତୀୟମାନଙ୍କ ମଧ୍ୟରେ ଐକ୍ୟ ଓ ଏକତାର ଯୋଗସୂତ୍ର ରୂପେ କାର୍ଯ୍ୟ କରେ। ଏହା ସହଜରେ ବୁଝି ହୁଏ ଏବଂ କହି ହୁଏ। ତେଣୁ ଏହାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଦେଶର ଭବିଷ୍ୟତ ଯୁବପିଢ଼ିଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ମନେ ରଖିବାର କଥା, ଏକତାର ମାଧ୍ୟମ ହେଉଛି ହିନ୍ଦୀ। ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ଦେଶର ଭିନ୍ନ ଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭାବ ବିନିମୟ ହିନ୍ଦୀ ଭାଷା ମାଧ୍ୟମରେ ଅତ୍ୟନ୍ତ ସହଜ ହୋଇଥାଏ। ଆଞ୍ଚଳିକ ଭାଷା ଗୁଡ଼ିକର ନିଜସ୍ୱ ଗୌରବ ଥିବା ସହିତ ଏକ ସର୍ବଭାରତୀୟ ସ୍ତରରେ ଯୋଗାଯୋଗ ରକ୍ଷା କରିବା ପାଇଁ ହିନ୍ଦୀ ଏକ ସାଧାରଣ ପ୍ଲାଟଫର୍ମ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ହିନ୍ଦୀ ଆମର ସାମୂହିକ ପରିଚୟ ଦେବାରେ ବହୁତ ସହଯୋଗ କରେ। ଏ ପରିପ୍ରେକ୍ଷୀରେ ଯୁବପିଢ଼ିଙ୍କର ପ୍ରମୁଖ ଦାୟିତ୍ୱ ହେଉଛି ସେମାନେ ଡିଜିଟାଲ ମାଧ୍ୟମର ସଦୁପଯୋଗ କରିବା ଉଚିତ। ଯୁବପିଢ଼ି ସୋସିଆଲ ମିଡିଆ, ପୋଡକାଷ୍ଟ ଏବଂ ୟୁଟ୍ୟୁବ ଭଳି ପ୍ଲାଟଫର୍ମରେ ସୃଜନଶୀଳ ବିଷୟ ଗୁଡ଼ିକୁ ପ୍ରସ୍ତୁତ କରି ହିନ୍ଦୀରେ ପ୍ରଚାର ଓ ପ୍ରସାର ମଧ୍ୟ କରିପାରିବେ। ସେମାନେ ମଧ୍ୟ ଆଞ୍ଚଳିକ ଭାଷା ସହିତ ସମନ୍ୱୟ ରକ୍ଷା କରିପାରିବେ। ହିନ୍ଦୀକୁ ଅନ୍ୟ ମାତୃଭାଷା ଗୁଡ଼ିକର ବିକଳ୍ପ ବୋଲି ଭାବିବା ଆଦୌ ଉଚିତ ନୁହେଁ, ବରଂ ଏହାକୁ ଏକ ସହଯୋଗୀ ଭାଷା ରୂପେ ପ୍ରୋତ୍ସାହନ ଦେବା ଆବଶ୍ୟକ। ଯୁବ ଅନୁବାଦକମାନେ ଆଞ୍ଚଳିକ ସାହିତ୍ୟକୁ ହିନ୍ଦୀରେ ଓ ହିନ୍ଦୀ ସାହିତ୍ୟକୁ ନିଜ ଭାଷାରେ ଅନୁବାଦ କରି ଭାବଗତ ଏକତାକୁ ସୁଦୃଢ଼ ମଧ୍ୟ କରିପାରିବେ। ଅନ୍ୟ ପକ୍ଷରେ କହି ରଖିବାକୁ ଚାହେଁ, ଶିକ୍ଷା ଓ ବୃତ୍ତିଗତ କ୍ଷେତ୍ରରେ ହିନ୍ଦୀର ପ୍ରୟୋଗର ଆବଶ୍ୟକତାକୁ ଆମେ ଅନୁଭବ କରିବା ଆବଶ୍ୟକ। ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ କାର୍ଯ୍ୟସ୍ଥଳରେ ହିନ୍ଦୀକୁ କେବଳ ଔପଚାରିକତା ନୁହେଁ, ବରଂ ଏକ କାର୍ଯ୍ୟକ୍ଷମ ସଂଯୋଗକାରୀ ଭାଷା ରୂପେ ବ୍ୟବହାର କରିବାର ଅଭ୍ୟାସ ଗଢ଼ି ତୋଳିବା ଆବଶ୍ୟକତା ସମସ୍ତ ଅନୁଭବ କରିବା ଉଚିତ। ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ କୁହାଯାଇପାରେ ଯେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ।

ହିନ୍ଦୀରେ ବକ୍ତୃତା ପ୍ରଦାନ କରିବା, ତର୍କ ଓ ନାଟକ ପ୍ରତିଯୋଗିତା ଆୟୋଜନ କରି ଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ମଧ୍ୟ ପାରିବ। ଭାଷା କେବଳ କହିବାର ମାଧ୍ୟମ ନୁହେଁ, ଏହା ହୃଦୟକୁ ଯୋଡ଼ିବାର ଏକ ସାଧନ ଅଟେ। ଯୁବପିଢ଼ି ନିଜ ମାତୃଭାଷାକୁ ସମ୍ମାନ ଦେବା ସହିତ ହିନ୍ଦୀକୁ ଏକତାର ପ୍ରତୀକ ଭାବେ ବିବେଚନା କରିପାରିଲେ ଦେଶର ଅଖଣ୍ଡ

0: ପାରିଲେ ଦେଶର ଅଖଣ୍ଡତା ଓ ପାରସ୍ପରିକ ସଦ୍ଭାବନା ଅଧିକ ସୁଦୃଢ଼ ହୋଇପାରିବ, ଏହାକୁ ନିଃସନ୍ଦେହରେ କହିପାରିବା। ଦେଶର ଏକତା ପାଇଁ ହିନ୍ଦୀ ଦିବସ ପାଳନର ଯଥେଷ୍ଟ ଗୁରୁତ୍ୱ ରହୁଛି। ଜାତୀୟ ଚେତନାର ଜାଗରଣ ସ୍ୱରୂପ ଏହି ଦିବସର ଯଥେଷ୍ଟ ଗୁରୁତ୍ୱ ରହିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କୁ ଏକଜୁଟ କରିବା ପାଇଁ ହିନ୍ଦୀ ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ହିନ୍ଦୀ ଦିବସ ପାଳନ ଆମକୁ ସେହି ଐତିହାସିକ ଏକତାର ଅନୁଭୂତି ଜାଗ୍ରତ କରାଇ ଦେଉଛି। ଏହି ଦିବସର ଉଦ୍ଦେଶ୍ୟ ଅନ୍ୟ ଆଞ୍ଚଳିକ ଭାଷା ଉପରେ ହିନ୍ଦୀକୁ ଜବରଦସ୍ତି ଲଦିଦେବା ନୁହେଁ, ବରଂ ସମସ୍ତ ଭାରତୀୟ ଭାଷା ସହିତ ସମନ୍ୱୟ ରକ୍ଷା କରି ଦେଶର ଅଖଣ୍ଡତାକୁ ମଜବୁତ କରିବା ଉଚିତ। ହିନ୍ଦୀ ଦିବସ ପାଳନ କରିବା କ୍ଷେତ୍ରରେ ଆମେ ନିଶ୍ଚିତ ଭାବରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଗୁଡିକୁ ଆଲୋଚନାକୁ ନେବା, ଯେଉଁଠାରେ ଆମେ ବକ୍ତୃତା, ତର୍କ, ପ୍ରବନ୍ଧ ଲିଖନ, କବିତା ଆବୃତ୍ତି ଓ ନାଟକ ଆଦି ପ୍ରୟୋଜନ ବା ଆୟୋଜନ କରିପାରିବା। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ସପ୍ତାହ କିମ୍ବା ହିନ୍ଦୀ ପକ୍ଷ ପାଳନ କରାଯାଇ ଦୈନନ୍ଦିନ କାର୍ଯ୍ୟରେ ଭାଷାର ସରଳ ପ୍ରୟୋଗ ଉପରେ ଗୁରୁତ୍ୱ ମଧ୍ୟ ପ୍ରଦାନ କରିପାରିବା। ସାହିତ୍ୟିକ ସମ୍ମିଳନୀ, କବି ସମ୍ମିଳନୀ, ପୁସ୍ତକ ମେଳା ଓ ବିଚାର ଗୋଷ୍ଠୀ ମାଧ୍ୟମରେ ସାହିତ୍ୟର ଆଦାନ ପ୍ରଦାନ କରିପାରିବା। ଏବଂ କହି ରଖିବାକୁ ଚାହୁଁଛି, ଦେଶର ଏକତା ପାଇଁ ଯୁବପିଢ଼ିମାନଙ୍କର କର୍ତ୍ତବ୍ୟ ହେଉଛି ଯେ ସେମାନେ ସହନଶୀଳତା ମାଧ୍ୟମରେ ନିଜସ୍ୱ ଭାବ ବିନିମୟ ମାଧ୍ୟମରେ ଏହା ପ୍ରତିଷ୍ଠା କରିପାରିବେ। ସାହିତ୍ୟିକ ଅନୁବାଦ ମାଧ୍ୟମରେ ମଧ୍ୟ ଦେଶର ଏକତାକୁ ବଜାୟ ରଖିପାରିବେ। ଡିଜିଟାଲ ସ୍ଥାନରେ ସକାରାତ୍ମକ ବ୍ୟବହାର ତଥା ସୋସିଆଲ ମିଡିଆକୁ ବ୍ୟବହାର କରିପାରିବେ। ଇଣ୍ଟରନେଟ୍ରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଜ୍ଞାନବର୍ଦ୍ଧକ ସାମଗ୍ରୀ ପ୍ରସ୍ତୁତ କରି ଭାଷାଗତ ଏକତାକୁ ଆହୁରି ମଜବୁତ କରିପାରିବେ। ସୂଚାଇ ଦେବାକୁ ଚାହେଁ ଯେ 1949 ସେପ୍ଟେମ୍ବର 14 ତାରିଖରେ ଭାରତର ସମ୍ବିଧାନ ସଭା ହିନ୍ଦୀକୁ ଦେବନାଗରୀ ଲିପିକୁ କେନ୍ଦ୍ର ସରକାରଙ୍କର ରାଜଭାଷାରେ ପରିଣତ କରିପାରିଥିଲା। ତେଣୁ ଏପଟେ ଆପଣ ଉତ୍ତର ଯାଆନ୍ତୁ, ଦକ୍ଷିଣ ଯାଆନ୍ତୁ, ପୂର୍ବ ପଶ୍ଚିମ ଚାରିଦିଗରେ ଆପଣ ପରିଭ୍ରମଣ କରି ଆସନ୍ତୁ, ଦେଖିବେ ହିନ୍ଦୀକୁ ବ୍ୟବହାର କରି ଆମର ଏଇ ଯୋଉ ସର୍ବଭାରତୀୟ ସ୍ତରରେ ମାନେ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କର ଯେକୌଣସି ଭାଷାରେ ସେମାନେ କଥାବାର୍ତ୍ତା ହେଉଥିଲେ ମଧ୍ୟ ହିନ୍ଦୀ ଏକ ବଳିଷ୍ଠ ମାଧ୍ୟମ ହେଇପାରିବ। ପରସ୍ପରକୁ ଭାବ ବିନିମୟ କରିପାରିବେ, ପରସ୍ପରର ସାଂସ୍କୃତିକ କଥାକୁ ଅନୁଭବ କରିପାରିବେ, ନିଜର ଆଞ୍ଚଳିକର ସମସ୍ତ ମନବୃତ୍ତିକୁ ଜାତୀୟ ମାନସିକତାରେ ତଉଲି ପାରିବେ। ଏ ହେଉଛି ହିନ୍ଦୀ ଦିବସର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସମସ୍ତଙ୍କ ପାଇଁ ପ୍ରଚାର ଓ ପ୍ରସାର କରିବା ପାଇଁ କେବଳ ଆମେ ଯୁବପିଢ଼ିଙ୍କୁ ଏଇଥିପାଇଁ ଦାୟିତ୍ୱ ଦେଉଛୁ ଯେ ଭାରତ ହେଉଛି ଏକ ଯୁବା ଦେଶ, ଯେଉଁଠି ସମଗ୍ର ଲୋକ ସଂଖ୍ୟାର ଅଧିକାଂଶ ଭାଗ ହେଉଛୁ ଆମେ ଯୁବକ। ଯୁବକମାନଙ୍କ ଉପରେ ଦେଶର ଭବିଷ୍ୟତର ଭାର, ସେମାନେ ସୁଚାରୁ ରୂପେ ଯଦି ତାଙ୍କର ଯୁବ ସୁଲଭ ପ୍ରତିଭାକୁ ଏହାରି ମାଧ୍ୟମରେ ଯଦି ବିନିଯୋଗ କରି ସମଗ୍ର ଭାରତ ବର୍ଷକୁ ଯଦି ଏକତାର ପାଶରେ ଆବଦ୍ଧ କରିପାରିବେ, ତେଣେ ମୁଁ ଆଶା ରଖିବି ଯେଉଁ ସେପ୍ଟେମ୍ବର 14 ତାରିଖକୁ କେନ୍ଦ୍ର ସରକାର ଯେଉଁ ହିନ୍ଦୀ ଦିବସ ରୂପେ ପାଳନ କରୁଛନ୍ତି, ଏହା ଧୀରେ ଧୀରେ ପରିଣତ ହୋଇ ଆମର ଏକ ଜାତୀୟ ସଂହତି, ଏକ ଐକ୍ୟ ଭାବରେ ଆମ ମାନସିକତାରେ ମଜବୁତ ହୋଇପାରିବ।
1: ଶୁଣୁଥିଲେ ଆଲୋଚନା, ଦେଶର ଏକତା ପାଇଁ ହିନ୍ଦୀ ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଯୁବପିଢ଼ିଙ୍କ ଦାୟିତ୍ୱ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ପ୍ରଫେସର ବିଜୟ କୁମାର ଜେନା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ହିନ୍ଦୀ ଭାଷା ସହ ସମସ୍ତ ଆଞ୍ଚଳିକ ଭାଷାକୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନବୀ ମୁମ୍ବାଇଠାରେ ପ୍ରଦାନ କଲେ ରାଜଭାଷା ଗୌରବ ଓ ରାଜଭାଷା କୀର୍ତ୍ତି ପୁରସ୍କାର। ସେବା ସଂକଳ୍ପ ଅଭିଯାନରେ ଆସନ୍ତା ଗୁରୁବାର ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ ଆଶୀର୍ବାଦର ଦୁଇ କାର୍ଯ୍ୟକ୍ରମ। ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ପାଳନ କରାଯିବ ନୂଆଖାଇ, ଏବଂ ବିଶ୍ୱ ତୀରଚାଳନା ପ୍ରତିଯୋଗିତାର ବ୍ୟକ୍ତିଗତ ରେକର୍ଡ଼ରେ ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଲେ ଧୀରଜ ବୋମାଦେବ୍ରା।

0: ସାଂସ୍କୃତିକ ଜାତୀୟତା ଓ ଭାରତୀୟ ଭାଷାର ପ୍ରଚାର ଓ ପ୍ରଚାର ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ନଭି ମୁମ୍ବାଇଠାରେ ଆଜି ଆୟୋଜିତ ହିନ୍ଦୀ ଦିବସ କାର୍ଯ୍ୟକ୍ରମ ଏବଂ ଷଷ୍ଠ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ଶାହା କହିଛନ୍ତି, ଦେଶର ସଂସ୍କୃତି ଓ ସାହିତ୍ୟ ଏକ ପଦ୍ମଫୁଲ ଭଳି, ଦେଶର ପ୍ରତ୍ୟେକ ଆଞ୍ଚଳିକ ଭାଷା ଏହି ପଦ୍ମଫୁଲର ଗୋଟିଏ ଗୋଟିଏ ପାଖୁଡ଼ା ସଦୃଶ। ଏଥିରେ ଗୋଟିଏ ପାଖୁଡ଼ା ମଧ୍ୟ ହଜିଗଲେ ସମଗ୍ର ପଦ୍ମର ସୌନ୍ଦର୍ଯ୍ୟ ହ୍ରାସ ପାଇବ। ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେବା ସହ ସମସ୍ତ ଆଞ୍ଚଳିକ ଭାଷାକୁ ଉଚିତ ସମ୍ମାନ ଓ ମର୍ଯ୍ୟାଦା ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ଶାହା କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଭାରତରେ ଅନେକ ଭାଷା ଓ ଉପଭାଷା ରହିଛି, ତେବେ ଭାଷାଗତ ବିବିଧତା ହିଁ ଦେଶର ଶକ୍ତି।
1: स्वीकृति लाकर एक बहुत बड़ा भारतीय भाषाओं का संपुट भी करना चाहते हैं।
0: ବିଭିନ୍ନ ଭାରତୀୟ ଭାଷାରେ ଯୋଗାଯୋଗର ଏକ ସେତୁ ଭାବେ ହିନ୍ଦୀ ଏକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିପାରିବ। ଏହା ଜାତୀୟ ଏକତାକୁ ଆହୁରି ସୁଦୃଢ଼ କରିପାରିବ ବୋଲି ସେ କହିଛନ୍ତି। ଏହି ଅବସରରେ ରାଜଭାଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 11 ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ 2025-26 ବର୍ଷ ପାଇଁ ରାଜଭାଷା ଗୌରବ ଏବଂ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଭାରତୀ ବହୁଭାଷୀ ଅନୁବାଦ ଆପ୍ର ମଧ୍ୟ ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସମଗ୍ର ଦେଶରେ ଆସନ୍ତା 17 ଅକ୍ଟୋବର ମାସ 17 ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନର ଆୟୋଜନ କରାଯିବ। ଏହି ଉପଲକ୍ଷେ 17 ଦିନ ରାଜ୍ୟବ୍ୟାପୀ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, 17 ପ୍ରଧାନମନ୍ତ୍ରୀଙ୍କ 76ତମ ଜନ୍ମଦିବସ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସକାଳେ କିମ୍ବା ସନ୍ଧ୍ୟାରେ ଦୀପ ପ୍ରଜ୍ୱଳିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: 17 ଦିନ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଏହି ଅବସରରେ ମୁଁ ଆପଣମାନଙ୍କୁ ନିବେଦନ କରୁଛି, ଆପଣମାନେ ସେଦିନ ସକାଳେ କିମ୍ବା ସନ୍ଧ୍ୟାରେ ମନ୍ଦିର ଘର କିମ୍ବା କୌଣସି ପ୍ରମୁଖ ସ୍ଥାନରେ ଦୀପ ଲଗାନ୍ତୁ। ଆପଣ ଯଦି କୌଣସି ଯୋଜନାର ହିତାଧିକାରୀ ହୋଇଥାନ୍ତି ତେବେ ସେ ବିଷୟରେ 2 କୁହନ୍ତୁ।
0: ସେବା ସଂକଳ୍ପ ଅଭିଯାନର ଲକ୍ଷ୍ୟ ରହିଛି ଜନଭାଗିଦାରୀ ମାଧ୍ୟମରେ ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ କରିବା। ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ ଜନସେବା କ୍ଷେତ୍ରରେ ଶ୍ରୀ ମୋଦିଙ୍କର 25 ପୂରଣ ହେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଗୁରୁବାର ନୂଆଦିଲ୍ଲୀର ଯଶଭୂମିଠାରେ 5ମ ସେମିକନ୍ ଇଣ୍ଡିଆ 2026 ଉଦ୍ଘାଟନ କରିବେ। ଏଥିରୁ 40 ଅଧିକ ରାଷ୍ଟ୍ରର 60 ଅଧିକ ପ୍ରତିନିଧି, 300 ଅନ୍ତର୍ଜାତୀୟ ସଂସ୍ଥା ଓ ପ୍ରତିଯୋଗୀ ଯୋଗଦେବେ। ସୂଚନା ଅନୁସାରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ 2021 ଡିସେମ୍ବର ମାସରେ ହୋଇଥିଲା। ଏଥିପାଇଁ 76,000 ଟଙ୍କାର ବ୍ୟୟବରାଦ କରାଯାଇଛି। ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ହେଉଥିବା କଥିତ ବେଆଇନ କାରବାର କ୍ଷେତ୍ରରେ ସେହି ଅର୍ଥର ବ୍ୟବହାରକୁ ଅସ୍ଥାୟୀ ଭାବେ ସ୍ଥଗିତ କରିବା ଲାଗି ବ୍ୟାଙ୍କଗୁଡ଼ିକ ପାଇଁ ଏକ ପରାମର୍ଶବଳୀ ପ୍ରସ୍ତୁତ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଏହି ଚିଠା ପରାମର୍ଶବଳୀରେ ସାଇବର ଠକେଇ ସହ ଜଡ଼ିତ ଅଭିଯୋଗରେ 1,000 କିମ୍ବା ତାଠାରୁ ଅଧିକ ଅର୍ଥ କାରବାର ହୋଇଥିଲେ ସମ୍ପୂର୍ଣ୍ଣ ଆକାଉଣ୍ଟକୁ ଅଚଳ କରା ନଯାଇ କେବଳ ସେହି ଅର୍ଥ କାରବାରକୁ ସ୍ଥଗିତ ରଖାଯାଇପାରିବ ବୋଲି ଉଲ୍ଲେଖ ରହିଛି। ଏହାର ଚିହ୍ନଟ ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପଡ଼ିବ। ଗତ 4 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏହି ଚିଠା ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଆସନ୍ତା ବର୍ଷ April 1 ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଏହା ପୂର୍ବରୁ ବ୍ୟାଙ୍କଗୁଡ଼ିକ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ବୋଲି ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ପରାମର୍ଶବଳୀ ଉପରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଆସନ୍ତାକାଲି ସକାଳ 9:40 9:54 ମଧ୍ୟରେ ନବାନ୍ନ ଲାଗି କରାଯିବ। ଏହାପରେ ନୂଆ ଧାନରେ ପ୍ରସ୍ତୁତ ଖାଦ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ନୂଆ ଖାଇବାର ପରମ୍ପରା ରହିଛି। କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ଅନ୍ନକୁ ସମସ୍ତେ ଗ୍ରହଣ କରିବାର ପରମ୍ପରା ରହିଛି। ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ଆଜି ଶ୍ରଦ୍ଧା ଓ ଭକ୍ତିଭାବ ସହ ବିଘ୍ନନାଶକ ଶ୍ରୀ

0: ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଛି। ଶ୍ରୀକ୍ଷେତ୍ର ପୁରୀରେ ବହୁ ଶ୍ରଦ୍ଧାଳୁ ପ୍ରତ୍ୟୁଷରୁ ଶ୍ରୀମନ୍ଦିରକୁ ଯାଇ ବଟ ଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ସହ ଆକର୍ଷଣୀୟ ତୋରଣମାନ ନିର୍ମାଣ କରାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀମାନେ ଉତ୍ସାହ ଉଦ୍ଦୀପନାର ସହ ଗଜାନନଙ୍କ ପୂଜାର୍ଚ୍ଚନା କରି ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। ବୌଦ୍ଧ ସହର ସମେତ ଜିଲ୍ଲାରେ ଶତାଧିକ ପୂଜା ମଣ୍ଡପରେ ଆନନ୍ଦ ଉଲ୍ଲାସର ସହିତ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ସୁସଜ୍ଜିତ ମେଢ଼ ସହ ଆଲୋକମାଳାରେ ପୂଜା ମଣ୍ଡପଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ଦେଶରେ ଆଜି ହିନ୍ଦୀ ଦିବସ ପାଳନ କରାଯାଉଛି। 1949 ଆଜିର ଦିନରେ ସମ୍ଭିଧାନ ସଭା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ରାଜଭାଷା ଭାବରେ ଗ୍ରହଣ କରିଥିଲା। 1947 ଦେଶ ସ୍ୱାଧୀନ ପରେ ସରକାର ହିନ୍ଦୀକୁ ବହୁଳ ଭାବରେ ବ୍ୟବହୃତ ଭାଷାର ମାନ୍ୟତା ଦେବା ପାଇଁ ଚେଷ୍ଟା ଜାରି ରଖିଥିଲେ। ରାଷ୍ଟ୍ରଭାଷା ପ୍ରଚାର ସମିତିର ଅନୁରୋଧ କ୍ରମେ 1953 ସେପ୍ଟେମ୍ବର ମାସ 14 ଦିନ ପ୍ରଥମ କରି ଆନୁଷ୍ଠାନିକ ଭାବେ ହିନ୍ଦୀ ଦିବସ ପାଳନ କରାଯାଇଥିଲା। ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ସହିତ ଏହାର ଗୁରୁତ୍ୱ ବୃଦ୍ଧି କରିବା ନେଇ ଏହି ଦିବସ ପାଳନ କରାଯାଉଛି। ବର୍ତ୍ତମାନ ହିନ୍ଦୀ ବିଶ୍ୱର ଅନ୍ୟତମ ବ୍ୟାପକ ଭାବେ କଥିତ ଭାଷା ଏବଂ 52 କୋଟିରୁ ଅଧିକ ଲୋକଙ୍କର ମାତୃଭାଷା ଭାବେ ବ୍ୟବହାର ହେଉଛି। ବିଶ୍ୱର ପ୍ରାୟ 175 ବିଶ୍ୱବିଦ୍ୟାଳୟରେ ହିନ୍ଦୀ ବିଷୟ ଉପରେ ପାଠ ପଢ଼ାଯାଉଛି। ଭାରତ ବ୍ୟତୀତ ନେପାଳ, ଫିଜି, ସୁରିନାମ, ଉଗାଣ୍ଡା, ପାକିସ୍ତାନ, ବାଂଲାଦେଶରେ ବହୁ ସଂଖ୍ୟାରେ ହିନ୍ଦୀଭାଷୀ ଅଛନ୍ତି। ରାଜ୍ୟର ପ୍ରମୁଖ ଦୁଗ୍ଧ କମ୍ପାନୀ ଓମ୍ଫେଡ୍ ଏଣିକି ଆଇସ୍କ୍ରିମ୍ ଓ ପାଣି ବଜାରକୁ ଆଣିବ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଓମ୍ଫେଡ୍ ବୋର୍ଡର ଅନୁମୋଦନ ପରେ ଆଇସ୍କ୍ରିମ୍ ଓ ପାଣିକୁ ବଜାରରେ ଲଞ୍ଚ କରାଯିବ। ଏହାଦ୍ୱାରା ଓମ୍ଫେଡ୍ର ଉତ୍ପାଦ ପରିସର ଆହୁରି ବ୍ୟାପକ ହେବା ସହ ଓଡ଼ିଶାର ଉପଭୋକ୍ତାଙ୍କ ପାଇଁ ନୂଆ ବିକଳ୍ପ ଉପଲବ୍ଧ ହୋଇପାରିବ। କେନ୍ଦ୍ରାପଡ଼ା ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ର ପରିଯୋଜନା ଏକ ସଫଳ ଯୋଜନା ଭାବେ ପରିଣତ ହୋଇଛି। ଜିଲ୍ଲାରେ 31 ଜନଔଷଧୀ କେନ୍ଦ୍ରରୁ ସେବା ପ୍ରଦାନ କରାଯାଉଛି। ଓଡ଼ିଆ ସାହିତ୍ୟ ଏକାଡେମୀ ଓ ତଥାସ୍ତୁ ଆନୁକୂଲ୍ୟରେ ପଣ୍ଡିତ ବିନାୟକ ମିଶ୍ରଙ୍କ 133ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ନୟାଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ଅନୁଷ୍ଠିତ ସମାରୋହରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱର୍ଗତ ମିଶ୍ରଙ୍କ ସ୍କୃତିଚାରଣ କରିଥିଲେ। ସମାରୋହରେ 8 ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାର 50 କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମେକ୍ସିକୋର ସାଲିଟ୍ଲୋରେ ଚାଲିଥିବା ବିଶ୍ୱ ତୀରଚାଳନା ପ୍ରତିଯୋଗିତାର ବ୍ୟକ୍ତିଗତ ରିକର୍ଭରେ ଭାରତର ଧୀରଜ ବୋମାଦେବ୍ରା ସ୍ୱର୍ଣ୍ଣପଦକ ଜିତିଛନ୍ତି। ଧୀରଜ ଫାଇନାଲରେ ଜାପାନର ଜୁନିଆ ନାକ୍ନିସିଙ୍କୁ ସର୍ଟ ଅଫ୍ରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି। ଏହା ସହ ଧୀରଜ ତୀରଚାଳନା ବିଶ୍ୱକପ୍ ରିକର୍ଭର ବ୍ୟକ୍ତିଗତ ବିଭାଗରେ ସ୍ୱର୍ଣ୍ଣପଦକ ଜିତିବାରେ ପ୍ରଥମ ଭାରତୀୟ ଭାବେ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ଉତ୍ତର ଓ ଦକ୍ଷିଣ ଭାଗର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଅଛି। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଏବଂ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା 20 ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ 22 ବେଳକୁ ଦକ୍ଷିଣ ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ସୂଚନା ମିଳିଛି। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 628.35 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 7 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ ହିନ୍ଦୀ ଭାଷା ସହ ସମସ୍ତ ଆଞ୍ଚଳିକ ଭାଷାକୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନବୀ ମୁମ୍ବାଇଠାରେ ପ୍ରଦାନ କଲେ ରାଜଭାଷା ଗୌରବ ଓ ରାଜଭାଷା କୀର୍ତ୍ତି ପୁରସ୍କାର। ସେବା ସଂକଳ୍ପ ଅଭିଯାନରେ ଆସନ୍ତା ଗୁରୁବାର ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ। ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ପାଳନ କରାଯିବ ନୂଆଖାଇ ଏବଂ ବିଶ୍ୱ ତୀରଚାଳନା ପ୍ରତିଯୋଗିତାର ବ୍ୟକ୍ତିଗତ ରେକର୍ଭରେ ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଲେ ଧୀରଜ ବୋମାଦେବ୍ରା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ।

ଆଜିର ପ୍ରସଙ୍ଗରେ ଶୁଣନ୍ତୁ ପଞ୍ଚମା ଗଣେଶ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତୀୟ ଧର୍ମଧାରା ଓ ପରମ୍ପରା ଅନୁସାରେ ସର୍ବଦେବାଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ହେଉଛନ୍ତି ବିଘ୍ନନାଶକାରୀ ଏକଦନ୍ତ ବିନାୟକ। ବିଦ୍ୟା ବୁଦ୍ଧି ଓ ସିଦ୍ଧିଦାତା ଭାବେ ଭାରତବର୍ଷର କୋଣ ଅନୁକୋଣରେ ପ୍ରଭୁ ଶ୍ରୀ ଗଣେଶଙ୍କୁ ବିଭିନ୍ନ ପରମ୍ପରା ଅନୁଯାୟୀ ପୂଜା କରାଯାଏ। ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରଠାରୁ ଦକ୍ଷିଣକୁ ହାଉଡ଼ା ମାଡ୍ରାସ ରାଜପଥରେ ପ୍ରାୟ 12 କିଲୋମିଟର ଗଲାପରେ ରଣ୍ଡା ନାମକ ଏକ ଗ୍ରାମର ଛକ ସ୍ଥାନ ପଡ଼େ। ଏଠାରୁ ପଶ୍ଚିମ ପଟକୁ ଆଉ 2 କିଲୋମିଟର ଅତିକ୍ରମ କଲାପରେ ସିଦ୍ଧ ପଞ୍ଚମା ଗଣେଶ ପୀଠ ପଡ଼େ। ଆମ୍ବ ପଣସ ପିଜୁଳି ଜଙ୍ଗଲ ପରିବେଷ୍ଟିତ ଏହି ପୀଠସ୍ଥଳ ମହେନ୍ଦ୍ର ପର୍ବତମାଳାର ଶାଖା ପର୍ବତ ଶ୍ରେଣୀ କେରାଣ୍ଡିମାଳ ପାର୍ବତ୍ୟ ଉପତ୍ୟକାର ପାଦଦେଶରେ ଏକ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ। ଏଠାରେ ପ୍ରଭୁ ଗଜାନନ ଏକ ବିଶାଳ ଅଶ୍ୱସ୍ଥ ବୃକ୍ଷ କୋରଡ଼ରେ ଉତ୍ତର ପୂର୍ବ ଐଶାନ୍ୟ କୋଣକୁ ଦୃଷ୍ଟି ନିକ୍ଷେପ କରି ବସିଥିବାର ଦେଖାଯାଏ। ମନ୍ଦିରହୀନ ସ୍ୱୟମ୍ଭୁ ଗଜାନନଙ୍କ ଆବକ୍ଷ ମୂର୍ତ୍ତି ପାର୍ଶ୍ୱରେ ଶିବଲିଙ୍ଗ ସମେତ ପଞ୍ଚଦେବତା ପୂଜା ପାଉଛନ୍ତି। ଦେବୀ ପାର୍ବତୀ, ମା ଦୁର୍ଗା, ନନ୍ଦୀ, ଭ୍ରୁକୁଟି, କାର୍ତ୍ତିକେୟ ଓ ବୃଷଭ ମଧ୍ୟ ଏଠାରେ ବିରାଜିତ। ଏବଂ ଗଣେଶ ମନ୍ଦିରସୀନ ହେଲେ ମଧ୍ୟ ବୃକ୍ଷମୂଳକୁ ଲାଗି ରହିଛି ଏକ ପ୍ରଶସ୍ତ ମଣ୍ଡପ। ମଣ୍ଡପ ଗୃହ ସମ୍ମୁଖରେ ଠାକୁର ଗଣନାଥଙ୍କୁ ଦୃଷ୍ଟି ନିକ୍ଷେପ କରି ଉପବିଷ୍ଟ ଅଛନ୍ତି ଏକ ବିରାଟ ବୃଷଭାକାର କୃଷ୍ଣକାୟ ମୂଷିକ ପ୍ରଭୁ ଗଣେଶଙ୍କ ବାହନ। ପୀଠସ୍ଥଳର ପ୍ରାରମ୍ଭରେ ଏକ ସିଂହଦ୍ୱାର ରହିଛି। ସିଂହଦ୍ୱାର ଉପରେ ଉପସ୍ଥିତ ଅଛନ୍ତି ସନାତନ ଧର୍ମର ଆଦି ନିୟନ୍ତ୍ରକ ପଞ୍ଚଦେବତା ଗଣେଶ, ନାରାୟଣ, ରୁଦ୍ର, ଭାସ୍କର ଓ ଅମ୍ବିକା। ପୀଠସ୍ଥଳକୁ ପ୍ରବେଶ କଲା ପରେ ପଡ଼ିବ ନାଟମଣ୍ଡପ। ବୃନ୍ଦାବନ ଚନ୍ଦ୍ର ବଂଶୀଧାରୀ କୃଷ୍ଣ, ରାଧା ଓ ଅଷ୍ଟସଖୀଙ୍କ ମନମୁଗ୍ଧକାରୀ କୃଷ୍ଣଲୀଳାର ଦୃଶ୍ୟାବଳୀ ଏଠାରେ ଦେଖିବାକୁ ମିଳେ। ଆଗକୁ ଗଲେ ପଡ଼ିବ ଶ୍ରୀ ଗଜାନନଙ୍କ ସୁବିସ୍ତୃତ ମଣ୍ଡପ ଓ ଅଶ୍ୱସ୍ଥ ବୃକ୍ଷ କୋରଡ଼ସ୍ଥିତ ଶ୍ରୀ ଗଜାନନ। ଦେବୀପୀଠର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନମୁଗ୍ଧକର ଅଟେ। ପୀଠର ପଶ୍ଚିମ ପ୍ରାନ୍ତରେ ରହିଛି ପୂର୍ବାଘାଟ ପର୍ବତମାଳା ମହେନ୍ଦ୍ରର ଶାଖା କେରାଣ୍ଡିମାଳର ଆକାଶଚୁମ୍ବୀ ପର୍ବତ ଶ୍ରେଣୀ, ଯାହାରି କୋଳରେ ସ୍ଥାନିତ ମହୁରୀ, ଚିକିଟି, ଖେମୁଣ୍ଡି, ଜଳନ୍ତର, ଜରଡ଼ା, ସୁରଙ୍ଗୀ, ମଞ୍ଜୁଷା ଆଦି ବହୁ ରାଜଗଡ଼, ଗଡ଼ଜାତ ଦୁର୍ଗ ଓ ସେଠାକାର ଉପାସିତ ଦେବାଦେବୀ ପୀଠ। ଦକ୍ଷିଣରେ ରହିଛି ଅଖଣ୍ଡ ଗଞ୍ଜାମ ସହର। ଏହି ପୀଠର ଅନତି ଦୂରରେ ରହିଛି ଈଶାଣେଶ୍ୱରୀ ମନ୍ଦିର, ଅଷ୍ଟଶମ୍ଭୁ ଅର୍ଚିତ ଅନ୍ୟତମ ପୀଠ ଗୋଳାନ୍ତର ଗ୍ରାମ, ଯେଉଁଠି ଚିକିଟି ଓ ମହୁରୀ ଗଡ଼ଜାତ ସୀମା ବିବାଦର ସମାଧାନ ହୋଇଥିଲା। ପଞ୍ଚଦେବ ଉପାସନାର ସିଦ୍ଧଭୂମି, ପଞ୍ଚୁପାଣ୍ଡବଙ୍କ ପୂଜିତ, ପଞ୍ଚୁପାଣ୍ଡବଙ୍କ ମାତା କୁନ୍ତୀଦେବୀଙ୍କ ଦ୍ୱାରା ଉପାସିତ ଏହି ଗଣେଶଙ୍କ ନାମ ପଞ୍ଚମା ଗଣେଶ ରଖାଯାଇଛି। ସେଥିରେ ଭକ୍ତଙ୍କର କିଛି ସେତେଟା ଯାଏ ଆସେ ନଥାଇପାରେ, କିନ୍ତୁ ଏ ଦେବ ଗଡ଼ାଇଶଙ୍କ ମହିମା ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ଏ ସିଦ୍ଧିଦାତା। ଗଞ୍ଜାମର ଲୋକନୃତ୍ୟ, ସଙ୍ଗୀତ ତଥା ଭାରତଲୀଳା, ରଜାନାଟକ, କୃଷ୍ଣଲୀଳା, ରାଧାପ୍ରେମ ଲୀଳା ଆଦିର ସିଦ୍ଧିଦାତା ହେଉଛନ୍ତି ଏହି ବିଘ୍ନହର୍ତ୍ତା ଦେବ ପଞ୍ଚମା ଗଣେଶ। ନାଚ ତଥା ନୃତ୍ୟର ଆଦି ଉଦ୍ଗମ ସ୍ଥଳ ହେଉଛି ଏହି ପୀଠ। ଏହି ପୁଣ୍ୟ ଜନ୍ମତିଥି ଅବସରରେ ଆସନ୍ତୁ ଅବିଦ୍ୟା ନାଶକାରୀ, ସିଦ୍ଧି ବୁଦ୍ଧି ପ୍ରଦାନକାରୀ, ଅଭୀଷ୍ଟପୂର୍ଣ୍ଣକାରୀ ଶୈଳସୁତାସୁତ ଗଣପତିଙ୍କୁ ଆବାହନ କରିବା ପୂର୍ବକ ତାଙ୍କ ପଦପଙ୍କଜରେ ଭକ୍ତିପୂତ ପୁଷ୍ପାଞ୍ଜଳି ଅର୍ପଣ କରି ଆଶୀର୍ବାଦ ଲାଭ କରିବା।

କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କହ୍ଲ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି କୁନା ସିଂ ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ।

କୁନା ସିଂ ନାୟକ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଲକ୍ଷ୍ମଣ ନାୟକ, ଚମ୍ପାବତୀ ନାୟକ, ପୁତି ନାୟକ, ମେଞ୍ଜୁରୀ ନାୟକ, ଗ୍ଲହରା ନାୟକ, ବାଇଧର ନାୟକ, ଚୈତନ୍ୟ ହେମ୍ବ୍ରମ, ଭମରା ନାୟକ ଏବଂ ଦୁର୍ଗା ହେମ୍ବ୍ରମ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ବିଶ୍ୱ ଶକ୍ତି ବଜାର କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରସମୂହ। ନୂଆଦିଲ୍ଲୀରେ ଆସନ୍ତା ବୁଧବାର ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତର ଭାଷାଭିତ୍ତିକ ଭାବାବେଗ ଏବଂ ଜାତିର ସ୍ୱର ଏକ ଅଭିନ୍ନ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନେପାଳକୁ ଦୈନିକ 18 ଘଣ୍ଟା ବିଦ୍ୟୁତ୍ ରପ୍ତାନୀ କରିବ ଭାରତ। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍

ଆସନ୍ତାକାଲି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସାମାଜିକ ଏବଂ ଆର୍ଥିକ ବିକାଶ, ଜାତୀୟ ସୁରକ୍ଷା ଏବଂ ରାଷ୍ଟ୍ର କଲ୍ୟାଣ ଦିଗରେ ଶକ୍ତି ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବୋଲି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଶକ୍ତି ବଜାର କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଭିନ୍ନ ଉତ୍ସରୁ ଶକ୍ତି ପ୍ରବାହରେ ନିରନ୍ତରତା ବଜାୟ ରଖିବା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିଗୁଡ଼ିକର ସୁରକ୍ଷା ଉପରେ ସମ୍ମିଳନୀରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଓ ବିରଳ ଖଣିଜ ପଦାର୍ଥର ଉପଯୋଗ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସତର୍କ କରାଇଛନ୍ତି। ସ୍ଥାୟିତ୍ୱ, ନବସୃଜନ, ସହଯୋଗ ଓ ନିରନ୍ତରତା ପାଇଁ ପ୍ରସ୍ତୁତି ପ୍ରସଙ୍ଗ ଆଧାରରେ ଭାରତର ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଜନକୈନ୍ଦ୍ରିକ ବିକାଶ ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସମ୍ମିଳନୀରେ ପ୍ରାଧାନ୍ୟ ଦିଆଯାଇଛି। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଆଧାରରେ ସର୍ବସମ୍ମତିକ୍ରମେ ନୂଆଦିଲ୍ଲୀ ଘୋଷଣାନାମା ପ୍ରକାଶିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବୁଧବାର ଦିନ ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଉଦ୍ଘାଟନ କରିବେ। ଏଥିରେ 40ରୁ ଅଧିକ ଦେଶର 600ରୁ ଅଧିକ ପ୍ରଦର୍ଶକ, 300 ଆନ୍ତର୍ଜାତିକ କମ୍ପାନୀ ଓ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ। ପ୍ରଦର୍ଶନୀରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଷ୍ଟାର୍ଟଅପ୍ ପାଭିଲିୟନ୍ ସହ 6 ଦେଶ ଓ 12 ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ସ୍ଥାନିତ ହେବ। ଭାରତ ସେମିକଣ୍ଡକ୍ଟର ମିଶନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ସେମି ଦ୍ୱାରା ମିଳିତ ଭାବେ ଏହି ସମାବେଶର ଆୟୋଜନ କରାଯାଇଛି। ସେମିକନ୍ ଇଣ୍ଡିଆ ହେଉଛି ଦେଶର ପ୍ରମୁଖ ସେମିକଣ୍ଡକ୍ଟର ସମ୍ମିଳନୀ ଓ ପ୍ରଦର୍ଶନୀ। ଏହି ତିନିଦିନିଆ ସମାବେଶରେ ବିଭିନ୍ନ ପ୍ରସଙ୍ଗ ଆଧାରିତ ଆଲୋଚନା ଏବଂ ରଣନୈତିକ ଅଧିବେଶନ ଅନୁଷ୍ଠିତ ହେବ। ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟରତ ସ୍ୱଦେଶୀ ଏବଂ ଆନ୍ତର୍ଜାତିକ କମ୍ପାନୀଗୁଡ଼ିକ ମଧ୍ୟରେ ସହଭାଗିତା, ନିବେଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଓ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବାରେ ଏହା ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନବୀ ମୁମ୍ବାଇରେ ହିନ୍ଦୀ ଦିବସ 2026 ଏବଂ 6 ଅଖିଳ ଭାରତୀୟ ରାଜଭାଷା ସମ୍ମେଳନରେ ଯୋଗଦେଇ ଭାରତୀୟ ସଂସ୍କୃତି ଏବଂ ଭାଷା ଏକ ପଦ୍ମଫୁଲ ସଦୃଶ ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ଶାହା କହିଛନ୍ତି ବିଭିନ୍ନ ଭାଷା ଏବଂ ଉପଭାଷା ପଦ୍ମଫୁଲର ଗୋଟିଏ ଗୋଟିଏ ପାଖୁଡ଼ା ସଦୃଶ। ଭାରତର ଭାଷାଭିତ୍ତିକ ଭାବାବେଗ ଏବଂ ଜାତିର ସ୍ୱର ଏକ ଓ ଅଭିନ୍ନ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଭାଷାଭିତ୍ତିକ ବିବିଧତା ସତ୍ତ୍ୱେ ଦେଶ ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିପାରିଛି। ହିନ୍ଦୀ ଭାଷା ଅନ୍ୟାନ୍ୟ ଭାରତୀୟ ଭାଷା ମଧ୍ୟରେ ସଂଯୋଗ ସେତୁ ସ୍ଥାପନ କରିପାରିଛି। ମହାରାଷ୍ଟ୍ରର ବିଭିନ୍ନ ଭାଷାଭିତ୍ତିକ ସଂସ୍କୃତି ପାଇଁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ସମାବେଶରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭାଷା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ 11 ଅନୁଷ୍ଠାନକୁ ସମ୍ମାନିତ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜଭାଷା ବିଭାଗର ଏକ ମାସିକ ପତ୍ରିକା ବନ୍ଦେ ମାତରମ୍ କୈନ୍ଦ୍ରିକ ରାଜଭାଷା ଭାରତୀ ଏବଂ 3 ପୁସ୍ତକର ଉନ୍ମୋଚନ କରିଛନ୍ତି। ଇତିମଧ୍ୟରେ ଶ୍ରୀ ଶାହା ଭାରତୀ ମଲ୍ଟିଲିଙ୍ଗୁଆଲ ଟ୍ରାନ୍ସଲେସନ୍ ଆପ୍ ଏବଂ ଦେଶର ପ୍ରଥମ ତଥ୍ୟଭିତ୍ତିକ ଭାଷାକୁଞ୍ଜର ମଧ୍ୟ ଶୁଭାରମ୍ଭ କରିଛନ୍ତି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମନ୍ତ୍ରୀ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଇଣ୍ଡିଆ ପୋଷ୍ଟକୁ ପୁନଃ ବିକାଶ କରିବା ନେଇ ସର୍ବଭାରତୀୟ ଡାକ ସେବା କର୍ମଚାରୀ ସଂଗଠନ ସରକାରଙ୍କୁ ପ୍ରଶଂସା କରିଛି। ଏହାକୁ ଏକ ଆଧୁନିକ ଓ ନାଗରିକ କୈନ୍ଦ୍ରିକ ସେବା ନେଟୱାର୍କରେ ପରିବର୍ତ୍ତନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛି। ନୂଆଦିଲ୍ଲୀରେ ଆଜି କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ସହ ସାକ୍ଷାତ ଆଲୋଚନା କାଳରେ ସଂଗଠନର ପ୍ରତିନିଧି ମଣ୍ଡଳୀ ଏହା କହିଛି। ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଇଣ୍ଡିଆ ପୋଷ୍ଟର ଭୂମିକାକୁ ଅଧିକ ବ୍ୟାପକ କରିପାରିଛି। ଆଲୋଚନା କାଳରେ ପ୍ରତିନିଧି ମଣ୍ଡଳୀ ଡାକସେବା କ୍ଷେତ୍ରରେ ହୋଇଥିବା ସଂସ୍କାର, କର୍ମଚାରୀ ସଂଗଠନ, ପେନ୍ସନଭୋଗୀଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ନେପାଳ ବିଦ୍ୟୁତ୍ କର୍ତ୍ତୃପକ୍ଷକୁ ଦିନକୁ 18 ବିଦ୍ୟୁତ୍ ରପ୍ତାନୀ କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ରପ୍ତାନୀ ଡିସେମ୍ବର 31 ପର୍ଯ୍ୟନ୍ତ ବଳବତ୍ତର ରହିବ। ଅଶହ ମେଗାୱାଟ ଏବଂ ତନକପୁର ମହେନ୍ଦ୍ରନଗର ଲାଇନ୍ ମାଧ୍ୟମରେ 54 ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ରପ୍ତାନୀ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବନ୍ୟା ପ୍ରଭାବିତ ନେପାଳରେ କ୍ଷତିଗ୍ରସ୍ତ ଜଳବିଦ୍ୟୁତ୍ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନେପାଳରେ ଘରୋଇ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ହ୍ରାସ ପାଇଛି, ଫଳରେ ବିଦ୍ୟୁତ୍

ଅତିରିକ୍ତ ଆବଶ୍ୟକତା ସୃଷ୍ଟି ହୋଇଛି। ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରଣାଳୟ କହିଛି। ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ହେଉଥିବା କଥିତ ବେଆଇନ କାରବାର କ୍ଷେତ୍ରରେ ସେହି ଅର୍ଥର ବ୍ୟବହାରକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିବା ଲାଗି ବ୍ୟାଙ୍କଗୁଡ଼ିକ ପାଇଁ ଏକ ପରାମର୍ଶାବଳୀ ପ୍ରସ୍ତୁତ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଏହି ଚିଠା ପରାମର୍ଶାବଳୀରେ ସାଇବର ଠକେଇ ସହ ଜଡ଼ିତ ଅଭିଯୋଗରେ 1,000 ଟଙ୍କା କିମ୍ବା ତାଠାରୁ ଅଧିକ ଅର୍ଥ କାରବାର ହୋଇଥିଲେ ସମ୍ପୂର୍ଣ୍ଣ ଆକାଉଣ୍ଟକୁ ଅଚଳ କରାନଯାଇ କେବଳ ସେହି ଅର୍ଥ କାରବାରକୁ ସ୍ଥଗିତ ରଖାଯାଇପାରିବ ବୋଲି ଉଲ୍ଲେଖ ରହିଛି। ଏହାର ଚିହ୍ନଟ ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପଡ଼ିବ। ଗତ ଅଗଷ୍ଟ 4 ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏହି ଚିଠା ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଆସନ୍ତା ବର୍ଷ April 1 ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଏହା ପୂର୍ବରୁ ବ୍ୟାଙ୍କଗୁଡ଼ିକ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ବୋଲି ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ପଦ୍ଧତି ଲକ୍ଷ୍ୟଭିତ୍ତିକ ଢାଞ୍ଚାରେ କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି। ଏହି ଚିଠା ପରାମର୍ଶବଳୀ ଉପରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଚିଠା ପରାମର୍ଶବଳୀ ଅନୁଯାୟୀ 2025 KYC ନିର୍ଦ୍ଦେଶାବଳୀ ଆଧାରରେ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ତଥା ଅର୍ଥ କାରବାରକୁ ସ୍ଥଗିତ ରଖିବା ନେଇ ରହିଥିବା ନିୟମାବଳୀରେ କେତେକ ସଂଶୋଧନ ପ୍ରସ୍ତାବ ରହିଛି। ଅନ୍ୟପକ୍ଷରେ ସନ୍ଦିଗ୍ଧ କାରବାର କ୍ଷେତ୍ରରେ ଆକାଉଣ୍ଟଧାରୀ 20 ଦିନ ମଧ୍ୟରେ ଜମାରାଶିର ବୈଧତା ନେଇ ପ୍ରମାଣ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହାପରେ 10 ଦିନ ମଧ୍ୟରେ ବ୍ୟାଙ୍କ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିବ। ଆକାଉଣ୍ଟଧାରୀ ବୈଧତା ପ୍ରମାଣ ଦାଖଲ କରିବାରେ ବିଫଳ ହେଲେ ବ୍ୟାଙ୍କ ଏହି ମାମଲାକୁ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିପାରିବ ବୋଲି ପରାମର୍ଶବଳୀରେ ଉଲ୍ଲେଖ ରହିଛି। ଜାତୀୟ ରାଜପଥ ପ୍ରାଧିକରଣ NHAI କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ କାର୍ଯ୍ୟକ୍ଷମ ଥିବା 1033 ହେଲ୍ପଲାଇନ୍ ନମ୍ବର ବ୍ୟବହାରକୁ ଅଧିକ ବିକଶିତ କରିଛି। ନାଗରିକଙ୍କୁ ତ୍ୱରିତ ତଥା ଗୁଣବତ୍ତା ସମ୍ପନ୍ନ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ହେଲ୍ପଲାଇନ୍ ମାଧ୍ୟମରେ ଏଣିକି ଫୋନ୍ କରୁଥିବା ବ୍ୟକ୍ତିବିଶେଷଙ୍କର ସଠିକ୍ ସ୍ଥାନ, ବ୍ୟବହାର କରୁଥିବା ଭାଷାକୁ ଆଧାର କରି ଉପଯୁକ୍ତ ସମୟରେ ତ୍ୱରିତ ସେବା ଯୋଗାଇ ଦିଆଯାଇପାରିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ମାନବ ଦ୍ୱାରା ପରିଚାଳିତ ଏହି ଜରୁରୀକାଳୀନ ସେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। 24 ଘଣ୍ଟିଆ 1033 ହେଲ୍ପଲାଇନ୍ ନମ୍ବର 2018 ପ୍ରଚଳନ କରାଯାଇଛି। ଏହା ମାଧ୍ୟମରେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ପ୍ରତ୍ୟେକ ଯାତ୍ରୀବାହୀ ତଥା ଜରୁରୀ ସେବା ପ୍ରଦାନକାରୀ ଯାନବାହନଗୁଡ଼ିକର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ। ଦେଶର 1,46,000 କିଲୋମିଟରରୁ ଅଧିକ ଜାତୀୟ ରାଜପଥ ଏହି ହେଲ୍ପଲାଇନ୍ ପରିସରଭୁକ୍ତ ହେବା ସହ ବିଭିନ୍ନ ଭାଷାରେ ସେବା ଯୋଗାଇ ଆସୁଛି। ଭାରତ ଓ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆସନ୍ତା ଗୁରୁବାର ଦିନ ସେହି ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱ ଶକ୍ତି ବଜାର କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ସମୂହ। ନୂଆଦିଲ୍ଲୀରେ ଆସନ୍ତା ବୁଧବାର ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତର ଭାଷାଭିତ୍ତିକ ଭାବାବେଗ ଏବଂ ଜାତିର ସ୍ୱର ଏକ ଅଭିନ୍ନ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନେପାଳକୁ ଦୈନିକ 18 ଘଣ୍ଟା ବିଦ୍ୟୁତ୍ ରପ୍ତାନୀ କରିବ ଭାରତ। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆସନ୍ତାକାଲି

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସମ୍ବଲପୁର ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଡକ୍ଟର ହରିବାବୁ କମ୍ଭମ୍ ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ

0: ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝି, ଉପସ୍ଥାପନାରେ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଶୁଭେନ୍ଦୁ କୁମାର ବେହେରା ଏବଂ ସତ୍ୟାନନ୍ଦ ସେଜପଡ଼ା। କାର୍ଯ୍ୟକ୍ରମ ଶୁଣିବା ଏହି ବିଜ୍ଞାପନ ବିରତି ପରେ।
1: ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପସେଟ୍ରେ

ଗଜବକ୍ତ୍ର ଦେବ। ଗଣେଶଙ୍କର ବହୁତ ଗୁଡ଼େ ଅଛି ଆରତୀ, ତା ଭିତରୁ ଏହା ବି ବୋଲାଯାଏ। ତେବେ ଗଣେଶ ହେଉଛନ୍ତି ତୁମେ ଯେଉଁଟା କହିଲ ଅଗ୍ରପୂଜ୍ୟ, ଏବଂ ସମସ୍ତ ଦେବଦେବୀଙ୍କୁ ପୂଜା କରିବା ଆଗରୁ ଆଗେ ଗଣେଶଙ୍କୁ ପୂଜା କରାଯାଏ। ଏବଂ କହିବାକୁ ଗଲେ ଆମ ସମଗ୍ର ଭାରତ ବର୍ଷରେ ଯେତେ ପ୍ରକାର ପର୍ବପର୍ବାଣି ଅଛି, ଯେତେ ପ୍ରକାର ଦେବୀ ଦେବ ପୂଜା ଅଛି, ପ୍ରଥମେ ଗଣେଶଙ୍କର ପୂଜା ହୁଏ, ତାପରେ ପରେ ସବୁ ପୂଜା ଆରମ୍ଭ ହୁଏ।

ହଁ ଭଡ଼ାଇ ଦେଖ ବର୍ଷା ଦିନରେ ସାଧାରଣତଃ ପ୍ରତି ଗାଁ ଗହଳିରେ ଏବେ ମଶାଙ୍କର ପ୍ରାଦୁର୍ଭାବ ବେଶୀ ଦେଖାଯାଉଛି। ଅନ୍ୟ ଦିନ ଅପେକ୍ଷା ଏଇ ଚାଷ ସମୟରେ ବିଶେଷ କରି ଧାନ ଚାଷ ସମୟରେ ବି ଗାଁ ଗହଳିରେ ମଶାମାନଙ୍କର ଉପଦ୍ରବ ବଢ଼ୁଛି।

0: ସମୟରେ ବି ଗାଁ ଗହଳିରେ ମଶା ମାନଙ୍କର ଉପଦ୍ରବ ବଢୁଛି। ଆଉ ଆମେ ଜାଣିଛେ ଯେ ମୟୂରଭଞ୍ଜ ଜିଲ୍ଲା ହେଉଛି ମ୍ୟାଲେରିଆ ପ୍ରବଣ ଅଞ୍ଚଳ, ବିଭିନ୍ନ ଜଙ୍ଗଲ ପାହାଡ ଅଞ୍ଚଳରେ ଯେଉଁ ବସବାସ କରୁଛନ୍ତି ସେଥିରେ ମଧ୍ୟ ମ୍ୟାଲେରିଆ ବ୍ୟାପୁଛି। ଆଉ ବିଶେଷ କରି ଏ ବର୍ଷ ଯାହା ତଥ୍ୟ କହୁଛି ଯେ ଓଡ଼ିଶାରେ ସବୁଠୁ ବେଶୀ ମ୍ୟାଲେରିଆ ଚିହ୍ନଟ ହେଉଛନ୍ତି, ଆଉ ସମଗ୍ର ଦେଶରେ ମ୍ୟାଲେରିଆରେ ଓଡ଼ିଶା ଏକ ନମ୍ବରରେ ଅଛି
1: ଏବଂ ଆମ ମୟୂରଭଞ୍ଜ ଜିଲ୍ଲା ନିଶ୍ଚିତ ଭାବରେ ମ୍ୟାଲେରିଆ ପ୍ରବଣ ଜିଲ୍ଲା ବୋଲି ଆଗରୁ ତ ଚିହ୍ନା ପରିଚୟ ଅଛି ଆଉ ପରିଚିତ ଥିଲା। ତେବେ ତାପରେ ଯୋଉ ଔଷଧ ସିଞ୍ଚାଇଥିବା ମଶାରୀ ତଥା ବିଭିନ୍ନ ପ୍ରକାରର ଯୋଉ କାର୍ଯ୍ୟକ୍ରମ ଚାଲିଥିଲା ପରିଷ୍କାର ପରିଚ୍ଛନ୍ନ କରିବା ଏବଂ ମଶା ଯେମିତି ନ ହବ ଆମ ଘର ପାଖାପାଖି ସେଗୁଡାକ ବ୍ୟବସ୍ଥା କରିବା, ଆଉ ଏସବୁ କାର୍ଯ୍ୟକ୍ରମ ଯୋଗୁଁ ଜଣା ହଉଥିଲା ମଝିରେ ପ୍ରାୟ ବାହାରୁ ନଥିଲା, କିନ୍ତୁ ଫେର ଏବେ ପୁଣି ଉପଦ୍ରବ ମ୍ୟାଲେରିଆର ବାହାରିଲାଣି ଏବଂ ପରୀକ୍ଷା ନିରୀକ୍ଷା କଲା ପରେ ଜଣାପଡୁଛି। ତେବେ ସମସ୍ତଙ୍କୁ କହିବା କଥା ତାର ଯୋଉ ନ ହବା ପାଇଁ ତ ସେ ନେବେ ପଦକ୍ଷେପ, କିନ୍ତୁ ବେଳେବେଳେ ଯେତେ ପଦକ୍ଷେପ ନେଲେ ମଧ୍ୟ ହେଇଯାଏ ମ୍ୟାଲେରିଆ।
0: ବିଭିନ୍ନ ସମୟରେ ଆମେ ଦେଖୁଛେ ଯେ ଆମର ଯୋଉଗୁଡା ଜଙ୍ଗଲ ପରିବେଶ ଅଞ୍ଚଳ ରହିଛି ଯେମିତିକି ମୟୂରଭଞ୍ଜ ଜିଲ୍ଲା, ମାଲକାନଗିରି, କୋରାପୁଟ, ହେଲା କି ତାପରେ କନ୍ଧମାଳ, ନବରଙ୍ଗପୁର ଇତ୍ୟାଦି ଜିଲ୍ଲା ମାନଙ୍କରେ ଟିକେ ସଂଖ୍ୟା ବେଶୀ, ଏବଂ ସେଥିପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଗୋଟେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି ଯାହାର ନାଁ ହେଉଛି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ, ତାକୁ ଦମନ ବୋଲି ସର୍ଟରେ କହୁଛନ୍ତି ଦମନ କାର୍ଯ୍ୟକ୍ରମ। ଏ ବିଷୟରେ ମଧ୍ୟ ଅବଗତ ଥିବେ। ଆଉ ଯେତେ ସୁବିଧା ହେଲେ ବି ଆମେ ଯଦି ଅବହେଳା କରିବା ତାହେଲେ ହଇରାଣରେ ପଡିବା ନାଇଁ କି। ଗାଁ ଗହଳିରେ ବର୍ତ୍ତମାନ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ପାଖରେ ମଧ୍ୟ ମ୍ୟାଲେରିଆର କିଟ୍ ସବୁ ଉପଲବ୍ଧ ଅଛି, ଯେ ସାଧାରଣ ଜ୍ୱର ହେଲେ ବା ଜ୍ୱରର ଲକ୍ଷଣ ସବୁ ଦେଖାଗଲେ ମ୍ୟାଲେରିଆ କି ନୁହେଁ ଜାଣିବା ପାଇଁ ଆଗେ ପରୀକ୍ଷାଟା କରିବା, ତାପରେ ସେଇ ଅନୁସାରେ ନିୟମିତ ଔଷଧ ଖାଇବା, ଯେତିକି କୋର୍ସ ଅଛି ବା ଯେତିକି ଦିନ ଖାଇବା କଥା ତାକୁ ଖାଇବା। ଆଉ ଯଦି ଆମେ ଅବହେଳା କରିବା ତାହେଲେ ବ୍ରେନ୍ ମ୍ୟାଲେରିଆ ବା ମସ୍ତିଷ୍କ ମ୍ୟାଲେରିଆ ଆଡ଼କୁ ଗତି କରିବ, ସେତେବେଳକୁ ବିପଜ୍ଜନକ ସମସ୍ୟା ସୃଷ୍ଟି ହେବ। ଆଉ ତେଣୁ ଆମେ ନିରାକରଣ ବ୍ୟବସ୍ଥା ବିଷୟରେ ଜାଣିଛେ, କିନ୍ତୁ ଆମେ ବେଳେବେଳେ ଅବହେଳା କରୁଛେ, ଗରମ ହଉଛି ତେଣୁ ଆମେ ମଶାରୀ ଟାଙ୍ଗୁନେ ବା ମଶାରୀ ଭିତରେ ଶୋଇଲେ ଆମକୁ ଟିକେ ଶ୍ୱାସରୁଦ୍ଧ ବା ଅଣନିଶ୍ୱାସୀ ଭଳିଆ ଲାଗେ ବୋଲି ବହୁତ ଜଣ କୁହନ୍ତି ଯେ ଆଜ୍ଞା ମଶାରୀ ଠିକ ଅଛି ଯେ କିନ୍ତୁ ଭିତରେ ଶୋଇଲେ ଶାନ୍ତି ଲାଗେନି, ହେଲା କି ସେଇଭଳିଆ କଥା। ଆଉ ବିଶେଷ କରି ଦିନବେଳେ ମଧ୍ୟ ମଶା କାମୁଡୁଛନ୍ତି, ସେମିତି ନୁହେଁ ଯେ ଗୋଟେ ପାର୍ଟିକୁଲାର ସମୟରେ ମଶା କାମୁଡିବ, ସନ୍ଧ୍ୟାବେଳେ ଆଉ ସକାଳୁ ଆଠ ଗୋଟେ କାମୁଡେ, ହେଲା କି, କିନ୍ତୁ ଦିନବେଳେ ମଧ୍ୟ ମଶାଙ୍କର ସଂଖ୍ୟା କମ ନୁହେଁ।
1: ତେଣୁ ଆମର ଗୋଟେ ସମୟ ଥିଲା ଯେ କହୁଥିଲେ ବା ରିସର୍ଚ୍ଚ ପେପରରେ ବାହାରିଲା ମଝିରେ ଯେ ଦିନବେଳେ କାମୁଡୁଥିବା ମଶା ଯୋଗୁଁ ଆମକୁ ମ୍ୟାଲେରିଆ ହବନି, କିନ୍ତୁ ତା ପରବର୍ତ୍ତୀ ଫେର କୁହାଗଲା ଯେ ନା ଦିନବେଳେ ହଉ ରାତିରେ ହଉ ଆମକୁ ଯଦି ମାଇ ଆନୋଫିଲିସ୍ ମଶା କାମୁଡିଛି ତାହେଲେ ବହୁତ ସମ୍ଭାବନା ରହିଛି। ତେଣୁ ଏତେ ଇଏରେ କିଲାଇ ପଡିବା, ସନ୍ଧ୍ୟାରେ କିଲାଇ ପଡିବା, ଆମେ ପରୀକ୍ଷା କରେଇ ନେବାଟା ସବୁଠୁ ଭଲ। ଆଉ
0: ମଶାରୀ ଟାଙ୍କି ଶୋଇବା, ଆଜିକାଲି ଅବଶ୍ୟ ଯୋଉ ମସ୍କିଟୋ ରିପେଲେଣ୍ଟ ମିଳୁଛି ଯୋଉଟା ମଶାକୁ ଖେଦେଇବାରେ, ସେଟା ମାନେ ବ୍ୟୟବହୁଳ ଖର୍ଚ୍ଚ ତା ପାଇଁ କରତେ ହବ, ମଶା ଧୂପ
1: 100% କାମ କରିବନି, କାରଣ ମଶା ମାନଙ୍କର ବି ଯୋଉ ସହ୍ୟ ଶକ୍ତିଟା ସିଏ ବି ଆସ୍ତେ ଆସ୍ତେ ବଢୁଛି ନା, ଆମେ ଯେମିତି ଯାହା ସବୁ ବ୍ୟବହାର କରୁଛେ ତା ଭିତରେ ବି ତାଙ୍କର ଶକ୍ତି ବି ଆସ୍ତେ ଆସ୍ତେ ପରିବର୍ତ୍ତନ ହଉଛି, ଯୋଉଟାକୁ ଆମେ କହୁଛେ ମ୍ୟୁଟେସନ ବା ମ୍ୟୁଟେଣ୍ଟ ଭାଇରସ ବୋଲି ଯେମିତି କହୁଛେ, ଇଏ ବି ସେମିତି ସେଇଭଳିଆ କଥା। ତେଣୁ ସିଏ ବି ସେମାନେ ବି ଶକ୍ତିଶାଳୀ ହଉଛନ୍ତି, ଆଉ ଆମେ ଦେଖୁଛେ ବି ସେ ଯୋଉ ଲଗେଇଦେଲେ ଇଲେକ୍ଟ୍ରି ଆସିବନି ବା ରହିବନି ମଶା ରୁମ୍ରେ ସେ କଥା ନୁହେଁ, ତଥାପି ଗୁଣ୍ଡି ଟାଇପ୍ର ମଶା ଗୁଡା ରୁମ୍ରେ ଥାନ୍ତି, ଆଉ ଏଇ ବେଡ୍ରେ ଧରିକି କିଛି ଲୋକ ପଟ ପାଟ ମାରନ୍ତି, ଗୋଟେ ନେଟ୍ ଲାଗିଥିବ ଇଲେକ୍ଟ୍ରୋନିକ୍ସ ଗାର୍ଗେଟ୍ରେ, ସିଏ ବି 100% କାମ ନୁହେଁ, କେତେ ସମୟ ଧରିକି ରୁମ୍ର ସବୁ କୋଣ ପ୍ରତ୍ୟେକ କୋଣକୁ ଯାଇକି କୋଣ ଅନୁକୋଣରେ ରହୁଥିବା ମଶାକୁ ମାରିପାରିବ କି। ଆଉ ତେଣୁ ଆମେ ମଶାରୀ ଟାଙ୍ଗିବା ଯେ, କିନ୍ତୁ ମଶାରୀଟା ମୋତେ ବି ନିଜେ ମୁଁ କହିଛି ମାନେ ଅଖାଡୁଆ ଲାଗେ, ଆଉ ଛୁଆବେଳେ ବି ପ୍ରାୟ ମୁହଁଟା ବାହାର କରିକି ଶୋଉଥିଲି, ଏବେ ଚେଷ୍ଟା କରୁଛେ ଆମେ ପ୍ରାୟ ଅଭ୍ୟାସ ରହୁଛି ଯେ ଫେର ବି ବେଳେବେଳେ ଖାପଚଡ଼ା ଲାଗେ।
0: ତାପରେ ଯୋଉ ଆଜିକାଲି ଧୂପ ଅଗରବତୀ ସବୁ ବାହାରିଛି ବିଭିନ୍ନ ବ୍ରାଣ୍ଡର କମ୍ପାନୀର, ତାକୁ ମଧ୍ୟ ବ୍ୟବହାର କରୁଛନ୍ତି, ତାପରେ ମସ୍କିଟୋ କଏଲ ସେଗୁଡା ବି ମଧ୍ୟ ଉତ୍କଟ ତାର ଗନ୍ଧ ହଉଛି, ସେଟା ଆମ ଶରୀର ଉପରେ ନିଶ୍ୱାସ ପ୍ରଶ୍ୱାସ ନେବା ଫଳରେ ମଧ୍ୟ ମାନେ ଟିକେ ଅଲଗା ପ୍ରକାର ପ୍ରଭାବ ପଡୁଛି।
1: ଆଜମା ଯାହାର ଥିବ ସେଗୁଡାକ ଆହୁରି ତାର ପ୍ରଚୁର ଆମର ପାଲମୁନାରି ଟ୍ରାକ ବ୍ଲକ ହବାର ବହୁତ ଗୁଡାକ କାରଣ, ଆମେ ଯୋଉଥିପାଇଁ କି ବିଭିନ୍ନ ସେଣ୍ଟେଡ ଅଗରବତୀ ବହୁତ ଜଣ ବ୍ୟବହାର କରିବାର ଗୋଟେ ଯୋଉ ରଖୁ ଆମେ ଇଚ୍ଛା, କିନ୍ତୁ ସିଏ ଆମ ଦେହ ପାଇଁ ପାଇଁ ବହୁତ ଖରାପ, ଆମ ମାନେ ଚତୁଃପାର୍ଶ୍ୱରେ ଯେଉଁମାନେ ରୁହନ୍ତି ତାଙ୍କ ପାଇଁ ଖରାପ, ଆଉ ଆହୁରି ବିଭିନ୍ନ ରକମ ଯେତେ ପ୍ରକାରର ଆୟୋଜନ ଅଛି ସବୁ ଗୁଡାକ ଖରାପ। ଆମେ ଯୋଉ କହୁଛେ 5 ଟଙ୍କାରେ ଗୋଟେ କିଣି ଆଣିବା ସେଟା ପୁରା ସମୁଦାୟ ମଶା ମାରିଦବ, ବିଲକୁଲ ନୁହେଁ, ସେ 100% କାମ କରିବନି। ବରଂ ଆମର ଯୋଉ ଝୁଣା ଧୁଆଁ କୁହନ୍ତି

0: ଯାଆନ୍ତି, ଆମର ଅନେକ ଜଣ ନିମ ପତ୍ରରୁ ଧୂଆଁ ବି ଦିଅନ୍ତି ଗୁହାଳ ମାନଙ୍କରେ ସେଗା ସବୁ, କିନ୍ତୁ କବିରାଜ ମାନେ କୁହନ୍ତି ଆୟୁର୍ବେଦିକ ଡକ୍ଟର ମାନେ ଯେ ନିମ ପତ୍ର ଧୂଆଁର କୁପ୍ରଭାବ ମଧ୍ୟ ମଣିଷ ଉପରେ ପଡେ, ବିଶେଷ କରି ଆମର ଯୋଉ ପୁଅ ପିଲା ହୁଅନ୍ତୁ ଝିଅ ପିଲା ହୁଅନ୍ତୁ ତାଙ୍କର ସ୍ୱାସ୍ଥ୍ୟର ସାଧାରଣ ସ୍ୱାସ୍ଥ୍ୟ ଅପେକ୍ଷା ଅଲଗା ସ୍ୱାସ୍ଥ୍ୟ କିଛି ଅଛି ଯେଉଁଥିରେ କି ତାଙ୍କୁ ପ୍ରଭାବ ପଡେ, ତେଣୁ ଯେତେ ଯାହା ବ୍ୟବହାର କଲେ ବି ମଶାରୀ ହେଲା ସବୁଠୁ ଭଲ ଉପାୟ ଏବଂ ସୁସ୍ଥକର ଉପାୟ, ତେଣୁ ସେଇଟାକୁ ଅବଲମ୍ବନ କରିବା ଉଚିତ। ଆର ଗୁଡାକ ତ ଆମର ପଇସା ଖର୍ଚ୍ଚ ହବ, ପୁଣି 100% ଗ୍ୟାରେଣ୍ଟି ନାହିଁ, ତେଣୁ ଆମେ ସେଇଟାରେ ପଦକ୍ଷେପ ନେବା ଉଚିତ ଆଉ।
1: ତେବେ ଯାହା ବି ହେଉ ନା କାହିଁକି ଆମର ମୟୂରଭଞ୍ଜ ଜିଲ୍ଲାର ଯୋଉ ଭାଇ ଭଉଣୀ ମାନେ ଅଛନ୍ତି ବା ଅନ୍ୟାନ୍ୟ ଜିଲ୍ଲାର ଯେଉଁ ଭାଇ ଭଉଣୀ ମାନେ ଅଛନ୍ତି ସମସ୍ତେ ମଶା ସହିତ ପରିଚିତ, କାରଣ ଆମେ ଯେତେବେଳେ ସାନ ଥିଲୁ ମାନେ ନିଧିଗୁଡ଼ା ବାଡ଼ିପଟେ ଯେଉଁ ପଡିଛି ବିଚାର ଗୀତ ମଶା ମାଛି ମୂଷା ସମସ୍ତଙ୍କୁ କେମିତି ଆମେ ଘରୁ ଘଉଡ଼ାଇ ଦେବା ଏବଂ ଆମର ଘର ପରିଷ୍କାର ରଖିବା ଏବଂ ପାଣି କେମିତି କୋଉଠି ନ ଜମିବ ମଶା ବଂଶ କେମିତି ବୃଦ୍ଧି ନ ହବ ସେ ଦିଗ ପ୍ରତି ଆମେ ଧ୍ୟାନ ଦେବା। ବିଶେଷ କରି ଛୋଟ ଛୁଆମାନେ ଯେଠି ଶୋଇଥିବେ ଦେଖିବେ ଯେ ମଶା ବେଳେବେଳେ କାମୁଡ଼ି ଦିଏ, ଛୋଟ ଛୁଆମାନେ ଜାଣିପାରନ୍ତିନି ପୁରା ଅଚେତ ଭଳିଆ ଶୋଇପଡ଼ନ୍ତି, ତେଣୁ ତାଙ୍କୁ ବି ମଶାରୀ ଆଗେ ଦେଇଦେବେ ଯେମିତି ତାଙ୍କୁ ମଶା ନ କାମୁଡ଼େ ବା ସେମାନେ ଏଇ ଯେଉଁ କୌଣସି ପ୍ରକାରର ମାନେ ଯେଉଁ ମଶା ଧୂଆଁ ଯେମିତି ତାଙ୍କ ନାକରେ ନ ପଶେ ଛୋଟ ଶିଶୁମାନଙ୍କୁ ସେଥିପ୍ରତି ମଧ୍ୟ ଆମେ ଟିକେ ଧ୍ୟାନ ଦେବା। ତା ଛଡ଼ା ମଶା ଦୂରୀକରଣ ପାଇଁ ଆମର ଯେଉଁ ବ୍ୟବସ୍ଥା ରହିଛି ସେ ବ୍ୟବସ୍ଥାକୁ ଆମେ ଅବଲମ୍ବନ କରିବା, ସଫା ସୁତୁରା ହେଉଛି ମୁଖ୍ୟ। ତା ଛଡ଼ା ଆମେ ଘରେ ମଶାରୀ ଦେବା, ମଶାରୀ ଦେଲେ ଦୁଇଟା ଜିନିଷ ବି ମାନେ ଆମେ ଇଏ କରିପାରିବା ପ୍ରତିହତ କରିପାରିବା, ଗୋଟେ ମଶା ଆଉ ଗୋଟେ ସାପ ବି। ବେଳେବେଳେ ବର୍ଷା ଦିନରେ ହଠାତ୍ ଘର ଭିତରକୁ ସାପ ପଶି ଆସେ, ଯଦି ଆମେ ମଶାରୀ ଚାରିଆଡେ ଦେଇଥିବା ତାହେଲେ ଆମକୁ କାମୁଡ଼ି ନପାରେ ମଧ୍ୟ ସାପ। ବହୁତ ଜାଗାରେ ଦେଖାଯାଇଛି ଯେ ବିଛଣା ତଳେ ସାପ ଥାଇକିରି କାମୁଡ଼ି ଥାଏ, ତେଣୁ ଯଦି ଆମେ ମଶାରୀଟା ଦେଇଦେବା ଆଉ ହୁଏତ ସାପଟା ଆମ ପାଖକୁ ପହଞ୍ଚି ପାରିବନି, ଏମିତି ଅନେକ କଥା। ଆପଣମାନେ ନିଶ୍ଚିତ ଭାବରେ ଏ ଦିଗ ପ୍ରତି ଧ୍ୟାନ ଦେବେ, ଆମର ମଶା ଦାଉରୁ ରକ୍ଷା କରିବା ପାଇଁ ନିଜକୁ ଚେଷ୍ଟା କରିବେ।
2: ହଉ ବଡ଼ାଇ, ତେବେ ଗୋଟେ ମାନେ ମ୍ୟାଲେରିଆ ସମ୍ପର୍କରେ ଆଲୋଚନା କରିବା ଡାକ୍ତର ବାବୁଙ୍କ ସହିତ ଆଉ।
0: ହଉ ତାହେଲେ,
2: ହଉ ତାହେଲେ ବୁଝିନେବା କେମିତି ଆମେ ନିରାପଦ ରହିବା ଆଉ ଏଇ ମ୍ୟାଲେରିଆରୁ କେମିତି ନିଜକୁ ପରିବାରକୁ ସୁରକ୍ଷିତ ରଖିବା।
3: ନମସ୍କାର, ଗୋଟେ କଥା ମଶାର ବଂଶ ବୃଦ୍ଧିଟାକୁ ଆମେ କମେଇବା, ତା ସହିତ ନିଜକୁ ସୁରକ୍ଷିତ ରଖିବା,
1: ଦୁଇଟା କାମ ଆଉ
3: ଦୁଇଟା କାମ। ତାର ପ୍ରଥମ ଇଏ ହଉଛି ଯେ ସୋର୍ସ ରିଡକ୍ସନ, ଯୋଉଠି ପାଣି ଜମି ରହିଲା ଯୋଉଠି ମଶା ଅଣ୍ଡା ଦେବାର ସମ୍ଭାବନା ଅଛି ସିଏ ଜାଗା ଆମେ ରଖିବାନି, ଭଙ୍ଗା ଟିଣ ଟାୟାର ଭଙ୍ଗା ବାଲ୍ତି ତା ଭିତରେ ପାଣି ରହିବାକୁ ଆମେ ଦବାନି। ଏମିତି ବି ଗୋରୁ କୁଣ୍ଡ ଯୋଉଠି ଗୋରୁ ଗାଧୋଉଛନ୍ତି ଯୋଉ କୁଣ୍ଡରେ ପାଣି ରହୁଛି ଯେଉଁଠି ଖାଉଛନ୍ତି ସେଠି ଯଦି ପାଣି ରହିଯାଉଛି ତାକୁ ଆମେ ସବୁଦିନ 3-4 ଦିନ ସେଗୁଡା ସବୁ ଧୋଇଦେଇ ସଫା କରି ଶୁଖେଇ ଦବା, ଏବଂ ଫ୍ରିଜ କୁଲର ଯୋଉ ପାଣି ରହିଯାଉଛି ତାକୁ 3-4 ଦିନ ତାକୁ ସଫା କରିଦବା, ସେଠି ପାଣି ରଖିବାକୁ ଦବାନି। ତେଣୁ ଇଏ ହଉଛି ବଡ ଜିନିଷ, ଆମେ ଏତକ ଗୋଟେ ସୋର୍ସ ରିଡକ୍ସନ କରିବା।
4: ଔଷଧ କିଛି ନାହିଁ ସାର, ଏ ରୋଗଟା ହେଲେ
3: ନା ଭାଇରସ ଯେତେ ଭାଇରସ ଡିଜି ଅଛନ୍ତି ଦେଖନ୍ତୁ ଭାଇରସ ପାଇଁ କିଛି ଟ୍ରିଟମେଣ୍ଟ ନାହିଁ, ଆମେ ତାର ସାଇନ ସିମ୍ପଟମ ପାଇଁ ଟ୍ରିଟମେଣ୍ଟ କରୁଛେ। ଜ୍ୱର ହେଲା ଆମେ ଜ୍ୱର ବଟିକା ଦଉଛେ, ବାନ୍ତି ହେଲା ବାନ୍ତି ବଟିକା ଦଉଛେ, ତା ଦେହରୁ ରକ୍ତ କମିଗଲା ରକ୍ତ ଦଉଛେ, ଏଇସବୁ ତାର ସାଇନ ସିମ୍ପଟମ ଦେଖି ଟ୍ରିଟମେଣ୍ଟ ହଉଛି, କିନ୍ତୁ ଭାଇରସ ପାଇଁ ଆଣ୍ଟି ଭାଇରାଲ ସେମିତିଆ କିଛି ଔଷଧ ନାହିଁ,
4: ମାନେ ସେଇ ଭୂତାଣୁଟାକୁ ମାରିବା
3: ପାଇଁ କିଛି ଔଷଧ ନାହିଁ।
1: ତାପରେ ଆଉ କିଛି କରିବା,
3: ତାଙ୍କର ବଂଶ ବିସ୍ତାର ଯୋଉ କରୁଥିଲେ ସେଇଟା କମିଗଲା, ତଥାପି ଯଦି ମଶା ରହିଲେ ତାହେଲେ ଆମେ ନିଜକୁ ସୁରକ୍ଷିତ ରଖିବା। ଏବେ ସବୁ ବଡ଼ ବଡ଼ ବିଲ୍ଡିଂ ତିଆରି ହଉଛି, ବହୁତ ପଇସା ଖର୍ଚ୍ଚ କରି ଘର ଦ୍ୱାର କରୁଛନ୍ତି, କିନ୍ତୁ ଘର ଭିତରେ ମଶା ନ ପଶିବା ପାଇଁ ଯଦି ସେମାନେ ତାଙ୍କର ଝରକାରେ ଏମିତି ଯୋଉ ଜାଲି ଭଳିଆ ଯୋଉ ମଶା ନ ପଶିବା ପାଇଁ ଅଛି ଯୋଉ
4: ନେଟ୍
3: ତାକୁ ସବୁ ବ୍ୟବହାର କରିବେ, ଆଉ ମଶାରୀ ଟାଙ୍ଗି ଶୋଇବା। ମଶାରୀ ଟାଙ୍ଗି ଶୋଇ ଆମେ ତାକୁ କହିଲେ ଏଟା ତ ଦିନବେଳା କାମୁଡେ, ମଶାରୀ କେତେବେଳେ ଟାଙ୍ଗିବା,
1: ରାତିରେ ଟାଙ୍ଗିବା,
3: ରାତିରେ ଆମେ ଟାଙ୍ଗୁଛେ ଡେ ବାଇଟର। ଆମର ବିଶେଷ ଭଲନେରେବୁଲ ଗ୍ରୁପ କିଏ, ଛୋଟ ଛୁଆ, ପ୍ରେଗନାଣ୍ଟ ଓମେନ, ବୟସ୍କ ଲୋକ, ରୋଗୀ ଲୋକ, ଏଇମାନେ ହେଲେ ଆମର ବେଶୀ ଭଲନେରେବୁଲ ଗ୍ରୁପ, ସେମାନେ ଦିନବେଳା ବି ଶୋଉଛନ୍ତି, ତେଣୁ ସେମାନେ ବି ଦିନବେଳା ମଶାରୀ ଟାଙ୍ଗି ଶୋଇବେ, ଏଇ ଗୋଟେ ଗଲା ବ୍ୟବସ୍ଥା। ଅନ୍ୟ ଯେଉଁମାନେ ରହିଲେ ସେମାନେ କଣ କରିବେ, ସେମାନେ ତ ମଶାରୀ ଟାଙ୍ଗି ଦିନବେଳା ଶୋଇବେନି, ତେଣୁ ସେଥିପାଇଁ ସେମାନେ ସବୁ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧିବେ, ମାନେ ଯେମିତି ଦେହକୁ ଘୋଡ଼େଇକି ରଖିବେ ଆଉ ମଶା ଯେମିତି କାମୁଡ଼ି ପାରିବନି। ଆଉ ଗୋଟେ ବ୍ୟବସ୍ଥା ହଉଛି ଯୋଉ ଗୁଡାକ ଆମର ଖୋଲା ଦେହ ରହୁଛି ସେଥିରେ ଆମେ ମସ୍କିଟୋ ରିପେଲାଣ୍ଟ ବି ଲଗେଇ ପାରିବା, ତେଲ ମିଳୁଛି।
1: ସାର ଆମ ଅଞ୍ଚଳରେ କରଞ୍ଜ ତେଲ ବା ଟୁଲ
3: ତେଲ ସେଗୁଡା ବି ଲଗେଇ ପାରିବା, ସେଗୁଡା ଦେହ ପାଇଁ ବହୁତ ଭଲ, ଏବଂ ସେଗୁଡା ଲଗେଇଲେ ଆମର ଯୋଉଟା ଏକ୍ସପୋଜ ପାର୍ଟ ରହିଲା ଯୋଉଠି ଆମେ ଏଇ ହାତଟା ରହିଲା ଆମେ ସାର୍ଟ ପାର୍ଟ ଏତିକି ପିନ୍ଧିଲେ
4: ଘୋଡ଼ାଇଲେ ବି ସେ ଭାରିକି ରହେ,
3: ତେଣୁ ସେଇ ସେଇ ଜାଗାରେ ଆମେ ଲିମ୍ବ ତେଲ, କରମ ତେଲ, ମସ୍କିଟୋ ରିପେଲାଣ୍ଟ ଯୋଉ ମିଳୁଛି ତେଲ ବଜାରରେ ତାକୁ ବି ଲଗେଇ ପାରିବା।
1: ମୁଁ ଦେଖେ ସାର ମଶାରୀ ଦେଲେ ବି ଜଣେ ଜଣେ କଡ଼ ଓଲଟେଇଲା ବେଳକୁ ସେ ମଶାରୀକୁ ଲାଗିଯିବେ,

0: ଦେହଟା ଆଙ୍ଗୁଲଟା ଲାଗିଯିବ ପୁଣି ମଶା ବାହାରୁ ବି ମଶାରୀ ବାହାରୁ ବି
1: କାମୁଡି ପାରିବ ସେଇଥିପାଇଁ ଯେ ଆମେ ଏ ଜିଲ୍ଲାରେ ମୟୂରଭଞ୍ଜ ଜିଲ୍ଲାରେ 10,24,603 ସରକାରଙ୍କ ତରଫରୁ ମଶାରୀ ବାଣ୍ଟିଛୁ ସେ ମଶାରୀ ଗୋଟେ ଅଲଗା ପ୍ରକାର ମଶାରୀ ତା ନାଁ ହେଉଛି LLIN ଲଙ୍ଗ ଲାଷ୍ଟିଂ ଇନ୍ସେକ୍ଟିସାଇଡାଲ ନେଟ୍ LLIN ବେଶୀ ଆମେ ଦେଖୁଛୁ ଯେଉଁମାନେ ଯେଉଁମାନେ ବେଶୀ ଇଣ୍ଟେରିୟରରେ ରହୁଛନ୍ତି କିଛି ସୁବିଧା ନାହିଁ ଓଭର କ୍ରାଉଡିଂ ଗରିବ ଲୋକ ମଶାରୀ କିଣିପାରୁନି କିମ୍ବା ସେ ସୁବିଧା ସେ ପାଇପାରୁନି ସେମାନଙ୍କୁ ମଣ୍ଟା ହେଇଛି
0: ମ୍ୟାଲେରିଆର
1: ପ୍ରାଦୁର୍ଭାବ
2: ମ୍ୟାଲେରିଆ
1: ସେ ମଶା ଦ୍ୱାରା ଡେଙ୍ଗୁ ସେ ମଶା ଦ୍ୱାରା ତାକୁ ଆମେ ମଶାକୁ ତ ଆମେ ଅଟକେଇବା ଆଉ ସେ ବ୍ୟବସ୍ଥା ଆମେ କରିବା ଆଉ ତେଣୁ ଏଇ ଯୋଉ LLIN ଦିଆହେଇଛି ଯଦି ଇଏ ମ୍ୟାଲେରିଆ ସେ ନିତିଦିନ ବ୍ୟବହାର କରିବେ ଆମେ ଦେଖିଛୁ ସେ ମଶା ଯଦି ସେଇ ମଶୁରୀ ଉପରେ ବସି ଯାଉଛି ସେ ତଳେ ଝଡି ପଡୁଛି ତା ଦେହରେ ଏତେ ଔଷଧୀୟ ଗୁଣ ଅଛି ଦିଆହେଇଛି ତାର ତିଆରି କଲାବେଳେ ଏଠି କିଛି ଦିଆ ହେଇନି ତାର ଯେତେବେଳେ ମ୍ୟାନୁଫ୍ୟାକ୍ଚରିଂ ହେଇଛି ସେ ସୂତା ଦେହରେ ଦିଆ ହେଇଛି ଯେତେବେଳେ ମଶା ସେଥିରେ ବସୁଛି ବି ସେ ତଳେ ଝଡି ପଡିଯାଉଛି ଆଉ ସେ କାମୁଡ଼ିବ କୋଉଠି ଆଉ ତ ସେ ବସି ପାରିବନି ଆଉ
2: ମଣିଷ ଦେହ ଲାଗିଲେ କୁଣ୍ଡେଇ କୁଣ୍ଡା ହବନି ତ
1: ବେଳେ ବେଳେ କଣ ହୁଏ କି ସେ ମଶାରୀ ଯେହେତୁ ଗୋଟେ ମେଡିସିନାଲ କାହା କାହାକୁ ଟିକେ ଆଲର୍ଜି ହୁଏ ସେ ଡ୍ରଗ୍ ର କିଛି କିଛି ଆଲର୍ଜି ବି ହୁଏ କିନ୍ତୁ ଦିନେ ଦୁଇ ଦିନ ବ୍ୟବହାର କଲା ପରେ ସେ ଆପେ ଆପେ ସେ ଠିକ ହେଇଯାଏ
0: କେତେ ଦିନ ପର୍ଯ୍ୟନ୍ତ ଆଜ୍ଞା କାମ ଦବ
1: ଏ ମଶାରୀ ଯା 3 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ କାମ ଦବ ସେଟା ଆମର ବି ଆହୁରି ଆବଶ୍ୟକତା ଅଛି ତେଣୁ ସେଥିପାଇଁ ଆମେ ଗଭର୍ଣ୍ଣମେଣ୍ଟକୁ ଲେଖିଛୁ ଆମକୁ ଆଉ କିଛି ଦିଆଯାଉ ଆହୁରି କିଛି ଲୋକ ଅଛନ୍ତି ବାକି ଯୋଉମାନେ ପାଇନାହାନ୍ତି ତେଣୁ ଗଭର୍ଣ୍ଣମେଣ୍ଟ ରାଜି ହେଇଛି ସେ ଆମକୁ ଦେଇନାହାନ୍ତି ଯଦି ଦେବେ ଆମେ ସେ ଯୋଉମାନେ ବାକି ରହିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଦେଇଦେବୁ ଆମେ ବେଶୀ TRW ସ୍କୁଲ ପିଲାମାନଙ୍କୁ ଦେଇଛୁ ଆଶ୍ରମ ସ୍କୁଲ ର ପିଲା ଯୋଉଠି ସେବାଶ୍ରମ ଯୋଉ ଝିଅ ପିଲାମାନେ ରହୁଛନ୍ତି ସେ ସବୁଆଡେ ଆମେ ଦେଇଦେଇଛୁ ସେଠି ଆଉ କିଛି ଇଏ ନାହିଁ ଆଉ ଅଳ୍ପ ଯିଏ ବାକି ରହିଛି ଆମେ ତା ପାଇଁ ବି ଗଭର୍ଣ୍ଣମେଣ୍ଟକୁ ଲେଖିଛୁ ଯଦି ଆସିବ ଆସିଯିବ ବୋଲି ତ ଆମେ ଇଏ ଗଲା ଗୋଟେ ପ୍ରକାର ଆହୁରି ମଧ୍ୟ ତା ପାଇଁ ଆମର ଅଛି ବ୍ୟବସ୍ଥା ଆମେ IRS କରୁଛୁ ଇଣ୍ଡୋର ରେସିଡୁଆଲ ସ୍ପ୍ରେ ମଶାକୁ ମାରିବା ପାଇଁ ଆଗରୁ ଆପଣ ଜାଣିଥିବେ DDT ସ୍ପ୍ରେ କରାହଉଥିଲା ମାନେ ଘର ଭିତରେ ଖାଲି କରିବେ ଆଗରୁ ସବୁ କଣ ହଉଥିଲା ସବୁଆଡେ କରୁଥିଲେ ଗୁହାଳରେ ପକଉଥିଲେ ଯୋଉଟା କିଛି ମୂଲ୍ୟ ନଥିଲା କିନ୍ତୁ ଏବେ ଆମେ ସେଇଟାକୁ IRS କହୁଛୁ ଇଣ୍ଡୋର ରେସିଡୁଆଲ ସ୍ପ୍ରେ ସେଇଟା ଘର ଭିତରେ ପକେଇବେ ଶୋଇବା ଘର ଭିତରେ ସମସ୍ତେ ପକେଇବେ ଏବେ ବି ସେ କାର୍ଯ୍ୟକ୍ରମ ଚାଲିଛି କିନ୍ତୁ ସେ ଯେହେତୁ ଆମେ ଏଇ ମଶାରୀ ସବୁଆଡେ ଦେଇଦେଇଛୁ ତାର ଏତେଟା ଆବଶ୍ୟକତା ପଡୁନି କିନ୍ତୁ ଯୋଉଠି ଦରକାର ହଉଛି ଆମେ ଯୋଉ ଗାଁକୁ ସିଲେକ୍ଟ କରୁଛୁ ଯୋଉ ଭିଲେଜ କୁ ସେଠି ଚାଲୁଛି ଏ ବର୍ଷ ବି ଆମର ନାଇଁ ତାର ଅଛି କେତେଟା ନିୟମ ମାନିବାକୁ ପଡିବ ଆପଣ ଯଦି ସାଙ୍ଗେ ସାଙ୍ଗେ ଆମେ ସ୍ପ୍ରେ କରିଥିବୁ ତାପରେ ଲିପି ଦେବେ ସିଏ 2-3 ମାସ କାମ କରିବ ବେଶୀ ଦିନ କାମ କରିବନି ସେ ବ୍ୟବସ୍ଥା ସହିତ ମଶାରୀ ସବୁଆଡୁ ଆମେ ମଶାକୁ ଆଟାକ୍ କରିବା ପାଇଁ ବ୍ୟବସ୍ଥା କରିଛୁ ୟା ବ୍ୟତୀତ ଆମେ ମ୍ୟାଲେରିଆ ପାଇଁ ଆଉ ଗୋଟେ ଭଲ କାର୍ଯ୍ୟକ୍ରମ କରାହେଇଛି ତାକୁ ଆମେ ଦମନ କହୁଛୁ ଦମନ ଆପଣ ଶୁଣିଥିବେ ପେପରରେ ନ୍ୟୁଜରେ ଏ ଦମନ ପାଇଁ ଆଜି ଓଡିଶା ସାରା ବିଶ୍ୱରେ ମାନେ ରୋଲ ମଡେଲ ହେଇଛି ଇଏ ଦମନ କଣ ସମସ୍ତେ ଜାଣିନାହାନ୍ତି ଦମନ ହଉଛି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ସେ ଦମନ ତାର ଦମନ ଦୁର୍ଗମ ଏ ହେଲା ଅଞ୍ଚଳରେ ଏମ୍ ଏ ହେଲା ମ୍ୟାଲେରିଆ ଏମ୍ ରେ ହେଲା ନିରାକରଣ ଓଡିଆ ନାଁରେ ହେଇଛି ଏଇଟା ଏଇଟା ଓଡିଶା ଗଭର୍ଣ୍ଣମେଣ୍ଟଙ୍କର ନିଜସ୍ୱ ବ୍ୟବସ୍ଥା ଏଇଟା 5 ବର୍ଷର ଗୋଟେ ପ୍ରୋଜେକ୍ଟ ବର୍ଷକୁ 24 କୋଟି ଟଙ୍କା ଖର୍ଚ୍ଚ ହବ 5 ବର୍ଷରେ 120 କୋଟି ଟଙ୍କା ଓଡିଶା ସରକାର ଖର୍ଚ୍ଚ କରିବେ 17-18 ଯାଇ ଏଇଟା 19 ପଡିଛି ଇଏ କାର୍ଯ୍ୟକ୍ରମ ଇଏ ଗୋଟେ ଭଲ ବ୍ୟବସ୍ଥା ୟାକୁ ଆପଣଙ୍କର ଆମର ପୃଥିବୀରେ ଯେତେ ଦେଶ ଅଛନ୍ତି ପ୍ରାୟ ପାଖାପାଖି 100ରୁ ଉର୍ଦ୍ଧ୍ୱ ଦେଶରେ ମ୍ୟାଲେରିଆ ରୋଗ ଅଛି 100ରୁ ଉର୍ଦ୍ଧ୍ୱ ଦେଶରେ
2: ବ୍ୟତୀତ ଆଫ୍ରିକା
1: ଆଫ୍ରିକା ଏବଂ ସବ୍ ସାହାରା କଣ୍ଟ୍ରି ସାଉଥ ଆଫ୍ରିକା ଆଉ ସବ୍ ସାହାରା ରିଜିଅନରେ ନାଇଜେରିଆ ଉଗାଣ୍ଡା ଘାନା ଏଇସବୁ ଦେଶମାନଙ୍କରେ ବେଶୀ ଆଉ ସେ ଦେଶ ଆଜି ପୃଥିବୀର ସବୁ ଦେଶ ଏଇ ଆମର ଦମନ ପ୍ରୋଗ୍ରାମକୁ ଆପଣେଇବାକୁ ସବୁ ବ୍ୟବସ୍ଥା ବି କରିଛନ୍ତି
0: ବିଶେଷ କରି ଆମ ମୟୂରଭଞ୍ଜରେ କେମିତି କିସ ଦମନ ହଉଛି ମଶାମାନଙ୍କୁ ଆମେ ଦମନ
1: କରୁଛୁ ଏ ଦମନ କାର୍ଯ୍ୟକ୍ରମ ବହୁତ ବହୁତ ବଢିଆ କାର୍ଯ୍ୟକ୍ରମ ଏଥିରେ କଣ କରାଯାଏ ପ୍ରଥମେ ଆମେ ଦେଖିବା ଦମନ ପାଇଁ ଆମର ସବୁ ଭିଲେଜ ସିଲେକ୍ଟ କରାଯାଏ ଆମର ସ୍ୱାସ୍ଥ୍ୟ କର୍ମୀ ଯେ କୋଉ ଅଞ୍ଚଳରେ ଆମେ ଦମନ କରିବା ଦମନ ହଉଛି କଣ ଦୁର୍ଗମ ବା ଯୋଉଠିକି କେହି ଯାଇପାରୁନଥିବେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରୁନଥିବ ହିଲ ଏରିଆ ହିଲ ଟପ୍ ହେଇଥିବ ଜଙ୍ଗଲ ଭିତରେ ରହୁଛନ୍ତି ଲୋକ ରାସ୍ତା ନାହିଁ ନଈ ସେପାରେ ଲୋକ ରହୁଛନ୍ତି ଯାଇ ଆସି ହଉନି କି ଆମର ଜେନେରାଲ ହେଲ୍ଥ ସିଷ୍ଟମ ସେଠି ପହଞ୍ଚି ପାରୁନି ସେଇ ଅଞ୍ଚଳକୁ ଆମେ ସିଲେକ୍ଟ କରୁ ଗତ ବର୍ଷ ଆମେ 131 କ୍ୟାମ୍ପ କରିଥିଲୁ ଦମନ କ୍ୟାମ୍ପ ଏ ବର୍ଷ ଆମର ଯୋଜନା ଅଛି 150 କ୍ୟାମ୍ପ କରିବୁ ଗାଁକୁ ସିଲେକ୍ଟ କରାଯାଏ ଏବଂ ସେ ଗାଁର ସମସ୍ତ ଲୋକ ଆମେ ଗୋଟେ ଡେଟ୍ ଦେଇଦେଉ 3 ଦିନ ଏ କାର୍ଯ୍ୟକ୍ରମ ଚାଲେ ସେ କ୍ୟାମ୍ପରେ ଫାର୍ଷ୍ଟ ଡେ ସେକେଣ୍ଡ ଡେ ଥାର୍ଡ ଡେ ଫାର୍ଷ୍ଟ ଡେ ସେକେଣ୍ଡ ଡେ ରେ ସେ ଗାଁରେ ଯେତେ ସମସ୍ତ ଲୋକଙ୍କୁ ଆମେ ଡାକିକିରି ସମସ୍ତଙ୍କର ରକ୍ତ ପରୀକ୍ଷା କରାଯାଏ
2: କାରଣ ବେଳେବେଳେ ଯେହେତୁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକା ଅଛି ଯଦିଓ ପାରାସାଇଟ୍ ଥିବ କିନ୍ତୁ ଦେଖାଉନଥିବ
1: ତେଣୁ ଆମେ ସମସ୍ତଙ୍କର ରକ୍ତ ପରୀକ୍ଷା କରୁ RDK ଅଛି ରାପିଡ୍ ଡାଇଗ୍ନୋଷ୍ଟିକ କିଟ୍ ଯୋଉ ଅଛି କିଟ୍ ତାପରେ ପକେଇ

0: ହେଲେ ସେ ଦେଖେଇଦେବ ଯେ ଗାର ପଡ଼ିବ ନାଲି ନାଲି ଗାର, ଆଉ ସେଥିରୁ ଜାଣିହେବ ଯେ ତାକୁ କୋଉ ପ୍ରକାର ମ୍ୟାଲେରିଆ ହେଇଛି। ଆମର ଦୁଇ ପ୍ରକାର ମ୍ୟାଲେରିଆ ହେଉଛି, ଫାଲ୍ସିଫେରମ୍ ଆଉ ଭାଇଭାକ୍ସ, କ୍ଲାସିକାଲ ମ୍ୟାଲେରିଆ ଆଉ ଗୋଟେ ବ୍ରେନ୍ ମ୍ୟାଲେରିଆ। ସେଇଟା ସେ ଗାଁର ସମସ୍ତ ଲୋକଙ୍କର ରକ୍ତ ପରୀକ୍ଷା ଆମେ ଧରନ୍ତୁ ସେ ଗାଁରେ 100 ଲୋକ ଅଛନ୍ତି, ଆମେ ପ୍ରଥମ ଦିନ ଯୋଉ ଦିନ କଲୁ ଆମର 80 ଲୋକ ଆସିଲେ, ଦ୍ୱିତୀୟ ଦିନ ପୁଣି ଆଉ ଯୋଉ 20 ଲୋକ ରହିଗଲେ ତାଙ୍କୁ ବି ଆଣିବୁ। ଏଇ ଦୁଇ ଦିନରେ ସମସ୍ତଙ୍କର ରକ୍ତ ପରୀକ୍ଷା କରିଦେଲୁ। ତୃତୀୟ ଦିନରେ ଆମେ କେବଳ ଗର୍ଭବତୀ ମହିଳା, ଛୋଟ ଶିଶୁ ଏଇମାନଙ୍କ ପାଇଁ ରଖିଥାଉ। ଏହାଦ୍ୱାରା ଆମେ ରକ୍ତ ପରୀକ୍ଷାରେ କଣ ପାଉ ନା, ରକ୍ତ ପରୀକ୍ଷାରେ ଦୁଇଟା ପ୍ରକାର ମେନ୍ ପରୀକ୍ଷା ହୁଏ। ଗୋଟେ ଆମେ ମ୍ୟାଲେରିଆ ଜାଣିବା ପାଇଁ କରୁ, ଆଉ ଗୋଟେ ତାର ରକ୍ତହୀନତା ଆନେମିଆ ଅଛି ନା ନାହିଁ ସେ ପରୀକ୍ଷା କରାଯାଏ। ଆଉ ତ ଫିଲ୍ଡରେ ସବୁ ପରୀକ୍ଷା କରିହବନି, ଏଇ ଦୁଇଟା ପରୀକ୍ଷା ମେନ୍ଲି କରାଯାଏ। ଯଦି ରକ୍ତହୀନତା ଅଛି ତାକୁ ଆଇରନ୍ ଫଲିଫର ଟାବ୍ଲେଟ୍ ଦିଆଗଲା, ସେ ଖାଇଲା, ତାର ରକ୍ତ ହେଲା। ଯଦି ମ୍ୟାଲେରିଆ ବାହାରିଲା, ଆକ୍ଚୁଆଲି କଣ ହୁଏ ନା, ବହୁତ ଗୁଡ଼ିଏ ଆସିମ୍ପ୍ଟୋମାଟିକ କେସ୍ ଥାନ୍ତି, କିଛି ସିମ୍ପ୍ଟମ୍ ନଥିବ, ଏଇ କୀଟାଣୁଟା ଥିବ, ପାରାସାଇଟ୍ଟା ଥିବ, ହୁଏତ ସେ ଆଉ କେତେଦିନ ପରେ ରୋଗ ହେଇକି ଆସିଥାନ୍ତି। ଯେତେବେଳେ ଆମେ ପରୀକ୍ଷା କରି ଜାଣିଦେଲୁ ଯେ ଆ ଦେହରେ କୀଟାଣୁ ଅଛି, ତାକୁ ଆମେ ଟ୍ରିଟମେଣ୍ଟ ଦେଇଦେଉ ସେଠି, ଯାହାଫଳରେ କଣ ନା, ଆଉ ସେ ରୋଗ ହେବା ପର୍ଯ୍ୟନ୍ତ ସେ ଆଉ ଯାଉନି, ଆଗରୁ ଟ୍ରିଟମେଣ୍ଟଟା ପାଇଗଲା ଏବଂ ସେ କୀଟାଣୁ ସବୁ ମରିଗଲେ, ତେଣୁ ତାକୁ ଆଉ ଜ୍ୱର ହେଲାନି କି ମ୍ୟାଲେରିଆ ରୋଗରେ ସେ ଆଉ ସଫର କଲାନି,
1: ଯେମିତି ତାର ସୁସ୍ଥ ସବଳ ରହିଛି ତାର
0: ସେମିତି ରହିଲା, ମେଡିସିନ ଖାଇଦେଲା କିନ୍ତୁ ଭଲ ହେଇଗଲା। ବଢିଆ କାମ କରୁଛି, ଏଇଟା ସବୁଠୁ ଭଲ କାମ କରୁଛି। ଏଇଥିପାଇଁ ଯେହେତୁ ଯିଏ କାଲି ସକାଳେ ରୋଗୀ ହେଇକି ଆମ ଡାକ୍ତରଖାନାକୁ ଆସିଥାନ୍ତା, ଟ୍ରିଟମେଣ୍ଟ କରିଦେଲୁ, ଯାହାଫଳରେ ଆଉ ସେ ରୋଗୀ ହେଇ ଆସୁନି। ତେଣୁ ଆପଣ ଆଗରୁ ଦେଖୁଥିଲେ ଏତେ ମ୍ୟାଲେରିଆ କେସ୍ ହଉଥିଲା, ଏବେ ଶୁଣୁଥିବେ ଯେ ମ୍ୟାଲେରିଆ ପ୍ରାୟ ନାହିଁ କହିଲେ ଚଳିବ। ତେଣୁ ଏ ବର୍ଷ ଆଶା କରୁଛୁ ଆହୁରି ବି କମିବ। କାହିଁକି ନା ଆମର ଗୋଟେ ରହିଲା LLIN, ଗୋଟେ ମଶାରୀ, ଗୋଟେ ରହିଲା IRS ହେଲା, ରେସିଡୁଆଲ ସ୍ପ୍ରେ ହେଲା, ଆଉ ଗୋଟେ ହେଲା ଦମନ। ଇଏ ତିନିଟା ହେଲା ଆମର ମେନ୍ କାର୍ଯ୍ୟକ୍ରମ। ଆଉ ଗୋଟେ କାର୍ଯ୍ୟକ୍ରମ ଅଛି, ଯୋଉଠି ମଶା ଅଣ୍ଡା ଦଉଛି ବା ସେଠି ଲାର୍ଭା ହଉଛି, ସେଠି ଗୋଟେ ଆମର ମାଛ ଛଡାଯାଏ, ତାକୁ ଗାମ୍ବୁସିଆ ଫିସ୍ କହନ୍ତି। ସେ ଗାମ୍ବୁସିଆ ଫିସ୍ ର ହାଚେରୀ ଆମର ଏଠି ଡାକ୍ତରଖାନା ଦେଖିବେ, ଆମ ଅଫିସ ଭିତରେ ଗୋଟେ ସବୁ CSC ରେ, ସବୁ ଡାକ୍ତରଖାନା ଆମର 26 ଅଛି, ଆଉ 26 ରେ ସେଇଭଳିଆ ହାଚେରୀ ଅଛି, ଆଉ ସେଠି ସବୁ ଗାମ୍ବୁସିଆ ଫିସ୍ ସେଠି ସବୁ ଛଡା ହେଇ ସେମାନେ ସବୁ ବଂଶ ବିସ୍ତାର କରି ଅଛନ୍ତି। ଆମେ ସିନା ଛୋଟ ଜାଗାଟେ କୋଉଠି ପାଣି ଜମି ରହିଛି, ଆମେ ସେଠି ମାଟି ପକେଇଦେଲୁ କି ବାଲି ପକେଇଦେଲୁ ସଫା କରିଦେଲୁ। ଯେଉଁ ବଡ ଜାଗା ପାଣି ଅଛି, ଆମେ ତାକୁ ତ ସାଙ୍ଗେ ସାଙ୍ଗେ ପାଣି ନିଷ୍କାସନ କରିପାରିବାନି, ସେ ଜାଗାରେ କଣ ଆମେ ନେଇକି ଗାମୁସିଆ ଫିସ୍ ଛାଡି ଦଉଛୁ, ଆଉ ସେ ବ୍ୟବସ୍ଥା ବି ଅଛି ତାକୁ ଲାର୍ଭା ଆଉ ଅଣ୍ଡା ବା ପିପା ଷ୍ଟେଜରେ ମାରିବା ପାଇଁ। ଇଏ ସବୁ ହଉଛି ତାର ଇଏ
1: ବ୍ୟବସ୍ଥା।
0: ହଁ, ତା ଛଡା ଆଉ ଗୋଟେ ବ୍ୟବସ୍ଥା ଆମର ଅଛି, ଅର୍ଲି ଡାଇଗ୍ନୋସିସ୍ ଆଣ୍ଡ କମ୍ପ୍ଲିଟ୍ ଟ୍ରିଟମେଣ୍ଟ। କମ୍ପ୍ଲିଟ୍ ଟ୍ରିଟମେଣ୍ଟ କାହିଁକି କହୁ, ତାର ଉଦ୍ଦେଶ୍ୟ ହଉଛି ଯେ ଦେଖିଥିବେ ମ୍ୟାଲେରିଆ ରୋଗ ଗୋଟେ ଏମିତିଆ ରୋଗ, ତ ଜଣକୁ ଥରେ ହେଲା ସେ ଔଷଧ ଖାଇଲାନି କି ଖାଇଲା ଗୋଟେ ଦୁଇଟା ବଟିକା ଖାଇଲା, ଜ୍ୱର ଛାଡିଗଲା, ଭଲ ହେଇଗଲା, କିନ୍ତୁ ଦେଖିବେ ପୁଣି ଆଉ 2-3 ମାସ ପରେ ଆଉ ଥରେ ସେ ମ୍ୟାଲେରିଆ ହବ। କାହିଁକି ନା ସେ ଯୋଉ କୀଟାଣୁ ତା ଦେହରେ ଅଛନ୍ତି ସେ ସମ୍ପୂର୍ଣ୍ଣ ନିପାତ ହେଲେନି, ମଲେନି, ରହିଗଲେ, କିଛି ଡର୍ମାଟ ଅବସ୍ଥା ରହିଗଲେ, ତେଣୁ ତାଙ୍କ ପାଇଁ କମ୍ପ୍ଲିଟ୍ ଟ୍ରିଟମେଣ୍ଟ ଦରକାର। କମ୍ପ୍ଲିଟ୍ ଟ୍ରିଟମେଣ୍ଟଟାକୁ ଆମେ ଏନସିଓର କରୁଛୁ ଯେ ଡାଇଗ୍ନୋସିସ୍ ଶୀଘ୍ର ହବ ଏବଂ ସେ ସମସ୍ତ ଯେତେ ଔଷଧ ତାର ଡୋଜ୍ ଯେତେ ଦିନ ଯାଏ ସବୁ ସେ ଖାଇବ, ତାହେଲେ ତାକୁ ଆଉ ପୁନର୍ବାର ହବନି।
1: ଆପଣ ଆମର ଶ୍ରୋତା ବନ୍ଧୁମାନଙ୍କୁ, ଆମର ଚାଷୀ ଭାଇମାନଙ୍କୁ, ସମସ୍ତଙ୍କୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସମ୍ପର୍କରେ ଯେଉଁ ଦିଗ୍ଦର୍ଶନ ଦେଲେ, ଯେଉଁ ନୂଆ କଥା କହିଲେ, ଏବଂ ଆମେ କିପରି ଭାବରେ ମ୍ୟାଲେରିଆ ଏବଂ ଡେଙ୍ଗୁକୁ ପ୍ରତିହତ କରିବା ଏ ସମ୍ପର୍କରେ ଯେଉଁ ପଦକ୍ଷେପ ମାନ ଅଛି ତା ସମ୍ପର୍କରେ କହିଲେ, ସେଥିପାଇଁ ଆମର ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଏବଂ ଆମର ଆକାଶବାଣୀ ବାରିପଦା ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର। ନମସ୍କାର।
0: ନମସ୍କାର, ଧନ୍ୟବାଦ ମୋର ଶ୍ରୋତା ବନ୍ଧୁମାନଙ୍କୁ ଏବଂ ସମସ୍ତଙ୍କୁ ମୋର ଧନ୍ୟବାଦ। ନମସ୍କାର।

ଆକାଶବାଣୀ ବାରିପଦା ଆସନ୍ତୁ ଶୁଣିବା ପରିବାର କଲ୍ୟାଣ ସ୍ୱାସ୍ଥ୍ୟ ଶପଥ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ କନକ ମଞ୍ଜରୀ ବାରିକ।

0: ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ଦୀର୍ଘ ଦିନ ଧରି ଡାଇବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ ଥିବା ରୋଗୀଙ୍କଠାରେ ବେଳେବେଳେ ପାଦରେ ଅନେକ ସମସ୍ୟା ଦେଖାଯାଏ। ତେବେ ମଧୁମେହ ରୋଗୀଙ୍କର ପାଦରେ କ'ଣ ସମସ୍ୟା ପରିଲକ୍ଷିତ ହୁଏ, ଆଜି ଆସନ୍ତୁ ଜାଣିବା ଡାଇବେଟିକ୍ ଫୁଟ୍ ବା ମଧୁମେହ ଜନିତ ପାଦ ରୋଗ ଏବଂ ତାର ପ୍ରତିକାର ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ବାରିପଦାରୁ, ଆସିଷ୍ଟାଣ୍ଟ ପ୍ରଫେସର ଶଲ୍ୟ ବିଭାଗରୁ ଡାକ୍ତର ଦେବାଶିଷ ରୟ। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଜାଣିବାକୁ ଚାହିଁବୁ ଏଇ ମଧୁମେହ ଜନିତ ପାଦ ରୋଗଟି କ'ଣ?
1: ମଧୁମେହ ଜନିତ ପାଦ ରୋଗ ବା ଡାଇବେଟିକ୍ ଫୁଟ୍, ଏ ହେଉଛି ଦୀର୍ଘ ଦିନ ଧରି ଡାଇବେଟିକ୍ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ପାଖରେ ଦେଖାଯାଇଥାଏ। କୌଣସି କାରଣରୁ ଯଦି ପାଦରେ କ୍ଷତବିକ୍ଷତ ହେଲା ତାହେଲେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏ ଡାଇବେଟିସ୍ ରୋଗଟା ହେଉଛି ଗୋଟେ ପ୍ରକାର ସାଇଲେଣ୍ଟ କିଲର, ଯଥା ଏହା ଏକ ନିରବ ଘାତକ। ଏହା ଦେହର ବିଭିନ୍ନ ଅଙ୍ଗ, ବ୍ରେନ୍, ହାର୍ଟ,

0: କିଡ଼ନି, ଆଖି, ରକ୍ତନଳୀ ଏବଂ ପାଦ ଓ ଗୋଡ଼କୁ ମଧ୍ୟ ଆକ୍ରାନ୍ତ କରିଥାଏ। ଆଜିକାଲି ଆମ ଭାରତ ବର୍ଷରେ ଏ ରୋଗ ବହୁତ ପରିମାଣ ଦେଖାଯାଉଛି, ସେଇଥିପାଇଁ ଭାରତ ବର୍ଷକୁ ଡାଇବେଟିକ୍ କ୍ୟାପିଟାଲ ଅଫ୍ ଦି ୱାର୍ଲ୍ଡ ମଧ୍ୟ କୁହାଯାଉଛି।
1: ଡାଇବେଟିକ୍ ଫୁଟ ରୋଗ ହେବାର କାରଣ କ'ଣ?
0: ଡାଇବେଟିକ୍ ରୋଗ ବା ମଧୁମେହ ରୋଗ ଦୀର୍ଘ ଦିନ ଧରି ରୋଗୀ ପୀଡ଼ିତ ହେବା ଫଳରେ ରକ୍ତରେ ଶର୍କରା ବା ସୁଗାର ପରିମାଣ ନିୟନ୍ତ୍ରଣ ନ ରହିବା ଫଳରେ ଏ ରୋଗ ଦେଖାଦେଇଥାଏ। ଦୀର୍ଘ ଦିନ ଧରି ଡାଇବେଟିକ୍ ରୋଗ ରହିଲେ ଏହା ପ୍ରଭାବରେ ରକ୍ତନଳୀରେ ରକ୍ତ ପ୍ରବାହ କମିଯାଇଥାଏ, ଯେମିତିକି ବ୍ରେନ୍କୁ ରକ୍ତ ସଞ୍ଚାଳନ କମିଗଲେ ବ୍ରେନ୍ ଷ୍ଟ୍ରୋକ୍ କୁହାଯାଏ, କିମ୍ବା ହାର୍ଟକୁ ରକ୍ତ ସଞ୍ଚାଳନ କମିଗଲେ ତାକୁ ହାର୍ଟ ଷ୍ଟ୍ରୋକ୍ ବା ହାର୍ଟ ଆଟାକ୍ କୁହାଯାଏ। ଠିକ୍ ସେହିପରି ଗୋଡ଼କୁ ଯଦି ରକ୍ତ ସଞ୍ଚାଳନ କମିଯାଏ ତାକୁ ଲେଗ୍ ଆଟାକ୍ ମଧ୍ୟ କୁହାଯାଏ। ଏବଂ ଏହି ଲେଗ୍ ଆଟାକ୍ ହୁଏ ଯେତେବେଳେ ରକ୍ତନଳୀରେ କୋଲେଷ୍ଟ୍ରଲ୍ ବା ଚର୍ବି ଜମିଯାଏ ଏବଂ ରକ୍ତନଳୀରେ ଆଥରୋସ୍କ୍ଲେରୋସିସ୍ ହୁଏ, ସେତେବେଳେ ରକ୍ତ ସଞ୍ଚାଳନ ଗୋଡ଼କୁ ଠିକ୍ ପରିମାଣରେ ହୋଇନଥାଏ ଏବଂ ଗୋଡ଼କୁ ଯେତିକି ପରିମାଣରେ ରକ୍ତ ସଞ୍ଚାଳନ ଦରକାର ଆବଶ୍ୟକତା ମୁତାବକ ଠାରୁ କମ୍ ରକ୍ତ ସଞ୍ଚାଳନ ହେଲେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ। ଏ ସମସ୍ୟା ମଧ୍ୟ ଯେଉଁମାନେ ସ୍ମୋକିଂ କରୁଥାନ୍ତି କିମ୍ବା କୌଣସି ପ୍ରକାର ଟବାକୋ ବ୍ୟବହାର କରୁଥାନ୍ତି କିମ୍ବା ବ୍ଲଡ୍ ପ୍ରେସର ଥାଏ ସେମାନଙ୍କ କ୍ଷେତ୍ରରେ ଅଧିକ ପରିମାଣରେ ଦେଖାଯାଏ। ଇଏ ହେଉଛି ଏକ କାରଣ। ଦ୍ୱିତୀୟ କାରଣଟି ହେଉଛି ଡାଇବେଟିସ୍ ରୋଗୀର ସ୍ନାୟୁ ଉପରେ ମଧ୍ୟ ପ୍ରଭାବ ରହିଛି, ଫଳରେ କ'ଣ ହୁଏ ରୋଗୀର ସ୍ପର୍ଶ ଶକ୍ତି କମିଯାଇଥାଏ, ରୋଗୀ ଥଣ୍ଡା ଗରମ କିମ୍ବା କୌଣସି ଯନ୍ତ୍ରଣା ଅନୁଭବ କରିବାରେ ଅକ୍ଷମ ହୁଏ, ଫଳରେ ରୋଗୀର ପାଦରେ ଖଣ୍ଡିଆ କିମ୍ବା ଘା ହେଲେ ସେ ବହୁତ ଡେରିରେ ଚିହ୍ନଟ ହୋଇଥାଏ। ଏ ରୋଗ ସ୍ନାୟୁ ଉପରେ ମଧ୍ୟ ଅନ୍ୟ ଏକ ପ୍ରଭାବ ପକାଇଥାଏ, ଯାହାଫଳରେ ରୋଗୀର ପାଦ ବା ଗୋଡ଼ ଶୁଖିଲା ହୋଇଯାଏ, ଡ୍ରାଏ ହୋଇଯାଏ ଓ ପାଦର ଗୋଡ଼ର ଲୋମ ମଧ୍ୟ ନଷ୍ଟ ହୋଇଯାଇଥାଏ, ଫଳରେ ରୋଗୀର ପାଦରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ, ଯେଉଁ ଫାଟ ଦେଇ ବାହାରୁ ରୋଗୀ ବିଭିନ୍ନ ପ୍ରକାର ଜୀବାଣୁ ଶରୀର ମଧ୍ୟ ପ୍ରବେଶ କରେ ଏବଂ ତାହା ପରବର୍ତ୍ତୀ ପରିସ୍ଥିତିରେ ଅଲସର ବା ଘା ଆକାରରେ ରୋଗୀ ପାଖରେ ହୋଇଥାଏ, ତାକୁ ଡାଇବେଟିକ୍ ଫୁଟ ମଧ୍ୟ କୁହାଯାଏ।
1: ରୋଗୀର କଣ କଣ ସବୁ ଲକ୍ଷଣ ଦେଖାଯାଏ?
0: ରୋଗୀର ଲକ୍ଷଣ ସାଧାରଣତଃ ଦୁଇଟି କାରଣ ଯୋଗୁଁ ଦେଖାଯାଇଥାଏ, ଯଥା ଗୋଡ଼ର ସ୍ପର୍ଶ ଶକ୍ତି କମିଯିବା ଯୋଗୁଁ ଓ ଗୋଡ଼ର ରକ୍ତ ସଞ୍ଚାଳନ କମିଯିବା ଯୋଗୁଁ, ଫଳରେ ଗୋଡ଼ରେ ଘା ହୋଇଥାଏ, ଫୋଟକା ହୋଇଥାଏ, ଗୋଡ଼ରେ ଭେଣ୍ଡି ମେଡିକାଲ ସାଇନ୍ସରେ କେରାଟୋସିସ୍ ଓ ରୋଗୀର ମାଛିଆଖିଆ ବା କର୍ନ ମଧ୍ୟ ହୋଇଥାଏ ଏବଂ ରୋଗୀର ଆଙ୍ଗୁଳି ସନ୍ଧିରେ ପାଣିକନ୍ଦା ବା ବାଲି ଖାଇଥାଏ, ଆଙ୍ଗୁଳି କଳା ପଡ଼ିଯାଏ, ଗୋଡ଼ରେ ଘା ହେଲେ ଶୀଘ୍ର ଶୁଖେ ନାହିଁ। ଏହିପରି ନାନା ପ୍ରକାର ସମସ୍ୟା ଦେଖାଯାଏ। ଲୋକମାନେ ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ପାଦରେ ଘା ହୋଇଛି, କାରଣ ସେମାନଙ୍କ ପାଦରେ ସ୍ପର୍ଶ ଶକ୍ତି ନଥାଏ। ବହୁତ ସମୟରେ ରୋଗୀମାନେ କହନ୍ତି ମୋ ପାଦରୁ ଚପଲ ଖସି ଯାଉଛି, ପାଦ ତଳେ ମାଟି କିମ୍ବା କାଦୁଅ ଲାଗିଲା ପରି ଅନୁଭବ ହୋଇଥାଏ, କିନ୍ତୁ ଦେଖିଲେ କିଛି ନାହିଁ। ପାଦ ବଧିରା ଲାଗିବା, ଗୋଡ଼ ଓ ପାଦ ଜଳାପୋଡ଼ା ଅନୁଭବ ହେବା, ଗୋଡ଼ରେ କରେଣ୍ଟ ମାରିବା ଭଳି ଅନୁଭବ ମଧ୍ୟ ହୋଇଥାଏ, ପାଦକୁ ସମୟ ସମୟରେ ଛୁଞ୍ଚି ଫୁଟିଲା ଭଳି ମଧ୍ୟ ଅନୁଭବ ହୋଇଥାଏ ଏବଂ ରୋଗୀର ଗୋଡ଼ର ନଖ ଗୁଡ଼ିକ ମୋଟା ହୋଇଯାଏ, ଫଳରେ ନେଲକଟରେ କାଟିବା ମଧ୍ୟ ବହୁତ କଷ୍ଟ ହୋଇଥାଏ, ଗୋଡ଼ ଅଧିକ ଫାଟେ ଓ ଗୋଡ଼ର ଲୋମ ଗୁଡ଼ିକ ମରିଯାଇଥାଏ। ଏହିସବୁ ଲକ୍ଷଣ ଗୁଡ଼ାକ ଡାଇବେଟିକ୍ ଫୁଟ ହେବାର ପୂର୍ବାବସ୍ଥା ହିସାବରେ ଧରାଯାଏ। ଯଦି କୌଣସି ରୋଗୀଠାରେ ଏହିସବୁ ଲକ୍ଷଣ ପରିଲକ୍ଷିତ ହେଉଛି, ସେ ଶୀଘ୍ର ଡକ୍ଟରଙ୍କର ପରାମର୍ଶ ନେବା ଆବଶ୍ୟକ।
1: ତେବେ ରୋଗୀର ରୋଗ ପରୀକ୍ଷା କିଭଳି କରାଯାଏ?
0: ଏ ରୋଗ ଠିକ୍ ସମୟରେ ଚିହ୍ନଟ କରି ଚିକିତ୍ସା କରିବା ନିତ୍ୟାନ୍ତ ଆବଶ୍ୟକ, କାରଣ ଅବହେଳା କଲେ ପାଦ ବା ଗୋଡ଼ କଟା ହେବା ପରିସ୍ଥିତି ମଧ୍ୟ ପହଞ୍ଚିଥାଏ। ଏ ରୋଗ ଯାଞ୍ଚ କରିବାରେ ଡାକ୍ତରଙ୍କ ଅପେକ୍ଷା ରୋଗୀର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ରୋଗୀ ପ୍ରତ୍ୟେକ ଦିନ ନିଜ ନିଜର ପାଦ ପରୀକ୍ଷିବେ, ମୋ ପାଦରେ କିଛି ଅସୁବିଧା ଅଛି କି ନାହିଁ ତାହା ଦେଖିବେ ଏବଂ ମେଡିକାଲ ସାଇନ୍ସରେ ଆମ ପାଖକୁ ଯଦି କୌଣସି ରୋଗୀ ଆସୁଛନ୍ତି, ଆମେ ରୋଗୀର ବ୍ଲଡ୍ ସୁଗାର ଚେକ୍ କରିଥାଉ, ଫାଷ୍ଟିଂ ବ୍ଲଡ୍ ସୁଗାର ଏବଂ ଖାଇବାର 2 ଘଣ୍ଟା ପରେ ପୋଷ୍ଟପ୍ରାଣ୍ଡାଲ ବ୍ଲଡ୍ ସୁଗାର, HbA1c ଏବଂ ଗୋଡ଼କୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହେଉଛି କି ନାହିଁ, କଲର୍ ଡପ୍ଲର ଅଲ୍ଟ୍ରାସାଉଣ୍ଡରେ ରକ୍ତନଳୀରେ କୌଣସି ପ୍ରକାର ପ୍ରୋବ୍ଲେମ୍ ଅଛି କି ନାହିଁ ତାହା ମଧ୍ୟ ପରୀକ୍ଷିଥାଉ। ଏହିସବୁ ହିସାବରେ ଆମେ ରୋଗୀର ରୋଗକୁ ନିୟନ୍ତ୍ରଣ କରିଥାଉ। ଯେତେବେଳେ ଘା ଅବସ୍ଥାରେ ରୋଗୀ ଆମ ପାଖକୁ ଆସନ୍ତି, ସେତେବେଳେ ତାଙ୍କର ପୂଜକୁ ମଧ୍ୟ ପରୀକ୍ଷା କରାଯାଇଥାଏ। ସମୟ ସମୟରେ ରୋଗୀ ଘା ଯେତେବେଳେ ବୋନ୍କୁ ମଧ୍ୟ ଇନଭଲ୍ଭ କରେ, ସେତେବେଳେ ପାଦର ଏକ୍ସରେ ମଧ୍ୟ କରି ଆମେ ଦେଖିଥାଉ।
1: ତେବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ମଧୁମେହ ରୋଗୀର ପାଦ ସମସ୍ୟା ଅତି ଜଟିଳ ହୋଇଯାଇଥାଏ, ତେବେ ପରବର୍ତ୍ତୀ ସମୟରେ ଏହା କ୍ୟାନ୍ସର ହେବାର ସମ୍ଭାବନା ରହୁଛି କି?
0: ସାଧାରଣତଃ ଆମେ ଜାଣିଛୁ ଯଦି ଶରୀରର କୌଣସି ଜାଗାରେ କୌଣସି ଘା ଅଧିକ ଦିନ ଧରି ରହୁଛି, ତାହା କ୍ୟାନ୍ସର ଆଡ଼କୁ ଗତି କରେ। କୌଣସି ଘାକୁ ଆମେ ବେଶୀ ଦିନ ରଖିବା କଥା ନୁହେଁ, ସମୟ ସମୟରେ ବେଶୀ ଦିନ ଘା ରହିଲେ ତାହା ସ୍କ୍ୱାମସ୍ ସେଲ୍ କାର୍ସିନୋମା ନାମକ ଏକ କ୍ୟାନ୍ସରକୁ ମଧ୍ୟ ଗତି କରିପାରେ। ସେହି ସମୟରେ ଆମେ ରୋଗୀର ଘାର କିଛି ମାଂସ ପରୀକ୍ଷା ପାଇଁ ବାୟୋପ୍ସି ପାଇଁ ପଠାଇଥାଉ, ଯଦି ତାହା କ୍ୟାନ୍ସର ବୋଲି ଚିହ୍ନଟ ହୁଏ ତାହେଲେ ତାର ଚିକିତ୍ସା ସେହି ହିସାବରେ ଆମକୁ କରିବା ପାଇଁ ପଡ଼ିଥାଏ।
1: ତେବେ ଜଣେ ମଧୁମେହ ରୋଗୀ ଯଦି ପାଦରେ ଏଭଳି ସମସ୍ୟା ଥାଏ, ତେବେ ଘରୋଇ ଚିକିତ୍ସା କ'ଣ କରାଯାଇପାରେ ଏବଂ ରୋଗୀ ପାଦର ଯତ୍ନ କିଭଳି

0: ହେବା ଦରକାର।
1: ରୋଗର ଚିକିତ୍ସା ଓ ପ୍ରତିକାର ମଧ୍ୟରେ ରୋଗୀର ଚିକିତ୍ସା ଠାରୁ ପ୍ରତିକାରଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଠାରେ ରୋଗୀ ତା ରୋଗର ନିଜେ ପ୍ରତିକାର କରିଲେ ଡକ୍ଟର ପାଖରୁ ଦୂରେଇ ରହିପାରିବ, କାରଣ ଚିକିତ୍ସା ଠାରୁ ପ୍ରତିକାର ନିହାତି ଆବଶ୍ୟକ। ସେଥିପାଇଁ ରୋଗୀ ତାଙ୍କ ଶରୀରରେ ରକ୍ତର ଶର୍କର ପରିମାଣ ନିୟନ୍ତ୍ରଣ ରଖିବେ। ରୋଗୀ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ପାଦକୁ ନଖ ଉଷୁମ ସାବୁନ ପାଣି ବିନା

0: ପରୀକ୍ଷା କରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଗୀ ଖାଲି ପାଦରେ ଚାଲିବେ ନାହିଁ, ଘରେ କିମ୍ବା ବାହାରେ ସବୁ ସମୟରେ ଜୋତା ପିନ୍ଧିବେ। ଜୋତାର କିଛି ପ୍ରକାର ସ୍ପେସିଫିସିଟି ଅଛି, ଯେମିତି ଆଜିକାଲି ମାର୍କେଟରେ ବଜାରରେ ଡାଇବେଟିସ୍ ରୋଗୀ ପାଇଁ ସ୍ୱତନ୍ତ୍ର ଜୋତା ମିଳୁଛି। ଜୋତାଟି ନରମ ହୋଇଥିବା ଦରକାର ଓ ପାଦରେ କଟନ୍ ସକ୍ସ ପିନ୍ଧିବେ। ପାଦକୁ ଠିକ୍ ଫିଟିଂ ସ୍ୟାଣ୍ଡେଲ ପିନ୍ଧିବେ, ଅଧିକ ହିଲ୍ ଯୁକ୍ତ ଜୋତା ପିନ୍ଧିବେ ନାହିଁ। ଯଦି ହିଲ୍ ଯୁକ୍ତ ଜୋତା ପିନ୍ଧୁଛନ୍ତି, ମ୍ୟାକ୍ସିମମ୍ 2 ଇଞ୍ଚ ହିଲ୍ କମ୍ ସମୟ ପାଇଁ ପିନ୍ଧିବେ ଏବଂ ଜୋତାର ଭିତର ସାଇଡ୍ ନରମ ଓ ଚିକ୍କଣ ଥିବା ଆବଶ୍ୟକ। ଆଉ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୋତା ଟ୍ରାଏଲ୍ କରିବା ସମୟରେ ସକ୍ସ ପିନ୍ଧି ଟ୍ରାଏଲ୍ କରିବେ ଏବଂ ଜୋତା କିଣିବାର ଉପଯୁକ୍ତ ସମୟ ହେଉଛି ସନ୍ଧ୍ୟା ସମୟ, କାରଣ ପାଦଟି ସନ୍ଧ୍ୟା ସମୟ ବେଳକୁ ଫୁଲିଥାଏ। ସନ୍ଧ୍ୟା ସମୟରେ ଆମେ ଜୋତା କିଣିଲେ ଆମର ଠିକ୍ ସଠିକ୍ ପରିମାଣର ସଠିକ୍ ସାଇଜ୍ର ଜୋତା ଆମେ କିଣିପାରିବୁ ଏବଂ ଜୋତା ପିନ୍ଧିବା ସମୟରେ ଭଲରେ ଝାଡ଼ି କରି ପିନ୍ଧିବେ, ନହେଲେ କୌଣସି ପୋକ ବାଲି ଗୋଡ଼ି ଯଦି ଜୋତା ମଧ୍ୟରେ ଥିବ ତାହା ପାଦକୁ କ୍ଷତ କରିବ। ରୋଗୀର ପାଦର କୌଣସି ସ୍ପର୍ଶ ଶକ୍ତି ନଥାଏ, ସେଥିପାଇଁ ରୋଗୀ ପାଦରେ କୌଣସି ସାମାନ୍ୟତମ କ୍ଷତ ହେଲେ ମଧ୍ୟ ସେ କ୍ଷତ ପରବର୍ତ୍ତୀ ଅବସ୍ଥାରେ ଡାଇବେଟିସ୍ ଫୁଟ୍ ଆକାରରେ ପରିଲକ୍ଷିତ ହୋଇଥାଏ। ଏବଂ ଜୋତା ଯଦି କୌଣସି କାରଣରୁ ରିପେୟାରିଂ କରିବା ଦରକାର ପଡ଼େ, ମୋଚିକୁ ଜୋତାରେ କଣ୍ଟା ମାରିବା ପାଇଁ ମନା କରିବେ, କାରଣ ସେ କଣ୍ଟା ପ୍ରାରମ୍ଭିକ ସ୍ତରରେ କିଛି ଅସୁବିଧା କରିନଥାଏ କିନ୍ତୁ ପରବର୍ତ୍ତୀ ସ୍ତରରେ ଏ ଜୋତା ପାଦକୁ ମଧ୍ୟ କ୍ଷତ ପହଞ୍ଚିଥାଏ। ବରଂ ଜୋତାରେ କଣ୍ଟା ନ ମାରି ବରଂ ସିଲେଇ କରିବା ପାଇଁ କହିବେ ଏବଂ ନିୟମିତ ନଖକୁ ଠିକ୍ ଭାବରେ କାଟିବେ, ନଖକୁ ଅଧିକ ବଢ଼ିବାକୁ ଦେବେ ନାହିଁ। ଏବଂ ଶେଷ କଥା କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ଗୋଡ଼କୁ ମୋଡ଼ି ବେଶୀ ଟାଇମ୍ ବସିବେ ନାହିଁ।
1: ତେବେ ସରକାରୀ ସ୍ତରରେ ଏହାର ଚିକିତ୍ସା ବ୍ୟବସ୍ଥା କଣ ରହିଛି?
0: ସବୁ ପ୍ରକାର ସୁବିଧାର ବ୍ୟବସ୍ଥା ସରକାରୀ ସ୍ତରରେ ଅଛି, ବିନା ମୂଲ୍ୟରେ ସମସ୍ତ ସରକାରୀ ସ୍ତରରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।
1: ମଧୁମେହ ଜନିତ ପାଦ ରୋଗ ଯେଉଁମାନଙ୍କର ଅଛି, ଚିକିତ୍ସା ପରେ ସେମାନେ ସମ୍ପୂର୍ଣ୍ଣ ଭଲ ହୋଇପାରନ୍ତି କି?
0: ହଁ, ଏ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇପାରେ ଯଦି ରୋଗୀ ଯଦି ଡାକ୍ତରଙ୍କର ଉପଦେଶ ମାନିବ ଏବଂ ଯେଉଁ ପ୍ରକାର ମୁଁ କହିଲି ସବୁକିଛି ମାନିବ, ଡାକ୍ତରଙ୍କ ନିୟମିତ ପରାମର୍ଶ ନେବେ, ତାହେଲେ ରୋଗୀ ସମ୍ପୂର୍ଣ୍ଣ ମଧ୍ୟ ଭଲ ହୋଇଯାଇପାରେ।
1: ତେବେ ପରିଶେଷରେ ଡାଇବେଟିକ୍ ଫୁଡ୍ ରୋଗୀଙ୍କର ପ୍ରତିକାର ପାଇଁ ରୋଗୀ ମାନସିକ ସ୍ତରରେ ରୋଗକୁ ନ ଡରି କିଭଳି ସମ୍ପୂର୍ଣ୍ଣ ଭଲ ହୋଇପାରିବ ସେଥିପ୍ରତି ସତର୍କ ରହିବ ବା ଯତ୍ନଶୀଳ ରହିବ, ଏଥିପାଇଁ ଆପଣଙ୍କର କଣ ଉପଦେଶ ରହିଛି?
0: ଶେଷରେ ମୁଁ ଏତିକି ଉପଦେଶ ଦେବି ରୋଗୀମାନଙ୍କୁ, ତାଙ୍କର ରକ୍ତର ଶର୍କରା ପରିମାଣ ବା ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣାଧୀନ ରଖନ୍ତୁ, ନିୟମିତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ଏବଂ ନିଜ ପାଦକୁ ନିଜେ ପରଖନ୍ତୁ। ନିଜେ ଦେହର ବିଭିନ୍ନ ଅଙ୍ଗକୁ ନିଜେ ଯତ୍ନ ନେଉଛନ୍ତି, ନିଜ ମୁହଁକୁ ଯତ୍ନ ନେଉଛନ୍ତି, ନିଜ ପାଦକୁ ମଧ୍ୟ ଠିକ୍ ହିସାବରେ ସେହି ପ୍ରକାର ଯତ୍ନ ନେଲେ ଏ ରୋଗକୁ ବହୁ ଦୂରେଇ ଦେଇ ହେବ। ଏବଂ ଯେତେବେଳେ ରୋଗୀ ଘରେ ବା ବାହାରେ ଚାଲୁଛନ୍ତି, ସବୁ ସମୟରେ ପାଦରେ ନରମ ଚପଲ ପିନ୍ଧି ଚାଲିବେ। ଭାବିବେ ନାହିଁ ଖାଲି ଆମେ ବାହାରେ ବୁଲିଲେ ହିଁ ଚପଲ ପିନ୍ଧିବୁ, ଘରେ ପିନ୍ଧିବୁନି, କିନ୍ତୁ ରୋଗୀ ଘରେ ହିଁ ସବୁଠୁ ବେଶୀ ଚାଲିଥାଏ। ବାହାରେ ସ୍ତ୍ରୀ ଲୋକମାନେ ସାଧାରଣତଃ ବାହାରେ ବହୁତ କମ୍ ସମୟ ଚାଲିଥାନ୍ତି, ଘରେ ସବୁଠୁ ବେଶୀ ସମୟ ଚାଲିଥାନ୍ତି, ସେଥିପାଇଁ ଘରେ ହିଁ ସେମାନେ ନରମ ଚପଲ ପିନ୍ଧି ଚାଲିବା ଦରକାର, ଫଳରେ ଆମେ ରୋଗକୁ କିଛି ମାତ୍ରାରେ କମେଇ ଦେଇପାରିବା ଏବଂ ଦୂରେଇ ଦେଇପାରିବା ମଧ୍ୟ।
1: ଡାକ୍ତର ଦେବାଶିଷ ରାୟ ଆଜି ଆମ ଆକାଶବାଣୀ ବାରିପଦା ଷ୍ଟୁଡିଓରେ ଉପସ୍ଥିତ ରହି ମଧୁମେହ ଜନିତ ପାଦ ରୋଗ ଏବଂ ତାର ପ୍ରତିକାର ସମ୍ପର୍କରେ ଖୁବ୍ ପ୍ରାଞ୍ଜଳ ଭାବରେ ଆମ ଶ୍ରୋତାବନ୍ଧୁମାନଙ୍କୁ ବୁଝାଇ କହିଲେ। ଏଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର
1: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମଟି ଏଥିରେ ବିଦାୟ ନେଉଛୁ। ନମସ୍କାର।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଓଡ଼ିରେ ସମୟ ବର୍ତ୍ତମାନ ରାତି 10ଟା। ଆସନ୍ତୁ ଶୁଣିବା ପାଲା। ପରିବେଷଣ କରିଛନ୍ତି ସୁବାସ ଚନ୍ଦ୍ର ପଣ୍ଡା ଏବଂ ସାଥୀ କଳାକାର।

ଗୁଣଫଳ ସନ୍ତା ଘାତ ବିଦାରୀ ତାରି ରୁଧିରେଇ ସୁନ୍ଦର ସଭାକାର ବନ୍ଦିଶୈଳ ଗଣପତି ଶ୍ରୀବ୍ରତ କାମଦ ନାରାୟଣ ମନୋବସ୍ତୁ ଦେବୀ ସରସ୍ୱତୀ ବ୍ୟାସ ମୁଖ କରୁଛି ବାହାକାଳ ପଙ୍ଗୁଳ ପାତ ମହମ୍ମଦ ପରମାନନ୍ଦ ମାଧବ ବେଦ ରାମାୟଣ ଶୈବ ପୁରାଣ ଭାରତ ତଥା ଦୋସନ୍ତେ ଚ ମଧ୍ୟ ହରି ସର୍ବତ୍ର କିଅତେ କଣି ନାରାୟଣ ରୁଦ୍ର ଅମ୍ବିକେ ଭାସ୍କର ତଥା ଭିନ୍ନ ଭିନ୍ନ।

ଗୋଟିଏ ଗୋଟିଏ କୀର୍ତ୍ତି ବର୍ଣ୍ଣନା କରୁଛନ୍ତି ରାମଚନ୍ଦ୍ର, କୀର୍ତ୍ତିକୁ ବର୍ଣ୍ଣନା କରୁଛନ୍ତି ଲକ୍ଷ୍ମଣ। କହିଲେ ପିତାଙ୍କର ସତ୍ୟରକ୍ଷା କରି ଚତୁର୍ଦ୍ଦଶ ବର୍ଷ ବନବାସ କରିବାର ପୁତ୍ର, ଏ ପର୍ଯ୍ୟନ୍ତ ବୋଧେ ଏ ପୃଥିବୀ ଭିତରେ କେହି ଜନ୍ମ ଗ୍ରହଣ କରିନାହାନ୍ତି। ଅତଏବ ରାମ ଓ ବଡ଼ ଅଗ୍ରଜ ରାମଚନ୍ଦ୍ରଙ୍କର ଏ ହେଉଛି ସର୍ବଶ୍ରେଷ୍ଠ କୃତି, ଏ ହେଉଛି ସର୍ବଶ୍ରେଷ୍ଠ ଖ୍ୟାତି ସମ୍ପନ୍ନ କୀର୍ତ୍ତି। ଅତଏବ କାହିଁକି ମୋ ଭାଇଙ୍କ ନାଁରେ ବଂଶର ନାମ ରାମ ନାମ ବୋଲି ନାମିତ ନ ହେବ? କହିଲେ କୁଳଗୁରୁ ବଶିଷ୍ଠ, କହିଲେ ସୌମିତ୍ରୀ, ଆରେ ତମ ବଡ଼ ଭାଇ ରାମଚନ୍ଦ୍ର ପିତୃ ସତ୍ୟ ରକ୍ଷା କରି ଅରଣ୍ୟକୁ ଯାଇଛନ୍ତି, ଏ କଥାଟା ଜଗତବାସୀ ସମସ୍ତେ ଜାଣନ୍ତି, କିନ୍ତୁ ପ୍ରକୃତରେ ସେ ସତ୍ୟ ରକ୍ଷା କରି ଯାଇନଥିଲେ। ପ୍ରକୃତର କଥାଟା ହଉଛି କଣ ପ୍ରମାଣ କରୁଛି ଗୋଟାଏ ପଦ ବହିଶ ବିଳାସ, ବୁଝିଲା ଲଗ୍ନ ମଗ୍ନ ହୋଇ ଶୁଝିଲା ମଙ୍ଗଳ ଦାନରେ ତହି। ବୃହସ୍ପତି ରାଶି ଅଷ୍ଟମେ ମିଳସି, ନୃପତି ହୋଇବେ କାହିଁ ବାମ ଦେବ ଉତ୍ତର, ବଟା ବଶିଷ୍ଠ ହେବେ ଈଶ୍ୱର ବାମ ଦେବ ଉତ୍ତର। ବୁଝିଲେ ଲଗ୍ନ ମଗ୍ନ ହୋଇ ଶୁଝିଲେ ମଙ୍ଗଳ ଦାନରେ ତୁ। କହିଲେ ରାମଚନ୍ଦ୍ରଙ୍କର କୋଷ୍ଠୀ ମୁଁ ଦେଖିଛି, କଣ ଲଗ୍ନ ଅଛି? ରାମଚନ୍ଦ୍ରଙ୍କର ଅଭିଷେକ ପୂର୍ବରୁ ମୁଁ ତାକୁ ପୁଙ୍ଖାନୁପୁଙ୍ଖ ରୂପରେ ଦେଖିଛି, କଣ ଦେଖିଲି? ଦେଖିଲି ବୃହସ୍ପତି ରାଶି ଅଷ୍ଟମୀ ବିଳସି। ଆରେ ବୃହସ୍ପତି ପଞ୍ଚମରେ ଥିଲା ସିନା ଶୁଭ, ବୃହସ୍ପତି ଥିଲେ ଅଷ୍ଟମ ଘରେ, ଚନ୍ଦ୍ର ଥିଲେ ଦ୍ୱିତୀୟ ଘରେ, ଅଷ୍ଟମ ଏବଂ ଦ୍ୱିତୀୟ ଘରେ ଚନ୍ଦ୍ର ବୃହସ୍ପତି ରହିଲେ ସେ ରାଜା ହେବା ପରିବର୍ତ୍ତେ ବନବାସୀ ହୁଏ। ରାମଚନ୍ଦ୍ରଙ୍କର ଭାଗ୍ୟରେ ନଥିଲା ଅତଏବ ସେ ରାଜା ହେଇଥାନ୍ତେ କାହିଁକି? ତେଣୁ ପିତୃ ସତ୍ୟ ରକ୍ଷା କରି ରାମଚନ୍ଦ୍ର ବନକୁ ଗଲେ କେମିତି? ଅତିବଡ଼ି ଜଗନ୍ନାଥ ଦାସଙ୍କର ଭାଗବତ ଗୋଟାଏ ପଦ କହୁଛି, କର୍ମେ

0: ମା କହିକି ଆସିକିରି କହିଲେ ବସୁଧାପତି ପଦେ ନୁହେଁ ଉଚିତ ଦାମା ତ ସେ ଜଣ ତାର ରାମଚନ୍ଦ୍ର ବସୁଧାପତି ହେଇପାରିବେ ନାହିଁ, କାରଣ ବସୁଧାଙ୍କର ଦାମାତା ହଉଛନ୍ତି ରାମଚନ୍ଦ୍ର, ସୀତାପତି ବସୁଧାପତି ବୋଲେଇଥାନ୍ତେ କେମିତି। ଅତଏ ବନେ ହରୁ ସୀତା 14 ବର୍ଷ ପୁତ୍ର ରାଜା ହେଉ ମୋର, ସେ ବନସ୍ତରେ ଜଟାଜୁଟ ବାନ୍ଧି 14 ବର୍ଷ ବନବାସ କରୁ, ମୋ ପୁଅ ଭରତ ଅଯୋଧ୍ୟାର ରାଜା ହେଉ। ଏ କଥାଟାକୁ ମାନି ରାମଚନ୍ଦ୍ର ବନବାସକୁ ଚାଲିଗଲେ। ଅତଏବ ରାମଚନ୍ଦ୍ର ପିତୃ ସତ୍ୟ ରକ୍ଷା କରି ବନବାସକୁ କରିନଥିଲେ, ତେଣୁ ଏହା ରାମଚନ୍ଦ୍ରଙ୍କର ଗୋଟାଏ କୀର୍ତ୍ତି ନୁହେଁ, ନିଜର ଭାଗ୍ୟ ଫଳକୁ ସିଏ ଭଞ୍ଜିଲେ। ଆଉ କି କୀର୍ତ୍ତି ଅଛି ନା? ମୃଗରୂପୀ ମାରିଚକୁ, ମୃଗରୂପୀ ମାରିଚକୁ ବଧ କରିଥିଲେ ମୋର ଜ୍ୟେଷ୍ଠ ଭ୍ରାତା। କହିଲେ ବଶିଷ୍ଠ କହିଲେ ଲକ୍ଷ୍ମଣ, କାହିଁକି ତମ ଭାଇ ରାମଚନ୍ଦ୍ର ମୃଗକୁ ମାରିଲେ?
1: ସୀତା କହିଲେ ସୁନାର ମୃଗଟି ଆଣିକି ମତେ ଦିଅ।
0: ସୀତା କହିଲେ ସୁନାର।

ଠାକୁରାଣୀ ମାୟା ମୃଗଟାକୁ ଦେଖି ଯେତେବେଳେ ଘାସ ନେଇକିରି ଆହାର ଯୋଗଉଥିଲେ, କାଳେ ମୃଗଟା ମୋ ପାଖକୁ ଚାଲି ଆସିବ ବୋଲି, ସେ ସମୟରେ ମୃଗ ଦୂରକୁ ଦୂରକୁ ଚାଲି ଯାଉଥିଲା। ଏ ଶୋଭା ଦୃଶ୍ୟକୁ ଦେଖି ରାମଚନ୍ଦ୍ର କହିଲେ, ସଖୀ ତୁ ବ୍ୟସ୍ତ ହବାର ଆବଶ୍ୟକତା ନାହିଁ, ମୁଁ ଏ ସୁନାର ମିରିଗଟା ତୋ ପାଖକୁ ଧରି ନେଇ ଆସିବି। ସୀତାଦେବୀ କହିଲେ କେତେବେଳେ, ତେଣୁ ରାମଚନ୍ଦ୍ର ଅଯଥାରେ ସେ ମାୟା ମୃଗ ପଛରେ ଧାଇଁଗଲେ। ମର୍ଯ୍ୟାଦାବାନ ପୁରୁଷ ରାମଚନ୍ଦ୍ର ଭଗବାନଙ୍କର ଅବତାର ବୋଲି ସମସ୍ତେ କହୁଛନ୍ତି, ଛୋଟିଆ କଥାଟାକୁ ଜାଣିପାରିଲେ ନାହିଁ। କଣ ସେ ଛୋଟିଆ କଥାଟା? କିରେ ଅସମ୍ଭବ ହେମ ମୃଗସ୍ୟ ଜନ୍ମ ତଥାପି ରାମଲୁଲୁ ଭେମୃଗାୟ ସମାସନ ବୁଦ୍ଧି ବିପତ୍ତି କାଳେ ଝିଅ ପିପଂସା ମଲି ନା ଭାବନ୍ତି। ଆରେ ଏ ପୃଥିବୀ ଭିତରେ ଗୋଟାଏ ସୁନାର ମିରିଗ କୋଉଠି ଅଛି? ଏ କଥା ଜଣା ନଥିଲା, ଏ କଥା ଶୁଣା ନଥିଲା, ଏ କଥା ଦେଖାଯାଇ ନଥିଲା। ଆଜି ପଞ୍ଚବଟି ବନରେ ଯେତେବେଳେ ଦେଖାଦଉଛି, ତା ପଛରେ ଯିବାଟା ଘୋର ବିପଦର କାରଣ ନୁହେଁ କି? ଏ କଥା ନ ଜାଣି ରାମଚନ୍ଦ୍ର ମୃଗ ପଥରେ ଯାଇ ନିଜର ନିଜ ଭାଗ୍ୟକୁ ବିପଦଟାକୁ ଟାଣି ଆଣିଲେ। ତେଣୁ ରାମ ମାୟା ମୃଗଟାକୁ ମାରିବା ପରେ ରାମଚନ୍ଦ୍ରଙ୍କର ଏ କୃତ୍ୟ କହିଲେ, ଆଉ ଗୋଟାଏ କଥା କହିଲେ ଲକ୍ଷ୍ମଣ, କହିଲେ ସୁର୍ପଣ କାରଣ ଆଶା କର୍ଣ୍ଣକୁ ଛେଦନ କରିଲୁ, ସେ ଗୋଟାଏ ମାୟାବିନୀ ରାକ୍ଷସୀ ଥିଲା ରାବଣର ଭଉଣୀ। କୁଳଗୁରୁ ବଶିଷ୍ଠ କହିଲେ, ହେ ସୌମିତ୍ରୀ, ସୁର୍ପଣଖାର ନାଶାକର୍ଣ୍ଣ ଛେଦନ କରି ତମ ଭାଇ ରାମଚନ୍ଦ୍ର ଏବଂ ତମେ ଗୋଟାଏ କୀର୍ତ୍ତି ଅର୍ଜନ କରିଛ ବୋଲି ଭାବିଛ? ପ୍ରକୃତରେ ଗୋଟାଏ କୀର୍ତ୍ତି ନୁହେଁ, ହେଉଛି ଗୋଟାଏ ଅପକୀର୍ତ୍ତି। ଶାସ୍ତ୍ର କଣ କହୁଛି?

ତ୍ରିତ ନିରସ୍ତ୍ର ଶରଣାଗତ ଅବଳା ଦୂତ ବାଳକ ଏ ଛଅ ଜଣଙ୍କୁ କୌଣସି ସ୍ଥାନରେ ଦଣ୍ଡ ଦିଆଯାଏ ନା। ଜାଣିଶୁଣି ତମ ଭାଇ ଗୋଟେ ଅବଳା ଗୋଟେ ନିରୀହ ସ୍ତ୍ରୀ ଲୋକକୁ ଯେତେବେଳେ ନାଶାକର୍ଣ୍ଣ ଛେଦନ କରେଇଲେ ତାଙ୍କ ବିରୋଧରେ କଳଙ୍କ ଲେପନ ହେଇଗଲା। ତେଣୁ ସୂର୍ପଣଖାର ନାଶାକର୍ଣ୍ଣ ଛେଦନ କରିବାଟା ଗୋଟାଏ କୀର୍ତ୍ତି ନୁହେଁ, ଗୋଟାଏ ଅପକୀର୍ତ୍ତି। କହିଲେ ବଡ଼େ ବାଳି କରିଲେ ନିଧନ। ଆରେ ବାଳିଙ୍କି ବଦ୍ଧ କରିବା ମୂଳରେ କେଉଁ କାରଣ ରାମଚନ୍ଦ୍ରଙ୍କର ନିହିତ ଥିଲା? ରାମଚନ୍ଦ୍ରଙ୍କର କିଭଳି ଭାବରେ ସେ ଶତ୍ରୁ ଥିଲେ? ପ୍ରକୃତରେ ଦୁଇ ଭାଇଙ୍କ ଭିତରର ସମସ୍ୟା। ସେ ଦୁଇ ଭାଇଙ୍କ ଭିତରେ ଯଦି ତୃତୀୟ ବ୍ୟକ୍ତି ଭାବରେ ରାମଚନ୍ଦ୍ର ଦେଖାଦେଲେ ବୀର ହେଇକି ଜଣେ ବୀରଙ୍କୁ ବୀର ଭଳିଆ ମାରିଥାନ୍ତେ। କିନ୍ତୁ ବାଳିକି କିଭଳି ଭାବରେ ମାରିଲେ? ଲୁକାୟିତ ଅବସ୍ଥାରେ ମାରିଲେ, ଲୁଚିବା ଅବସ୍ଥାରେ ମାରିଲେ। ସେହି ଅଦୈନ୍ଦୁମତୀ କାବ୍ୟ ଗୋଟାଏ ପଦ ପୁଣି ପ୍ରମାଣ କଲା। ବଳବନ୍ତ ଠାରେ ବଳବନ୍ତ ସିନା ପ୍ରକାଶ ହୋଇ ପରାକ୍ରମ।

ବଳବାନ ଯେ କ୍ଷତ୍ରିୟ ସେ ଲୁଚିକିରି ମାରେ ନା, ସେ ପ୍ରକୃତ ସାମାନ୍ୟ ସାମିନୀ ଭାବରେ ଲଢେଇ କରି ତାକୁ ନିହତ କରେ। କିନ୍ତୁ ରାମଚନ୍ଦ୍ର କଲେ କଣ? ବାଡ଼ିକୁ ଲୁଚିକିରି ମାରିଲେ। ରାମଚନ୍ଦ୍ରଙ୍କର କୀର୍ତ୍ତିରେ ଏ ଗୋଟାଏ ଅପକୀର୍ତ୍ତି ଭାବରେ ଗଣନା କରାଗଲା। କହିଲେ ମହାବଳୀ ରାବଣଙ୍କୁ ମୋ ଭାଇ ନେବି ନିଧନ କଲେ। କହିଲେ ଆଚ୍ଛା ସାନୁଜ ଲକ୍ଷ୍ମଣ, ତମେ ସୈନ୍ୟ ସାମନ୍ତକୁ ନେଇ କାହିଁକି ରାବଣ ବଂଶକୁ ବିନାଶ କଲ? ସୈନ୍ୟ ଲଙ୍କା କଟକଟାକୁ ଧ୍ୱଂସ କରିଦେଲ, ସୀତା ଠାକୁର ଆଣିକି ଚୋରି କଲ, ରାବଣ କାହିଁକି ଚୋରି କଲା? ଭାର୍ଯ୍ୟା କରିବେ ବୋଲି ନୁହେଁ, ସିଏ ସୀତାଙ୍କର ଗୋଟାଏ ଦୋଷ ଦେଖିଥିଲା। ସେ ଦୋଷଟା କଣ? ଋତୁ ଅନିଷ୍ଠରେ ବନ୍ଧ୍ୟା ଦୋଷ ଥିଲା। ରହି ଆରେ ସୀତାଙ୍କର ଥିଲା ମାସିକ ଋତୁସ୍ରାବରେ ଗଣ୍ଡଗୋଳ, ତେଣୁ ସେ ମା ହବାର ଯୋଗ୍ୟା ହେଇପାରିନଥିଲେ। ରାବଣ ପ୍ରକୃତରେ ଥିଲା ଜଣେ କବିରାଜ ଠାରୁ ଯଥେଷ୍ଟ ଉର୍ଦ୍ଧ୍ୱରେ ଥିଲା ତାର ସ୍ଥାନ। ତେଣୁ ସେ ସୀତାଙ୍କୁ ନେଇ ବନ୍ଦିନୀ କରି ରଖିଲା ଅଶୋକ ବନରେ। ଯଦି ଭାର୍ଯ୍ୟ କରିବାର ଉଦ୍ଦେଶ୍ୟ ଥାନ୍ତା, ସ୍ୱର୍ଣ୍ଣମୟ ଲଙ୍କା କଟକ ଭିତରେ ରଖିଥାନ୍ତା। ଅସୁରୀଙ୍କର ଭୟ ଦେଖି କାହିଁକି ସେ ରଖିଲା ନା? କେବଳ ତାଙ୍କର ସେ ଦୋଷଟା ଅପହୃତ କରିବା ପାଇଁ। ଅତଏବ ଏ କୀର୍ତ୍ତି ଗୁଡାକ ରାମଚନ୍ଦ୍ରଙ୍କର ପ୍ରକୃତର କୀର୍ତ୍ତି ନୁହେଁ, ରଘୁରାଜଙ୍କର କୀର୍ତ୍ତି ଶୁଣିବ। ବେନି ସତ ମଧ୍ୟ ବେନି।

ଫଳଟାକୁ ବିଷ ବୋଲି ବିଚାର କରି ଫିଙ୍ଗିଦେଲା ଘର ପଛ ଆଡ଼େ ପଡ଼ିଗଲା। ସେ ଫଳଟା ପଚିଗଲା, ମଞ୍ଜିରୁ ବାହାରିଲେ ଗଜ, ଗଜା ବାହାରିଛି, କ୍ରମେ କ୍ରମେ ଗଛ ବଢିଛି, ସମସ୍ତଙ୍କୁ ଅଜାଣତରେ ଅନେକ ଫଳ ଫଳିଛି। ବ୍ରାହ୍ମଣ ରାଜା ଜାଣିଲେ, ଆରେ ଏଇ ସେହି ଫଳ ଯେଉଁ ଫଳକୁ

0: ଦୁର୍ଦ୍ଦମ୍ପଟା ରଘୁରାଜ ମତେ ଆଣି ଖାଇବାକୁ ଦେଇଥିଲା। ତେଣୁ ରାଜ୍ୟ ସାରା ସତର୍କ କରି ଦିଆଗଲା, ଏ ବିଷଫଳ ଏ ବିଷଫଳକୁ କେହି ହେଲେ ଭକ୍ଷଣ କରିବେ ନାହିଁ। ସେଇ କଥା ହେଲା ସେ ନଗରରେ ଦୁଇ ଜଣ ବ୍ରାହ୍ମଣ ବ୍ରାହ୍ମଣୀ ବାସ କରୁଥିଲେ, ଦିନେ ଦୈବାନ୍ତ କଳହରେ ମାତି ଯାଇଛନ୍ତି। କାହିଁକି ନା ରାଜ୍ୟର ଅନାବୃଷ୍ଟି ପଡିଛି, ଦୁର୍ଭିକ୍ଷ ପଡିଛି, ଖାଇବାକୁ ମିଳୁନି। ବ୍ରାହ୍ମଣ ବ୍ରାହ୍ମଣୀ କି ତୋଡ଼ି ଦେଇଛି, ବ୍ରାହ୍ମଣୀ କି ତୋଡ଼ି ଦେଇ କହିଲା ମୁଁ ତୋ
1: ପେଟ
0: ଚାଲି ଯା। ବ୍ରାହ୍ମଣୀ ମନରେ ବିଚାର କଲା, ଏ ବୃଦ୍ଧା ଅବସ୍ଥାରେ ଆରେ ସ୍ୱାମୀ ପରିତ୍ୟକ୍ତ ହୋଇ ବଞ୍ଚିବା ଅପେକ୍ଷା ମରିଯିବା ଭଲ। ଆରେ ରାଜାଙ୍କ ବାଡି ପଛ ଆଡ଼େ ବିଷଫଳ ଅଛି, ସେହି ବିଷଫଳ ଖାଇ ମୁଁ ଆତ୍ମହତ୍ୟା କରିବି। ଏ କଥା ବିଚାର କରି ସେ ଫଳରୁ ଗୋଟେ ଦିଟା ଖାଇଦେଇଛି। ଖାଇଦେଲା ପରେ ପୁନର୍ବାର ତାର ନବଯୌବନ ଅଙ୍କୁରିତ ହେଲା। ମନରେ ବିଚାର କଲା ମରିବା ପରିବର୍ତ୍ତେ ମୋର ନବଯୌବନ ଅଙ୍କୁରିତ ହେଇଛି, କଣ କରିବି, ମୁଁ ବୁଢା ପାଇଁ ଗୋଟେ ଦିଟା ନେଇଯିବି। ନେଇଗଲା ବୁଢା ମଧ୍ୟ ନବଯୌବନ, ବୁଢାର ନବଯୌବନ ଫେରି ଆସିଲା। ଏ କଥାଟା ଟୁପୁଟା ପେ ହେଲା,
2: ଟୁପୁଟା ପେ ହେଲା କଥା ଏକାନୁ ସେ ହେଲେ ବୋଲୁ ହେଲେ ଗୋପ୍ୟ ବୋଲି ବୋଲୁ
0: ସମସ୍ତେ କେହି କାହାକୁ କହୁନାହାନ୍ତି। କଥାଟା ପ୍ରଚାର ହେଇଗଲା। ବ୍ରାହ୍ମଣ ରାଜା ମନରେ ବିଚାର କଲା ଆରେ ଫଳ ଖାଇଲେ ମୋ ଯୌବନ ମଧ୍ୟ ଫେରି ଆସିବ। ଏ କଥା ବିଚାର କରି ସେ ଫଳରୁ ଗୋଟିଏ ଖାଇଦେଲା। ଆରେ ହଠାତ୍ ହେଲା ତାର ମୃତ୍ୟୁ। ହଠାତ୍ ଯେତେବେଳେ ମୃତ୍ୟୁ ହେଇଗଲା ରାଜାଙ୍କର ରାଜ୍ୟରେ ଅରାଜକତା ସୃଷ୍ଟି ହେଲା। ମନରେ ବିଚାର କଲେ ବଶିଷ୍ଠ ପାତ୍ର ମନ୍ତ୍ର ଆଦି ଗଣ, ଆରେ ରାଜାଙ୍କ ବିହୁନେ ରାଜ୍ୟର ଅବସ୍ଥା ଯାହା ହୁଏ ବର୍ତ୍ତମାନ ସେୟା ହେଇଛି। ଆଉ ଆମକୁ ଅରଣ୍ୟକୁ ଯାଇ ରଘୁରାଜାଙ୍କୁ ଫେରେଇ ଆଣିବାକୁ ପଡିବ ବୋଲି ରଘୁରାଜାଙ୍କୁ କହିଲେ। ରଘୁରାଜା ଦାନ କରିଥିବା ଜିନିଷକୁ ପୁନର୍ବାର ଫେରେଇ ନେବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ। ତେଣୁ ମୁଁ ଯୋଉ ପରିତ୍ୟକ୍ତ ରାଣୀ ଯୋଉମାନଙ୍କୁ ବ୍ରାହ୍ମଣ ଭୋଗ କରିଛି ଫେରେଇ ନେବି କାହିଁକି। କିନ୍ତୁ କଥାଟା କହିଲେ କୁଳଗୁରୁ ବଶିଷ୍ଠ, କହିଲେ ରେ ଅମୃତ ଫଳକୁ ଯେଦିନ ବ୍ରାହ୍ମଣ ଅବିଶ୍ୱାସ ପାଞ୍ଚି ମନେ ଏଣିକି ଭକ୍ତ ବୋଇଲା ହେ ପ୍ରଭୁ ଦିନ ଦିନ ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗରେ ହରିହରି ବୋଲ।

ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ପାଲା, ପରିବେଷଣ କରିଥିଲେ ସୁବାସ ଚନ୍ଦ୍ର ପଣ୍ଡା ଏବଂ ସାଥୀ କଳାକାର। ଆକାଶବାଣୀ ବାରିପଦା ଆସନ୍ତୁ ଶୁଣିବା ଏକକ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ କଥାଚିତ୍ର ଆକ୍ରୋଶରୁ ପରେ ପରେ କେତୋଟି ଗୀତ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ। ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:05। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆସନ୍ତାକାଲି ପ୍ରାତଃ ଅଧିବେଶନରେ 6:05 ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। 7:25 ଶୁଣିପାରିବେ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। 8:15 ଶୁଣିପାରିବେ ଗୀତାଞ୍ଜଳି। 12:00 ଶୁଣିପାରିବେ ଲୋକସଙ୍ଗୀତ କାର୍ଯ୍ୟକ୍ରମ ଚହଲା। ଆସନ୍ତାକାଲି ସନ୍ଧ୍ୟା ଅଧିବେଶନରେ 6:05 ଶୁଣିପାରିବେ ଜୀବବାଣୀ କାର୍ଯ୍ୟକ୍ରମ। 6:30 ପ୍ରଚାର କରିବୁ ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆଜିର ଅଧିବେଶନକୁ ଏଇଠି ରଖି ରହୁଛୁ, ପୁଣି ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।